ଆକାଶବାଣୀ ପୁରୀ, ଆଜି ଶୁକ୍ରବାର 1948 ଶତାବ୍ଦ, ଆଷାଢ଼ ମାସ 26 ଦିନ, ଇଂରାଜୀ 2026 ମସିହା, ଜୁଲାଇ ମାସ 17 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:40। ଆମର ସମସ୍ତ ଶ୍ରୋତବନ୍ଧୁମାନଙ୍କୁ ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଚଳିତ ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମ। ଶ୍ରୋତବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି FM ମାଧ୍ୟମରେ 103.5।

ସକାରାତ୍ମକ ଚିନ୍ତା ହେଉଛି ସଫଳତାର ପ୍ରଥମ ସୋପାନ। ଆକାଶବାଣୀ ପୁରୀ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କହୁଥିଲି ନା, ପତିତ ଉଦ୍ଧାର କରି ସେ ବୋଲାନ୍ତି ପତିତ ପାବନ ବୋଲି, ଭକ୍ତର ଦୁଃଖ ଦୂର କରି ସେ ହୁଅନ୍ତି ଦୁଃଖନାଶନ। ହେଲେ ସେ ଦୁଃଖ ହାରି ଯଦି ଭକ୍ତର ଦୁଃଖ ନ ଶୁଣନ୍ତି, ସବୁ ବୁଝି ଅବୁଝା ହୁଅନ୍ତି, ପୁଣି ସବୁ ଶୁଣି ନ ଶୁଣିଲା ପରି ରୁହନ୍ତି, ତାହେଲେ ଭକ୍ତ କାହା ପାଖରେ ବା ନିଜ ଦୁଃଖ ବଖାଣିବ। ସେଥିପାଇଁ ସେ ପୁଣି ତାର ସେଇ କାଳିଆ ସାନ୍ତର ଚରଣରେ ଶରଣ ଯାଇ ତା ଦୁଃଖ ଦୂର କରିବାକୁ ଅଳି କରେ, ଆଉ ଅଭିମାନ ଭରା କଣ୍ଠରେ ଗାଇ ଉଠେ।

ଭକ୍ତ ମନରେ କେତେ ଆଶା ବାନ୍ଧିଥାଏ, କେତେ ମାନସିକ କରିଥାଏ, ତା କାଳିଆ ସାନ୍ତଙ୍କୁ ଟିକେ ଦେଖିବ, ନେତ୍ର ପବିତ୍ର କରିବ, ତାଙ୍କୁ ନିଜର ଦୁଃଖ ଜଣେଇବ। ହେଲେ ତାଙ୍କ ପାଖରେ ପହଞ୍ଚିଗଲେ, ତାଙ୍କୁ ଟିକେ ଦେଖିଦେଲେ ତା ମନ ପୁରି ଉଠେ। ଏକ ଅକୁହା ଆନନ୍ଦରେ ମନର ସବୁ କଥା ସେ ଭୁଲିଯାଏ। ହୃଦୟରେ ଆସିଯାଏ ସମ୍ପୂର୍ଣ୍ଣ ସମର୍ପଣର ଭାବ, ଆଉ ସେଇ ଭାବ ନେଇ ତାଙ୍କରି ଚରଣରେ ଶରଣ ଯାଇ ସେ ଗାଇ ଉଠେ।

କୃପାର ଭଣ୍ଡାର ସିଏ କୃପାନିଧି, ଦୟାର ସାଗର ସିଏ ଦୟାନିଧି, ଭକ୍ତର ଅତି ପ୍ରିୟ କାଳିଆ ଶାନ୍ତ, ଭାବରେ ବନ୍ଧା ଭକତିରେ ଛନ୍ଦା ଭାବ ବିନୋଦିଆ ଠାକୁର ସିଏ, ଭକ୍ତର ଦୁଃଖ ତା ରତ୍ନ ସିଂହାସନକୁ ଦୋହଲାଇ ଦିଏ, ଭକ୍ତର ଆକୁଳ ପ୍ରାର୍ଥନାରେ ତା ହୃଦୟ ତରଳିଯାଏ, ଆଉ ରତ୍ନ ସିଂହାସନ ଛାଡ଼ି ସେ ଧାଇଁ ଆସେ ଭକ୍ତ ପାଖକୁ, ତା ଆଖିରୁ ଲୁହ ପୋଛିଦେବାକୁ, ତା ଦୁଃଖକୁ ଆପଣେଇ ନେବାକୁ, ଆଉ ସେତିକି ବେଳେ ଭାବ ବିହୁଳିତ ଭକ୍ତର କଣ୍ଠରୁ ଛରି ଆସେ କୃତଜ୍ଞତାର ସ୍ୱର।

ସାରା ମୂଲକର ମାଲିକ ସିଏ, ସାରା ସଂସାରର ପାଳକ, ପୁଣି ବିଶ୍ୱ ବ୍ରହ୍ମାଣ୍ଡର ନାୟକ। ହାତ ନଥାଇ ସେ ଦିଅନ୍ତି ଅଭୟ ଆଶ୍ରୟ, ପାଦ ନଥାଇ ବ୍ୟାପିଥାନ୍ତି ସଚରାଚର। ଅନ୍ତର୍ଯ୍ୟାମୀ ସିଏ, ଜାଣନ୍ତି ଭକ୍ତ ଅନ୍ତରର କଥା, ଭକ୍ତର ଆକୁଳ ପ୍ରାର୍ଥନା କ୍ଷଣକରେ ପହଞ୍ଚେ ତାଙ୍କ ନିକଟରେ। ସେଇଥିପାଇଁ ବୋଧହୁଏ ସେ ଜଗତ ଜନର ବନ୍ଧୁ ଆଉ ଅନାଥ ଜନର ନାଥ, କୋଟି ହୃଦୟର ଦେବତା, ଜଗତର ନାଥ, ଜଗନ୍ନାଥ। ଆଉ ସେଇଥିପାଇଁ ମୁକ୍ତ କଣ୍ଠରେ ଭକ୍ତ ଗାଇ ଉଠେ।

ପତିତ ଜଣଙ୍କୁ ଉଦ୍ଧାର କରନ୍ତି ବୋଲି ନୀଳଚକ୍ରରେ ଫର ଫରାଇ ଉଡ଼ୁଛି ତାଙ୍କର ପତିତ ପାବନ ବାନା। ଜଗତ ଜନର ଦୁଃଖ ଦୂର କରନ୍ତି ବୋଲି ସେ ବୋଲାନ୍ତି ଦୁଃଖ ନାଶନ। ତାଙ୍କ ବିନା ଗତି ନାହିଁ କି ମୁକ୍ତି ନାହିଁ, ତେଣୁ ତାଙ୍କରି ଚରଣରେ ଶରଣ ଯାଇ ଭକ୍ତ ନିଜର ଦୁଃଖ ଜଣାଏ, ହାରି ଗୁହାରି କରି ତାଙ୍କର କୃପା ଭିକ୍ଷା କରେ।

ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଅବସରରେ ଶୁଣୁଥିଲେ ଆମର ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଦାନ କରିଥିଲେ ରୀତା ମିଶ୍ର, ଶ୍ରୀକାନ୍ତ ଦାସ, ମଧୁରିତା ମହାନ୍ତି, ଅକ୍ଷୟ କୁମାର ଆଚାର୍ଯ୍ୟ, ସ୍ନିଗ୍ଧାରାଣୀକର ଏବଂ ଦିବାକର ମହାନ୍ତି। ଗୀତରଚନା କରିଥିଲେ ସଞ୍ଜୟ କୁମାର ଶତପଥୀ, ଦ୍ୱିଜ ରଘୁନାଥ, ଗୌର ପଟ୍ଟନାୟକ, ଯତୀନ୍ଦ୍ରନାଥ ହୋଇ, ପ୍ରଫୁଲ୍ଲ କୁମାର ଜେନା ଏବଂ ରମେଶ ଚନ୍ଦ୍ର ମିଶ୍ର। ଆଲେଖ୍ୟ ଏବଂ ଉପସ୍ଥାପନାରେ ଥିଲେ ଜ୍ଞାନରଞ୍ଜନ ମହାନ୍ତି। ଆକାଶବାଣୀ କଟକ। ଅନୁଚିନ୍ତା ଉପସ୍ଥାପନା କରିଛନ୍ତି। ଉପସ୍ଥାପନା କରିଛନ୍ତି ନରେଶ ଚନ୍ଦ୍ର ଦାସ।

ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଚିର ସୁନ୍ଦର, ତଥାପି ସେ ନାନାବିଧ ନୟନାନନ୍ଦକର ବେଶରେ ବିଭୂଷିତ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଇ କୃତାର୍ଥ କରିଥାନ୍ତି। ନୀଳାଦ୍ରି କଟକରେ ଦାରୁବ୍ରହ୍ମ ରୂପରେ ବିରାଜିତ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମାନବୀୟ ଲୀଳା ପ୍ରଦର୍ଶନ କରୁଅଛନ୍ତି। ମହାପ୍ରଭୁଙ୍କର ବେଶକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ଯଥା ଦୈନିକ ବେଶ ଓ ପର୍ବଭିତ୍ତିକ ବେଶ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର କେତେକ ବେଶ ଶ୍ରୀ ନୃସିଂହ, ଶ୍ରୀରାମ, ଶ୍ରୀକୃଷ୍ଣ ପ୍ରଭୃତି ବିଭିନ୍ନ ଅବତାରକୁ ନେଇ ଅନୁଷ୍ଠିତ ହେଉଥିବା ବେଳେ ଅନେକ ବେଶରେ ମନୁଷ୍ୟୋଚିତ ଲୀଳାର ପରିପ୍ରକାଶ ଘଟିଛି। ବର୍ଷକ ମଧ୍ୟରେ ବିଭିନ୍ନ ମାସରେ ମହାପ୍ରଭୁଙ୍କର ବିବିଧ ବେଶ ଅନୁଷ୍ଠିତ ହୋଇଥାଏ। ସେହି ବେଶଗୁଡ଼ିକ ହେଲା, ବୈଶାଖ ମାସରେ ଠାକୁରମାନେ ଅକ୍ଷୟ ତୃତୀୟା ଠାରୁ 42 ଦିନ ପର୍ଯ୍ୟନ୍ତ ଚନ୍ଦନ ଲାଗି ବେଶ ହୋଇଥାନ୍ତି। ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଦିନ ସ୍ନାନବେଦୀ ଉପରେ ଠାକୁରମାନଙ୍କର ଅତ୍ୟନ୍ତ ମନୋମୁଗ୍ଧକର ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ। ସେହିପରି ଆଷାଢ଼ ମାସର ଅମାବାସ୍ୟା ଦିନ ଠାକୁରମାନେ ନବଯୌବନ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ମହାପ୍ରଭୁଙ୍କର ଅତ୍ୟନ୍ତ ମନୋମୁଗ୍ଧକର ସୁନା ବେଶ ଅନୁଷ୍ଠିତ ହୋଇଥାଏ। ଭାଦ୍ରବ କୃଷ୍ଣ ଦଶମୀ ଦିନ ବନଭୋଜି ବେଶ, ଏକାଦଶୀ ଦିନ କାଳିୟ ଦଳନ ବେଶ, ଦ୍ୱାଦଶୀ ଦିନ ପ୍ରଳମ୍ବାସୁରବଧ ବେଶ ଓ ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ ବେଶ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ। ସେହିପରି ଭାଦ୍ରବ ଶୁକ୍ଳ ତ୍ରୟୋଦଶୀ ଦିନ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ ଅତ୍ୟନ୍ତ ମନୋମୁଗ୍ଧକର ବାମନ ବେଶ। ଆଶ୍ୱିନ ଶୁକ୍ଳ ଦଶମୀ ଦଶହରା ଦିନ ଠାକୁରମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇ ଏହି ଦିନ ଠାକୁରମାନେ ଭକ୍ତଗଣଙ୍କୁ ଦର୍ଶନ ଦେଇଥାନ୍ତି। ଦଶହରା ପରଦିନ ବା ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କର ପରମ ଚିତ୍ତାକର୍ଷକ ରାଧା ଦାମୋଦର ବେଶ। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ମଧ୍ୟରେ ପଡୁଥିବା ସୋମବାରରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ହରିହର ବେଶ ଅନୁଷ୍ଠିତ ହୋଇଥାଏ। ଏହି ଚିତ୍ତାକର୍ଷକ ବେଶରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଶ୍ରୀଭୋଜରେ ସୁବର୍ଣ୍ଣର ନଳିଭୋଜ, କର୍ଣ୍ଣରେ କୁଣ୍ଡଳ, କଟିରେ ଓଡ଼ିଆଣୀ, ଚନ୍ଦ୍ର, ସୂର୍ଯ୍ୟ ତଥା ବିଭିନ୍ନ ପ୍ରକାରର ସୁବର୍ଣ୍ଣର ମାଳି ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। କାର୍ତ୍ତିକ ମାସର ପଞ୍ଚୁକ

0: ଅବସରରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଲକ୍ଷ୍ମୀନାରାୟଣ ବେଶ, କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ଦିନ ବାଙ୍କଚୂଡ଼ା ବେଶ, କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଦିନ ତ୍ରିବିକ୍ରମ ବେଶ, କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଲକ୍ଷ୍ମୀ ନୃସିଂହ ବେଶ, କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ। ଯେଉଁ ବର୍ଷ ପଞ୍ଚୁକ ଛଅ ଦିନ ହୁଏ ସେହି ବର୍ଷ ଯେଉଁ ତିଥି ମଳ ରହେ ସେହି ମଳ ତିଥିରେ ଅତ୍ୟନ୍ତ ଚିତ୍ତାକର୍ଷକ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ମାସ ପରେ ମାର୍ଗଶିର ମାସରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କର ଶ୍ରାଦ୍ଧ ବେଶ। ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ଶ୍ରାଦ୍ଧ ବେଶରେ ଠାକୁରମାନଙ୍କୁ ସଜ୍ଜିତ କରାଯାଇଥାଏ। ଶୀତ ଅନୁଭୂତ ହେବାରୁ ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ଠାକୁରମାନଙ୍କର ଘୋଡ଼ଲାଗି ବେଶ ଅନୁଷ୍ଠିତ ହୋଇଥାଏ। ପୌଷ ମାସର ପୂର୍ଣ୍ଣିମା ତିଥିରେ ରତ୍ନ ସିଂହାସନ ଉପରେ ଠାକୁରମାନଙ୍କର ରାଜବେଶ ବା ସୁନାବେଶ ଅନୁଷ୍ଠିତ ହୋଇଥାଏ। ପୌଷ ମାସରେ ପଡୁଥିବା ମକର ସଂକ୍ରାନ୍ତି ପୂର୍ବ ଦିନ ଅନୁଷ୍ଠିତ ହୁଏ ନବାଙ୍କ ବେଶ। ମାଘ ମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ ରତ୍ନ ସିଂହାସନ ଉପରେ ଠାକୁରମାନଙ୍କୁ ମନଲୋଭା ପଦ୍ମବେଶରେ ବିଭୂଷିତ କରାଯାଇଥାଏ। ମାଘ ମାସର ପୂର୍ଣ୍ଣିମା ଦିନ ଠାକୁରମାନେ ଗଜୋଦ୍ଧାରଣ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଠାକୁରମାନେ ଚାଚେରୀ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସେହିପରି ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା ଦିନ ରତ୍ନ ସିଂହାସନ ଉପରେ ଅନୁଷ୍ଠିତ ହୁଏ ଠାକୁରମାନଙ୍କର ରାଜବେଶ ବା ସୁନାବେଶ। ଏତଦ୍ ବ୍ୟତୀତ ମହାପ୍ରଭୁଙ୍କର ପ୍ରତିଦିନ ସ୍ନାନ ସମୟରେ ଅବକାଶ ବେଶ, ରାତ୍ରିରେ ଶୟନ କାଳରେ ବଡ଼ସିଂହାର ବେଶ, ମକର ସଂକ୍ରାନ୍ତି ଦିନ ମକର ଚୌରାଶୀ ବେଶ ପ୍ରଭୃତି ଅନୁଷ୍ଠିତ ହୋଇଥାଏ।
1: ଶୁଣିଲି ଅନୁଚିନ୍ତା ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 138ତମ ଅଧ୍ୟାୟ।
2: ଏପିସୋଡ୍ ନମ୍ବର 138 138।

ଶୁଣିଲି ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 138ତମ ଅଧ୍ୟାୟ। ଶୁଣନ୍ତୁ ବାସୁଦେବ ରଥଙ୍କ ସଙ୍ଗୀତ ସଂଯୋଜନାରେ ଭକ୍ତି ଗୀତଟିକୁ ଗାଇଛନ୍ତି ସୋନୁ ନିଗମ।

0: स्थले neet.nta.nic.in इत्यत्र उपलब्धानि सन्ति। केन्द्रीय गृहमंत्री अमित शाह अद्यारभ्य त्रिदिवसीय यात्रायै पश्चिम बंगाल राज्यं गमिष्यति। सूत्रानुसारं यात्रावधौ सः सीमा सुरक्षायाः प्रशासनस्य विधिव्यवस्थायाः विकासात्मक कार्यक्रमेषु भागं निर्वक्षति। श्वः श्री शाह सिलीगुड़ी क्षेत्रस्य जुमागाछिति सीम्नि गत्वा सीमा सुरक्षाबलस्य सैनिकैः साकं सम्भाषणमपि विधास्यति। पुरुष क्रिकेट क्रीडायां त्रि एक दिवसीय श्रृंखलायाः द्वितीय स्पर्धायां इंग्लैंड दलेन गतरात्रौ कार्डिफ नगरस्य सोफिया गार्डन्स इत्येतस्मिन् क्रीडांगणे भारत दलं चतुर्स्तोभैः पराजितम्। जो रूट उत्तम प्रदर्शनाय स्पर्धायाः श्रेष्ठ क्रीडकः इति सम्मानम् अलभत। अधुना उभे दले रविवासरे लंडन नगरस्य लॉर्ड्स क्रिकेट इत्येतस्मिन् क्रीडांगणे आयोज्यमाने अंतिमायां निर्णायक श्रृंखलायां परस्परं स्पर्धिष्यतः इति वार्ताः।
1: सुनिले संस्कृतरी संबद प्रचारकलु आकाशवाणी दिल्ली केन्द्ररु आकाशवाणी पुरी आपणमाने कार्यक्रम सुनिछन्ति। फ्रिक्वेन्सी मॉड्युलेशन माध्यमरे 103.4 मेगाहर्ज चुके ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:10 ଶୁଣିପାରିବେ ଆମର ସ୍ୱାସ୍ଥ୍ୟ, ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ପରିକ୍ରମା ଶୁଣିପାରିବେ ସକାଳ 7:25 କାର୍ଯ୍ୟକ୍ରମ ଅଞ୍ଜଳି ପ୍ରଚାର କରିବୁ ସକାଳ 7:40 ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:55 ଶୁଣିପାରିବେ ସୁପ୍ରଭାତ ପୁରୀ। ଶ୍ରୀକ୍ଷେତ୍ର ମାଧୁରୀ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ସକାଳ 8:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ଶୁଣିପାରିବେ ସକାଳ 9:30 ଏବଂ ଏହାର ପୁନଃ ପ୍ରସାରଣ ରାତି 9:30। ଦିନ 10:00 ଶୁଣିବେ ସୂଚନା ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ତିନି ରଥ ଗଢ଼ିବା ପରେ ଭଗବାନ ଏବଂ ଭକ୍ତଙ୍କ ଅପୂର୍ବ ମିଳନ ହୋଇଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ କୌଣସି ରଥ ଶରଧାବାଲିରେ ପହଞ୍ଚିପାରିନାହିଁ। ତାଳଧ୍ୱଜ ରଥ ମାର୍କେଟ ଛକ ନିକଟରେ ଥିବାବେଳେ ଦର୍ପଦଳନ ମରିଚିକୋଟ ଛକ ଏବଂ ନନ୍ଦିଘୋଷ ରଥ ସିଂହଦ୍ୱାରରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଛି। ଗତକାଲି ରଥଟଣା ବନ୍ଦ ହେବା ପରେ ବିଧି ଅନୁସାରେ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ପରେ ସର୍ବାଙ୍ଗ, ବେଶ ଓ ମଧ୍ୟାହ୍ନ ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳ 9:30 ପୁଣି ଥରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରଥଯାତ୍ରା ସମୟରେ ପୃଥକ ପୃଥକ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଟକରେ ଚାନ୍ଦିନୀ ଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଜୋବ୍ରା, ତୁଳସୀପୁର, ପିଠାପୁର, ମହାନଦୀ ବିହାର ଆଦି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ବଳଦେବଜୀଉଙ୍କ ରଥଟଣା ବେଳେ ରଥ ଏକ ପାଖକୁ ମାଡ଼ିଯିବାରୁ ରଥଟଣା ସ୍ଥଗିତ ରହିଛି। ଆଜି 12:30 ସମୟରେ ରଥ ଟଣା ଯାଇ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ ବୋଲି ସ୍ଥିର କରାଯାଇଛି। ଦେବଗଡ଼ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି ତିନି ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ରଥଟଣା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ ହୋଇଥିବା 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରହିଛି। ଏହି 7 ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ସେହିଭଳି ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ସୋନିପତ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି 2026 ପୁନଃ ପ୍ରବେଶିକା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ 11,21,000 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ 58%ରୁ ଅଧିକ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ପଞ୍ଜାବର ଆର୍ୟାନ ଗୁପ୍ତା ଏବଂ ହରିୟାଣାର ପଂଶୁଲ ବଂଶଲ ସର୍ବଭାରତୀୟ ସ୍ତରରେ ଯୁଗ୍ମ ଟପର ହୋଇଥିବା ବେଳେ ଓଡ଼ିଶାରେ ଅମନ କୁମାର ନାୟକ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 382,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଧ୍ୟମରେ ଜିଲ୍ଲାସ୍ତରୀୟ ବିଶ୍ୱ ଜନସ୍ୱାସ୍ଥ୍ୟ ଦିବସ ସ୍ଥାନୀୟ ପୁରୁଣା ମେଡିକାଲ ସ୍ଥିତ ତାଲିମ ଗୃହରେ ଅନୁଷ୍ଠିତ ହୋଇଯାଇଛି। 2025-26 ଆର୍ଥିକ ବର୍ଷରେ ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ 7 ଚିକିତ୍ସାଳୟକୁ ମାନପତ୍ର ପ୍ରଦାନ କରାଯାଇଥିଲା। କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ପୁରୋଧା

0: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭଦ୍ରକରେ ପାଳିତ ହୋଇଯାଇଛି। ସଂସ୍କୃତି ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବିପ୍ଳବୀ ଚକ୍ରଧରଙ୍କ ସ୍କୃତିଚାରଣ କରିଥିଲେ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା କୋଲନରେ ପ୍ରଦାହ। ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: କୋଲନ କହିଲେ ବୃହଯାନ୍ତ୍ର ଓଡ଼ିଆ, ଆଉ ITIS ITIS ଇଂଲିଶରେ ତା ମାନେ ହେଲା ପ୍ରଦାହ, ଅର୍ଥ କୋଲନଟା ରାଗିଛି, ବୃହଯନ୍ତ୍ରଟା ରାଗିଯାଏ। କେତେବେଳେ ଆଜ୍ଞା ରାଗେ? ମୁଁ ଯଦି ଆପଣଙ୍କୁ ଜୋର କରି ଚାପୁଡ଼ାଏ ବସେଇଦେଲି, ଆପଣ ଗାଲ ରାଗରେ ଫୁଲିକି ଲାଲ ପଡ଼ିଯାଉଛି। ଏକ୍ଜାକ୍ଟଲି ସେମିତି ଯଦି କୌଣସି ରକମ କାରଣରୁ ବୃହଯନ୍ତ୍ରରେ ପ୍ରଦାହ ହୁଏ, ସେ ରାଗିକି ଥାଏ। ତେଣୁ ଇଂଲିଶରେ ତାକୁ କୋଲାଇଟିସ୍ କହୁଛନ୍ତି, ଆମେ ତାକୁ ବୃହଯନ୍ତ୍ରର ପ୍ରଦାହ ବୋଲି କହିବା। କୋଲନଟା ତାକୁ ଓଡ଼ିଆରେ ଆମେ ବୃହଯନ୍ତ୍ର ଯେଉଁ କହିଲୁ, ତାର କାମ ହେଲା ଝାଡ଼ା ଜମା ହେଇକି ରହେ। ସେଠି ବହୁତ ରକମ ଜୀବାଣୁ ଅଛନ୍ତି, ଉପକାରୀ ମଧ୍ୟ। ଆଉ 2.5 ଲିଟର ପାଣି ପିଉ, ଆଉ ତା ସାଙ୍ଗରେ ଭିତରେ 3-4 ଲିଟର ତିଆରି ହେଉଛି ପାଣି। ଏ 7-8 ଲିଟର ପାଣିରୁ ବା ଜଳୀୟ ପଦାର୍ଥରୁ 8 ଲିଟର ଯାକ ଆସ୍ତେ ଆସ୍ତେ ଦେହ ଭିତରୁ ପଳେଇଯାଏ। ମାତ୍ର 100-200 ଆମର ଝାଡ଼ାରେ ଯାଏ, ପରିସ୍ରାରେ ଯାଏ, କିନ୍ତୁ ପ୍ରଥମ କାମ ହେଲା କୋଲନର ଜଳୀୟ ଅଂଶକୁ ପୁଣି ତା ଦେହ ଭିତରକୁ ନେଇଯିବା। ଆଉ ସେଠି ଯେହେତୁ କୋଟି କୋଟି ଜୀବାଣୁ ଅଛନ୍ତି, ତାଙ୍କ ଭିତରେ ଲଢ଼େଇ ଲାଗିଗଲେ କୋଲନରେ ପ୍ରଦାହ ହୁଏ। କୋଲାଇଟିସର ପ୍ରଥମ ଲକ୍ଷଣ ହେଲା କ୍ରାମ୍ପି ପେନ୍, ମାନେ ପେଟ କଟା, ତଳ ପେଟ ଏମିତି କାଟିବ ଯେ ସତେ ଯେମିତି କିଏ ଜଣେ ସେଠି ଛୁରୀ ମାରୁଛି, ଏମିତି ପେଟ କାଟିବ। ତାପରେ ଯିବେ ଝାଡ଼ା ଯିବାବେଳକୁ ଟିକିଏ ଲାଳ ପଡ଼ିବ, କେତେବେଳେ ଟିକେ ରକ୍ତ ପଡ଼ିବ, ଆଉ ଟିକେ ବାୟୁ ଯିବ, ଆପଣଙ୍କୁ ଆରାମ ଟିକେ ଲାଗିବ। ପୁଣି କିଛି ସମୟ ପରେ ଆସି ବସିଥିବେ, ପୁଣି ଝାଡ଼ା ଲାଗିବ। ଆଉ ଏଇଟା ପ୍ରତ୍ୟକ୍ଷରେ ଆପଣ କେଉଁଠି ଫିଷ୍ଟ ଖାଇଦେଲେ, ସକାଳେ ସାଙ୍ଗେ ସାଙ୍ଗେ ଉଠିଲା ବେଳକୁ ମୁଁ କେମିତି ଯିବି ଲାଟ୍ରିନ୍? ଯିବି ଯେ ଝାଡ଼ା କିନ୍ତୁ ପରିଷ୍କାର ହେବନି, ଟିକେ ଲାଳ ରକ୍ତ ଟିକେ ପଡ଼ିବ, ପେଟ ଫମ୍ପେଇ ହେବ, ଆଉ ପେଟଟା ଲାଗିବ ଯେ ନାଗରା ଭଳିଆ, ଆହୁରି କିଛି କ୍ଲିୟର ହେଲାନି କି। ଆଉ ବେଳେବେଳେ ସେଥିପାଇଁ ଜ୍ୱର ବି ହୁଏ, ବେଳେବେଳେ କାହାର ବାନ୍ତି ବି ଟିକେ ଲାଗେ, ଭୋକ କମିଯାଏ। ଚିକିତ୍ସା କାରଣ ନେଇକି ଚିକିତ୍ସା, କେଉଁ କାରଣରୁ ପ୍ରଦାହ ହେଲା? ମୁଁ କହିଲି ଯେଉଁ ଏତେ କୋଟି କୋଟି ଜୀବାଣୁ ଅଛନ୍ତି, ଇନଫେକ୍ସନ୍ ଯଦି ରହିଲା, ତାକୁ ଆମେ ଇଂଲିଶରେ କହୁଛୁ ଇଏଚ୍ ଇନଫେକ୍ସନ୍। ଇଏଚ୍ ଇନଫେକ୍ସନ୍ଟା ବେଶୀ କଞ୍ଚା ପରିବାପତ୍ର, ହାତ ଅପରିଷ୍କାର, ଖାଇବା ଜାଗା ଅପରିଷ୍କାର, ପାଣି ଜନିତ ଏଇ ରୋଗଟା। ପାଣିରେ ଯଦି ଇଏଚ୍ ଥାନ୍ତି, ସିଏ ନିଶ୍ଚୟ ଜଣଙ୍କ ଦେହରୁ ଆଉ ଜଣକୁ ଯିବେ। ତେଣୁ ଏ ଯେଉଁ ମେସ୍ରେ ପିଲାମାନେ ଖାଉଛନ୍ତି, ସେ ପରିବା କେମିତି ଧୁଆ ହେଉଛି, କିଏ କେମିତି ହାଇଜିନ୍ ମେଣ୍ଟେନ୍ କରୁଛି, ସେଟା ଆଖିରେ କେହି ଦେଖୁନୁ। ତେଣୁ ମ୍ୟାକ୍ସିମମ୍ ୟଙ୍ଗ୍ ପିଲାଗୁଡ଼ାକ, ହଷ୍ଟେଲ ପିଲା, ଇଏ ବେଶୀ ସେ ରୋଗ ହୁଏ। ଆଉ ବେଶୀ କେଉଁଠି ଫିଷ୍ଟ ଗୋଟେ ହେଲା, ଯଦି ଗୋଟେ କଣ୍ଟାମିନେସନ୍ କେଉଁ ବ୍ୟାକ୍ଟେରିଆ ଆସିକି ହେଇଯାଇଛି, ତାହେଲେ ସମସ୍ତେ ବି ଭୋଗନ୍ତି। ତେଣୁ ପ୍ରଥମ ହେଲା ଇନଫେକ୍ସନ୍। ଦ୍ୱିତୀୟରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେଉଁ ସବୁ ଶିରା ପ୍ରଶିରା ଆମକୁ ରକ୍ତ ସଞ୍ଚାଳନ କରୁଛି ବୃହଦନ୍ତ୍ରକୁ, ତାଙ୍କର ବି ପାୱାର କମିଯାଏ। ତେଣୁ ଟିକେ କିଛି ଅସୁବିଧା ହେଲେ ସେଥି ବି ଇନଫେକ୍ସନ୍ ବେଶୀ ବଢ଼ିଯାଏ। ଆଉ ଗୋଟେ ଗୋଟେ କହନ୍ତି, ଯଦି କୌଣସି ରକମ ପାଇପ୍ଟା ଭିତରେ ମୁଡ଼ି ହେଇଗଲା, ରକ୍ତ ସଞ୍ଚାଳନ କମିଗଲା, ସେଠି ବି କୋଲାଇଟିସ୍ ହୁଏ। ଆଉ ଗୋଟେ ମେନ୍ ଜିନିଷ ଏବେ ଦେଖାଯାଉଛି, ଆମର ସବୁ ଜଙ୍କ୍ ଫୁଡ୍, ଆଉ ଏଇସବୁ ଖାଉଛୁ ରାସ୍ତା ପାଖରୁ ଯେଉଁ ଗୁପ୍ଚୁପ୍, ଦହିବରା, ସେଇ ପାଣି ଜନିତ ଇନଫେକ୍ସନ୍ ଯଦି ସେଇଠି ପଶିଲା, ତା ପରଦିନ ସକାଳେ ଦେଖିବେ ତାର ପ୍ରଭାବଟା ସେ ଦେଖେଇଦେବ। ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସେଟା ସ୍ଥିର ହୁଏ ଏ କେଉଁଥିପାଇଁ ହେଇଛି। ପାଣି ଇନଫେକ୍ସନ୍ ଯଦି ହେଲା, ବାରମ୍ବାର ବି କୋଲାଇଟିସ୍ ହେବ। ଆଉ କେତେଗୁଡ଼ା ବଡ଼ ବଡ଼ ରୋଗ, ତାକୁ ଇଂଲିଶରେ ଅଲ୍ସରେଟିଭ୍ କୋଲାଇଟିସ୍, ଇସ୍ଚିମିକ୍ କୋଲାଇଟିସ୍ ବା ଇରିଟେବୁଲ୍ ବାଉଲ୍ ସିଣ୍ଡ୍ରୋମ୍, ଇଏ ସବୁରେ ସାରା ଜୀବନ ଲୋକ ଭୋଗି ହୁଏ। ଏମିତି ବି ଅଛି, ସେ କେତେଟା ରୋଗରେ କ୍ୟାନ୍ସର ଆଡ଼କୁ ବି ଯାଏ। କୋଲନ କ୍ୟାନ୍ସରର ସଠିକ୍ କାରଣ ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାନାହିଁ, କିନ୍ତୁ କେତେ ଜିନିଷ ସେମାନେ କହୁଛନ୍ତି। ପ୍ରଥମ ହେଲା କନ୍ଷ୍ଟିପେସନ୍, ଦ୍ୱିତୀୟ ହେଲା କମ୍ ଫାଇବର ଥିବା ଖାଦ୍ୟ, ପନିର ଖାଇଦେଲୁ, ମାଂସ ଖାଇଦେଲୁ, ବିରିୟାନୀ ଖାଇଦେଲୁ, ପେଟ ପୁରିଗଲା, ମନ ଖୁସି ହେଇଗଲା, କିନ୍ତୁ ମଳ ତିଆରି ହେବା ପାଇଁ ତା ଭିତରେ ଜିନିଷ ନାହିଁ। ଆଗରୁ ଆମର ଗାଁ ଗହଳରେ ମେଞ୍ଚେ ତରକାରୀ ଖାଉଥିଲେ, ଶାଗ ଖାଉଥିଲେ, ଏବେ ସେ ଜିନିଷ ବାଡ଼ିଘର ତ ନାହିଁ। ତେଣୁ ଯିଏ ଯେଉଁଠି ପାରିଲା ସେ ହୋଟେଲ ଜିନିଷ ଖାଉଛନ୍ତି, କନ୍ଷ୍ଟିପେସନ୍ ହେଉଛି, ଆଉ ଏଇଥିପାଇଁ ଝାଡ଼ା ଗୁଡ଼ାକ କ୍ଲିୟର ହେଉନି, ରହି ରହି ରହି ରହି ତାପରେ କ୍ୟାନ୍ସର ଆଡ଼କୁ ଯାଉଛି। ମୁଁ ଆପଣଙ୍କୁ ଏଇ ବାର୍ତ୍ତା ଦେବାକୁ ଚାହୁଁଛି, ଆପଣ ପ୍ରକୃତିକୁ ଭଲ ପାଆନ୍ତୁ, ପ୍ରକୃତିକୁ ବ୍ୟବହାର କରନ୍ତୁ। ପ୍ରକୃତି କୋଳରେ ଆମେ ବଢ଼ିଛୁ, ତେଣୁ ଯେଉଁ

0: ପନିପରିବା ପ୍ରକୃତିରେ ହେଉଛି, ବାଡ଼ି ଘରେ ହେଉଛି, ତାକୁ ଆଗ ଆପଣାନ୍ତୁ। ଶାଗଟେ ଆଣିଲେ ଭଲ ଭାବେ ଧୋଇ ଖାଆନ୍ତୁ, ପରିବାଟେ ଆଣିଲେ ଗରମ ପାଣିରେ ଟିକେ ଗୁଣ୍ଡ ହଳଦୀ ପକାଇ ଯଦି ଫୁଲକୋବି ଗୋଟେ ତାକୁ ସଫା କରିଦେଲେ ସେଥିରେ ସବୁ ଜୀବାଣୁ ମରିଗଲେ। ତେଣୁ ଆମେ ବଜାରକୁ ନ ଯାଇ ଘରେ ତିଆରି କରି ଘରୋଇ ଖାଦ୍ୟ ଉପରେ ନଜର ଦେବା। ମାଛ ମାଂସ ମୁଁ ଛାଡ଼ିବାକୁ କହୁନି, କିନ୍ତୁ ତା ସାଙ୍ଗରେ ଯେତେ ତନ୍ତୁ ଜାତୀୟ ଖାଦ୍ୟ ଯେତେ ବଢ଼ିବ ସେତେ ସଫା ହେଇଯିବ। ବୃହଯନ୍ତ୍ର ଆମର ଦରକାର, କିନ୍ତୁ ବୃହଯନ୍ତ୍ର ତାର ଯତ୍ନ ନ ନେଲେ ସିଏ ବି କ୍ୟାନ୍ସର ଦେଖାଇଦେବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା କୋଲନରେ ପ୍ରଦାହ। ଆଲୋଚନା କରିଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା।

ଏହି ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତା ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ପୁନଃବିକଶିତ ଅମୃତ ରେଳ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ପ୍ଲାଟଫର୍ମ, ଷ୍ଟେସନ କୋଠା, ପାରମ୍ପରିକ ପ୍ରତୀକ୍ଷାଳୟ ଏବଂ ଉନ୍ନୀତ ଯାତ୍ରୀସେବା ବ୍ୟବସ୍ଥା କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେଉଥିବା ବେଳେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ପକ୍ଷରୁ ରଣନୀତି ସ୍ଥିର କରିବା ଲାଗି ଆଜି ବୈଠକ ବସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକରେ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା NTA ଦ୍ୱାରା ଆୟୋଜିତ NEET UG 2026 ପୁନଃ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ, ଦନ୍ତ ଚିକିତ୍ସା, ଆୟୁଷ ଏବଂ ଅନ୍ୟ ସମ୍ବନ୍ଧିତ ପାଠ୍ୟକ୍ରମ ପାଇଁ 11 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। NTAର ୱେବସାଇଟ୍ NEET.NTA.NIC.INରେ ପରୀକ୍ଷାଫଳ ଓ ସ୍କୋର କାର୍ଡ ଉପଲବ୍ଧ ହେଉଛି। ପୂର୍ବ ନିର୍ଦ୍ଧାରିତ ଶିକ୍ଷାବର୍ଷ ସମୟ ନିର୍ଘଣ୍ଟ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେଭଳି ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ଏହାକୁ ଦୃଷ୍ଟିରେ ରଖି ସଠିକ୍ ସମୟରେ ପରୀକ୍ଷାଫଳ ପ୍ରକାଶ କରାଯାଇଥିବା NTA ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ପ୍ରଥମ NEET UG ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯିବା ପରେ ଦେଶର 551ଟି ଓ ବିଦେଶର 14ଟି ସହରର 5,440 ପରୀକ୍ଷା କେନ୍ଦ୍ରରେ 20 ଲକ୍ଷ ପରୀକ୍ଷାର୍ଥୀ ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଇରାନ ଉପରେ ଆକ୍ରମଣ ଜୋରଦାର କରିଛି। ଇରାନର ପ୍ରମୁଖ ସ୍ଥଳୀଗୁଡ଼ିକ ଉପରେ ଆମେରିକା ଆକ୍ରମଣ କରିବା ସହ ଏକ ନୌବାଣିଜ୍ୟ ଜାହାଜ ଉପରକୁ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଇରାନ ସେନା ପକ୍ଷରୁ ଆମେରିକାର ନୌସେନା ବ୍ଲକେଡ୍କୁ ନଷ୍ଟ କରିବାକୁ ଉଦ୍ୟମ ହେବା ପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଉଥିବା କୁହାଯାଇଛି। ତେବେ ଇରାନ ମଧ୍ୟ ଏହାର ଜବାବ ଦେଇଛି। କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସହାୟତାରେ ଇରାନ ପକ୍ଷରୁ ପ୍ରତି ଆକ୍ରମଣ ଜାରି ରହିଛି। ଗତ ମାସରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଏକ ପ୍ରକାର ଅକାମୀ ହୋଇଥିବା କୁହାଯାଇଛି। ଉଭୟ ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ସେମାନଙ୍କର ଅକ୍ତିଆର ସାବ୍ୟସ୍ତ କରିବା ଲାଗି ଆକ୍ରମଣ ଓ ପ୍ରତି ଆକ୍ରମଣକୁ କେନ୍ଦ୍ରୀଭୂତ କରିଛନ୍ତି। ଆମେରିକାର ଆକ୍ରମଣରେ ଇରାନର 35 ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 300ରୁ ଅଧିକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ February 28 ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ୍ ଅଲି ଥାନିଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ପିତା ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କତାରର ଅମୀର ସମୟରେ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରିତା ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ। ଭାରତ ଏବଂ କତାରରେ ରହୁଥିବା ଭାରତୀୟଙ୍କ ପ୍ରତି ତାଙ୍କର ଭଲପାଇବାକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି, ଭାରତ କତାର ଦ୍ୱିପାକ୍ଷିକ ସମ୍ପର୍କକୁ କତାରର ଅମୀର ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 3 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟପୋଷ୍ଟ ପରିଦର୍ଶନ କରି 18 ବାଟାଲିୟନ ସୀମା ଆଉଟପୋଷ୍ଟରେ ସୀମା ସୁରକ୍ଷା ବଳ BSF ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା BSF ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ 3ଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଶ୍ରୀ ଶାହା ସମୀକ୍ଷା କରିବେ। କେରଳମରେ ଆଜିଠାରୁ ରାମାୟଣ ମାସ ଆରମ୍ଭ ହେଉଛି। ଏଥିରେ ମାଲାୟାଲମ ଯୁଗର କାର୍କିଡାକମ୍ ମାସକୁ ରାମାୟଣ ମାସ ଭାବରେ ପାଳନ କରାଯାଇଥାଏ। ଏହି ସମୟରେ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଶକ୍ତି ଏବଂ ମାନସିକ ଶାନ୍ତି ନିମନ୍ତେ ମହାକାବ୍ୟ ରାମାୟଣର ପ୍ରତ୍ୟେକଟି ବିଷୟବସ୍ତୁକୁ ଅତ୍ୟନ୍ତ ଆଗ୍ରହର ସହ ଅନୁଭବ କରିଥାନ୍ତି। ରାମାୟଣ ମାସର ପ୍ରଥମ ଦିନରୁ ସେଠାକାର ଘରେ ଘରେ ଏବଂ ମନ୍ଦିରରେ ଦୈନନ୍ଦିନ ରାମାୟଣ ପଠନ କରାଯାଏ। ମନ୍ଦିରଗୁଡ଼ିକରେ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ। 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଆୟୋଜକ ଇଂଲଣ୍ଡ 4 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହିତ ଉଭୟ ଦଳ ସମାନ ସ୍ଥିତିରେ ରହିଛନ୍ତି। ଗତକାଲି କାଡିଫ୍ର ସୋଫିଆ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 44 ଓଭରରେ ସମସ୍ତ ୱିକେଟ୍ ହରାଇ 233 ରନ୍ ସ୍କୋର କରିଥିଲା। ଶ୍ରେୟସ୍ ଆୟର 66 ଓ ବିରାଟ କୋହଲି 65 ରନ୍ କରିଥିଲେ। ଜବାବରେ ଇଂଲଣ୍ଡ 45ତମ ଓଭର ସୁଦ୍ଧା 4 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସିରିଜ୍ର ଅନ୍ତିମ ମ୍ୟାଚ୍ ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆସନ୍ତାକାଲିଠାରୁ ବିଭିନ୍ନ ସ୍ଥାନରେ

0: ମାଲେସିଆ ବିପକ୍ଷରେ ଅବତୀର୍ଣ୍ଣ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NTA ପରିଚାଳିତ ନେଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ। 11 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ। ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ପୁରୀ ପରିକ୍ରମା। ଉପସ୍ଥାପନା କରିଛନ୍ତି କେଦାର ସାହୁ, ପ୍ରଯୋଜନା ଦିଲୀପ କୁମାର ନାୟକ।
2: ନମସ୍କାର ଶ୍ରୋତାବନ୍ଧୁ, ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚରଣରେ କୋଟି କୋଟି ପ୍ରଣିପାତ ଜଣାଇ ଆଜିର ଶୁଭ ସକାଳର ଶୁଭକାମନା ସହିତ ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିର ପୁରୀ ପରିକ୍ରମା କାର୍ଯ୍ୟକ୍ରମକୁ।

0: ଏବଂ ବଡ଼ ଆନନ୍ଦରେ ଆମେ ଏମାର ମଠ ଚୌତୁରା ଉପରେ ଠିଆ ହୋଇକରି ଏଇ ଦୃଶ୍ୟ ସବୁ ଦେଖିପାରୁଥିଲୁ। ଧୀରେ ଧୀରେ ଧୀରେ ଧୀରେ ସମୟ ପରିବର୍ତ୍ତନ ହେଲା ଏବଂ ବହୁ ପ୍ରଚାର ହେଲା, ସେତେବେଳେ ଏ ରୂପରେଖ ସବୁ ବଦଳିଗଲା। ଅର୍ଥାତ୍ ଏହି ରଥଯାତ୍ରା ଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଆସିଲେ ଭକ୍ତ, ଏବଂ ଏ ଭକ୍ତମାନଙ୍କର ଆଗମନକୁ ଦେଖି ସବୁ ବ୍ୟବସ୍ଥା ହେଲା। ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ରଥରେ ଏବଂ ସମସ୍ତେ ସୁବିଧାରେ ଯାଉଛନ୍ତି, କିଛି ଅସୁବିଧା ନାହିଁ। ମହାପ୍ରଭୁ ସମସ୍ତଙ୍କୁ କୃପା ଦୃଷ୍ଟିରେ ଦେଖୁଛନ୍ତି। ମହାପ୍ରଭୁଙ୍କର ଯେଉଁ ଏଇ ଯେଉଁ ରଥଯାତ୍ରା ସମୟରେ ସିଏ ସମ୍ପୂର୍ଣ୍ଣ ଭାବରେ କୃପା ବର୍ଷା କରୁଥାନ୍ତି, କାରଣ ଇଏ ହେଉଛି ପତିତ ପାବନ ଯାତ୍ରା। ଠାକୁର ଆମର ଜଗତର ନାଥ, ଜଗନ୍ନାଥ କେତେ ଜଗତ, ଜଗତାଙ୍ଗ ନାଥ ମାନେ କେବଳ ଯେ ଇଏ ନୁହେଁ, ଚଉଦ ଭୁବନ ବାରତା ଜାଣନ୍ତି, ଚଉଦ ଭୁବନର ସିଏ ହେଲେ ଈଶ୍ୱର। ତେଣୁ ଇଏ ଯେତେ ଜଗତ ସବୁର ନାଥ ଜଣେ ମାତ୍ର, ଆଉ ଦ୍ୱିତୀୟ ବ୍ୟକ୍ତି କେହି ନାହିଁ। ସମସ୍ତେ କେମିତି ଉଦ୍ଧାର ପାଇବେ ସେଥିପାଇଁ ମହାପ୍ରଭୁ ନିଜେ ମୁଖରେ କହିଲେ ଇନ୍ଦ୍ରଦୁମ୍ନ ମହାରାଜା, ତୁମ ଯୋଗୁଁ ମୁଁ ଦାରୁବ୍ରହ୍ମ ରୂପ ନେଲି, କିନ୍ତୁ ମନେ ରଖିଥାଅ ତୁମେ ମୋର ଦୁଇଟି ଯାତ୍ରା କରିବ, ଯେଉଁ ଯାତ୍ରାରେ ମୁଁ ରତ୍ନ ସିଂହାସନ ଛାଡ଼ି ମୁଁ ବାହାରକୁ ଯିବି। ଆମର ଶାସ୍ତ୍ର କହୁଛି ଥରେ ଯେଉଁ ଦିଅ ମନ୍ଦିରରେ ପ୍ରତିଷ୍ଠିତ ହୋଇଗଲେ ସେ ମୂଳ ବିଗ୍ରହ ଆଉ ପଦାକୁ ବାହାରି ପାରିବେନି। କିନ୍ତୁ ଜଗନ୍ନାଥ କହିଲେ ନା ନା ନା, ଇଏ ଏଇ ଯେଉଁ ନିୟମ ରହିଛି ସେଇଟା ମୋ ପାଇଁ ପ୍ରଯୁଜ୍ୟ ନୁହେଁ, ମୁଁ ଏଇ ଦୁଇଟା ଯାତ୍ରାରେ ସ୍ୱୟଂ ଲୀଳା କରିବି। ସ୍ନାନ ଗୁଣ୍ଡି ଚାଏ ବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ଅତୀତରେ ଏ ଅକିଞ୍ଚନ ପ୍ରତି ମହାପ୍ରଭୁଙ୍କର କରୁଣା ଥିଲା। ସାତ ପାହାଚ ପାଖରେ ଆମର ଗୋଟିଏ କେନ୍ଦ୍ରଟିଏ ଥାଏ ଏବଂ ସେଇ କେନ୍ଦ୍ରରେ ମୁଁ ଯାଇ କହୁଥାଏ, କାରଣ ମୁଁ ଭିତରୁ କହିଲେ ସମସ୍ତେ ଜାଣିବେ ବର୍ତ୍ତମାନ ଠାକୁର କେଉଁ ଅବସ୍ଥାରେ ଅଛନ୍ତି, ଆଉ କେତେ ସମୟ ବାକି ଅଛି। ତେଣୁ ସମସ୍ତେ ମୋରି ତୁଣ୍ଡକୁ ଚାହିଁକିରି ବସିଥାନ୍ତି, କେତେବେଳେ ସମ୍ବାଦ ମିଳିବ। ମୁଁ ସେଇଠି ଠିଆ ହୋଇକରି ବଡ଼ ପାଟିରେ ମଧ୍ୟ କହୁଥାଏ ଯେ ମହାପ୍ରଭୁ ବର୍ତ୍ତମାନ ଅଣସର ପିଣ୍ଡିରେ ଏବେ ବି ଅଛନ୍ତି, ସେଠି ବର୍ତ୍ତମାନ ଏଇ ଏଇ ନୀତି ଚାଲିଛି, ଏବଂ ମହାପ୍ରଭୁ ବର୍ତ୍ତମାନ ସାତ ପାହାଚକୁ ପହଣ୍ଡିକରି ଆସିଲେ, ତାପରେ ଯାହା ଭିତରର ଦୃଶ୍ୟ ଦେଖିବା ପାଇଁ କାହାରି ଶକ୍ତି ନଥିଲା, କେବଳ ଆକାଶବାଣୀ ରହିଥିଲା। ମୁଁ ଗତବର୍ଷର କଥା କହୁଛି ଆଜ୍ଞା, ଗତବର୍ଷରେ ଏକ ଅଦ୍ଭୁତ ଦୃଶ୍ୟ, କାରଣ ଆମର ଯେଉଁ ଧାରା ବିବରଣୀ ହୁଏ ବଳଭଦ୍ରଙ୍କ ରଥ, ତାଳଧ୍ୱଜ ରଥ ସାମ୍ନା ପାଖାପାଖି ଆମର କେନ୍ଦ୍ରଟି ଥାଏ ଆଜ୍ଞା। ବଳ ଠାକୁର ବଳଭଦ୍ର ଭଗବାନ ଆସିଛନ୍ତି ପହଣ୍ଡିକରି ଆଜ୍ଞା ଆସିଲେ ଆଜ୍ଞା। ମୁଁ ସେତେବେଳକୁ ଧାରା ବିବରଣୀ ଦଉଛି, କାନରେ ମୋର ଅଛି ଆଜ୍ଞା। ଠାକୁର ମୋତେ ଚାହିଁକିରି ରହିଗଲେ, ବହୁ ଦିନ ହେଲା ମୁଁ ତାଙ୍କୁ ଦେଖିନଥିଲି ଏତେ ପ୍ରବଳ ଗହଳିରେ ଆଜ୍ଞା, ତାଙ୍କ ଆଖିକୁ ମୋ ଆଖି ଯେତେବେଳେ ପଡ଼ିଗଲା, ଏବଂ ସତେକି ସେ ଚାହିଁକିରି ମୋ କଥା ଶୁଣୁଛନ୍ତି ଆଜ୍ଞା, ମୋର ବାକରୁଦ୍ଧ ହେଇଗଲା। ତେଣୁ ମୁଁ ପୁଣି ପ୍ରକୃତିସ୍ଥ ହେଉଛି, ଯଦି ମୁଁ କଥା ନ କହିପାରିବି ତାହେଲେ ଧାରା ବିବରଣୀରେ କ୍ଷତି ହେବ। ତେଣୁ ମୁଁ କଥା କହି କେତେ ମୁଁ ସଂଯତ ହେଲି, ଆଖିରୁ ମୋର ଲୁହଧାର ଝରି ଆସିଲା, ପ୍ରଭୁ କାହିଁକି ମୋତେ ଏମିତି ଚାହିଁକିରି ରହିଗଲେ, ମୁଁ ଆଉ କିଛି କଥା କହିପାରିଲିନି, ମୋ ଆଖିରୁ ଲୁହ ଝରି ଆସିଲା। ସେଇଠି ପ୍ରଭୁ ଏଭଳି ଲୀଳା କଲେ ଯେ ସେ ଦୃଶ୍ୟ ମୁଁ ଆଉ ସାରା ଜୀବନ ଭୁଲି ପାରିବିନି। ତାପରେ ପ୍ରଭୁ କିଛି ସମୟ ପରେ ଚାଲିଗଲେ, ମୁଁ ପୁଣି ପ୍ରକୃତିସ୍ଥ ହେଲି। ଜୟ ଜଗନ୍ନାଥ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ଆସନ୍ତୁ ପୁରୀର କେତୋଟି ବିଶେଷ ଖବର ଉପରେ ନଜର ପକାଇବା। ଗତ ମଙ୍ଗଳବାର 14 ତାରିଖ ମହାପ୍ରଭୁଙ୍କର ନବଯୌବନ ଦର୍ଶନ ପବିତ୍ର ତିଥିରେ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀଜଗନ୍ନାଥ ଅନୁରାଗୀ ଟ୍ରଷ୍ଟ ପକ୍ଷରୁ ତୁଳସୀ ଚାରା ବଣ୍ଟନ କରାଯାଇଥିଲା। ଗତ 13 ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପୂର୍ବତନ DGP ପ୍ରକାଶ ମିଶ୍ର ପୁରୀ ଗସ୍ତ କରିଥିଲେ। ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ଚଳିତ ବର୍ଷର ପ୍ରସ୍ତୁତିକୁ ସେ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ପରିସରକୁ ଯାଇ ଠାକୁରଙ୍କ ପହଣ୍ଡି ନିମନ୍ତେ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ଶ୍ରୋତାବନ୍ଧୁ, ସମୟ ସହିତ ଆମେ ଆସି ପହଞ୍ଚି ଯାଇଛୁ କାର୍ଯ୍ୟକ୍ରମର ଶେଷରେ। ତେବେ ସମୟ ହୋଇଛି, ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ସମାପ୍ତ କରିବା। ତେବେ ଆମେ ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଆପଣଙ୍କ ମନକୁ ଛୁଇଁଥିବ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି, ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଦେବା ପାଇଁ ଆମର ଠିକଣାଟି ହେଉଛି

0: ଆକାଶବାଣୀ ପୁରୀ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ 752-001। ତେବେ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆମକୁ ଆପଣଙ୍କର ମତାମତ ଦେବା ପାଇଁ ଆମର ଫୋନ୍ ନମ୍ବରଟି ହେଉଛି 9437037892। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଛି, ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ସମାପ୍ତ କରୁଛୁ। ଆଜିର ଉପସ୍ଥାପନାରେ ମୁଁ ଥିଲି କେଦାର ସାହୁ।
1: ଶୁଣିଲେ ଦିଲୀପ କୁମାର ନାୟକଙ୍କ ପ୍ରଯୋଜନାରେ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। ଉପସ୍ଥାପନା କରିଥିଲେ କେଦାର ସାହୁ। ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଅଞ୍ଜଳି, ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଦାନ କରିଛନ୍ତି ପ୍ରତିଭା ପ୍ରଧାନ, ଗୀତ ରଚନା କରିଛନ୍ତି ଅଭୟ ସୁତାର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରସନ୍ନଜିତ ସିଂହ। ପ୍ରତିଭା ପ୍ରଧାନ ଗାଇଛନ୍ତି କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଗୀତ, ଅଭୟ ସୁତାରଙ୍କ ରଚନା ଆହେ ଜଗନ୍ନାଥ ଚକା ନୟନ ନୀଳକନ୍ଦରରେ କଳା ଶାନ୍ତ, ତୁମ ପାଖେ ମୋ ପାତି ଚିହାତ, ମଙ୍ଗଳ ଅଟଇ ତୁମ ବିଧାନ, ଆହେ ଜଗନ୍ନାଥ ଚକା ନୟନ।

ଶ୍ରୋତବନ୍ଧୁ ସୁପ୍ରଭାତ, ପୁରୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆସନ୍ତୁ ଜାଣିବା ଆଜିର ଦିନ ବାର ତିଥି ସମ୍ପର୍କରେ। ପଞ୍ଜିକା ତଥ୍ୟ ଅନୁଯାୟୀ କର୍କଟ ଏକ ଦିନ ଜୁଲାଇ ମାସ 17 ତାରିଖ, ଆଷାଢ଼ ମାସ ଶୁକ୍ରବାର 26 ଦିନ, ଇଂରାଜୀ 2026 ମସିହା। ଆଜି ଦକ୍ଷିଣାୟନ, କର୍କଟ ସଂକ୍ରାନ୍ତି। ଭାରତୀୟ ସାଧାରଣ ସମୟ ଅନୁସାରେ ସୂର୍ଯ୍ୟ ଉଦୟ ହୋଇଥିଲା 5:20:18 ସମୟରେ ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:25:03 ସମୟରେ। ଆସନ୍ତୁ ଜାଣିବା ଇତିହାସ ପୃଷ୍ଠାରେ ଆଜି ଦିନରେ ଘଟିଯାଇଥିବା ଘଟଣା ସମ୍ପର୍କରେ। ଶ୍ରୋତବନ୍ଧୁ, ଇତିହାସ ପୃଷ୍ଠାରେ ଆଜି 17 ଜୁଲାଇ ଏକ ସ୍ମରଣୀୟ ଦିନ ଅଟେ। 1453 ମସିହାରେ କାଷ୍ଟଲନ୍ ଯୁଦ୍ଧ ଘଟିଥିଲା, ଯାହା ସହିତ ପ୍ରାୟ 7 ବର୍ଷୀୟ ଯୁଦ୍ଧ ଶେଷ ହୋଇଥିଲା। 1918 ମସିହାରେ ରୁଷର ଶେଷ ସମ୍ରାଟ ଜାର୍ ନିକୋଲସ୍ ଦ୍ୱିତୀୟ ଏବଂ ତାଙ୍କ ପରିବାରକୁ ହତ୍ୟା କରାଯାଇଥିଲା। 1945 ଜର୍ମାନୀରେ ପୋର୍ଟ ସଡାମ୍ ସମ୍ମିଳନୀ ହୋଇଥିଲା, ଯେଉଁଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। 1975 ମସିହାରେ ଆପୋଲୋ ସୋୟୁଜ୍ ପରୀକ୍ଷା ମୂଳକ ମିଶନ ଅନୁଷ୍ଠିତ ହୋଇଥିଲା। ଏହା ଆମେରିକା ଓ ସୋଭିଏତ୍ ସଂଘର ପ୍ରଥମ ସଂଯୁକ୍ତ ଅନ୍ତରୀକ୍ଷ ମିଶନ ଥିଲା। 1998 ମସିହାରେ ରୋମ୍ ସମ୍ବନ୍ଧୀ ଗ୍ରହଣ କରାଯାଇଥିଲା, ଯାହା ଆଧାରରେ ପରବର୍ତ୍ତୀ ସମୟରେ ଆନ୍ତର୍ଜାତିକ ଅପରାଧ ନ୍ୟାୟାଳୟ ଗଠିତ ହୋଇଥିଲା। ଏହି କାରଣରୁ ପ୍ରତିବର୍ଷ 17 ଜୁଲାଇକୁ ଆନ୍ତର୍ଜାତିକ ନ୍ୟାୟ ଦିବସ ଭାବେ ପାଳନ କରାଯାଉଅଛି। ଏ ଥିଲା ଇତିହାସ ପୃଷ୍ଠାରେ ଆଜିର କିଛି ଉଲ୍ଲେଖନୀୟ ଘଟଣା। ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ବୈଦିକ, ତାନ୍ତ୍ରିକ, ପୌରାଣିକ ଓ ଲୌକିକ ଏହି ଚାରି ଧାରାକୁ ଏକା ଧାରାରେ ଏକତ୍ରିତ କରି ସମସ୍ତ ଧର୍ମ ଧାରାକୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଧାରଣ କରି ଅବିଗ୍ରହ ବିଗ୍ରହ ଭାବରେ ଯେଉଁ ଦାରୁ ବିଗ୍ରହ ନୀଳାଚଳରେ ପ୍ରତିଷ୍ଠିତ ସେହି ଜଗନ୍ନାଥଙ୍କ ବିଗ୍ରହଠାରୁ ଆରମ୍ଭ କରି ପୂଜା ପର୍ବ, ଯାନିଯାତ୍ରା, ବିଧିବିଧାନ ପର୍ଯ୍ୟନ୍ତ ସବୁକିଛି ତତ୍ତ୍ୱ ଓ ତଥ୍ୟରେ ପରିପୂର୍ଣ୍ଣ। ସେଥିମଧ୍ୟରେ ତାଙ୍କର ରଥଯାତ୍ରା ଯେତିକି ପ୍ରସିଦ୍ଧ, ତତ୍ତ୍ୱଧିକ ପ୍ରସିଦ୍ଧ ତାଙ୍କର ଗୁଣ୍ଡିଚା ବିଜେ ଓ ରହଣୀ। ଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କର ଅବସ୍ଥାନ କାଳ ସଂକ୍ଷିପ୍ତ ହେଲେ ହେଁ ନୀତି ଓ ବିଧିବିଧାନ ଅନେକ ଆଉ ମହତ୍ତ୍ୱ

0: ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ କେତେକ ମୌଳିକ ନୀତିକୁ ଛାଡ଼ି ଠାକୁରମାନଙ୍କର ନୀତି ସବୁ ବଡ଼ ଦେଉଳର ନୀତି ସହିତ ପ୍ରାୟ ସମାନ। ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ରଥ ଉପରେ ବିଧିପୂର୍ବକ ସାୟାହ୍ନ ପୂଜା ହୁଏ। ତାପରେ ଠାକୁରମାନଙ୍କୁ ଗୁଣ୍ଡିଚା ମଣ୍ଡପକୁ ପହଣ୍ଡି ବିଜେ କରାଯାଏ। ମଦନ ମୋହନଙ୍କୁ ମଧ୍ୟ ସ୍ଥାପନ କରାଯାଏ। ମହାବେଦୀରେ ଠାକୁରଙ୍କର ପୂଜା ଉପଚାରାଦି ଯଥାପୂର୍ବ ସମାପନ କରାଯାଏ। ପ୍ରାତଃକାଳରେ ଠାକୁରଙ୍କର ପଲଙ୍କ ଉଠା ପରେ ଆଳତି ମୈଲମ ବେଶ ଅବକାଶ ନୀତି ଆରମ୍ଭ ହୁଏ। ତାପରେ ଅନ୍ୟାନ୍ୟ ନୀତି ପାଳନ କରାଯାଏ। ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ବିଶେଷ ନୀତିମାନଙ୍କ ସମ୍ପର୍କରେ ଆଲୋଚନା ଆମର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ସାଧାରଣତଃ ଗୁଣ୍ଡିଚାରେ ଜଗନ୍ନାଥ ଠାକୁର ସୁଭଦ୍ରାଙ୍କ ରଥ ପହଞ୍ଚିଲା ପରେ ସେଦିନ ଗୁଣ୍ଡିଚାକୁ ଠାକୁରଙ୍କର ପହଣ୍ଡି ହୁଏ ନାହିଁ। ସେଦିନର ନୀତି ସମାପନ ହେଲା ପରେ ତା ପରଦିନ ସକାଳୁ ମଙ୍ଗଳା ଆଳତି, ଅବକାଶ, ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେଲା ପରେ ଯାଇକିରି ଜଗନ୍ନାଥଙ୍କ ରଥର ବଠାକୁରଙ୍କ ରଥ ସୁଭଦ୍ରାଙ୍କ ରଥରେ ରଥ ବୋହିମାନେ ଚାର ବାନ୍ଧନ୍ତି। ଚାର ବାନ୍ଧି ସାରିଲା ପରେ ପହଣ୍ଡିର ବ୍ୟବସ୍ଥା କରାଯାଏ। ପ୍ରଥମେ ପହଣ୍ଡିର ସମୟ ପୂର୍ବରୁ ମୁଦିରସ୍ଥ ବଠାକୁରଙ୍କ ରଥରେ ଯାଆନ୍ତି। ସେଥିରେ ପାଳିଆ ଖୁଣ୍ଟିଆ ଦଣମାଳି ଗରାବଡ଼ୁ ରୁହନ୍ତି। ଡୋର ଲାଗି ଓ ପୁଷ୍ପାଞ୍ଜଳି ହୁଏ। ତେଣୁ ଏଇ ଯେଉଁ ଡୋର ଲାଗି ପୁଷ୍ପାଞ୍ଜଳି ହୁଏ ତାକୁ ମୁଦିରସ୍ଥ ନିଜେ ଧଳା ଫୁଲରେ ପୁଷ୍ପାଞ୍ଜଳି କରନ୍ତି, ବଠାକୁରଙ୍କ ରଥରେ ପ୍ରଥମେ କରନ୍ତି, ତାପରେ ଜଗନ୍ନାଥ ରଥଙ୍କୁ ଯାଇକି ମଧ୍ୟ ସେହିପରି ଫୁଲ ପୁଷ୍ପାଞ୍ଜଳି ଦେଇକରି ଡୋରି ଛୁଅନ୍ତି, ଆଉ ସୁଭଦ୍ରାଙ୍କ ରଥକୁ ଆସି ମଧ୍ୟ ପୁଷ୍ପାଞ୍ଜଳି କରନ୍ତି। ତାପରେ କାହାଳି ବାଜେ। କାହାଳି ବାଜିଲେ ସେବାୟତମାନେ ପହଣ୍ଡି ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମେ ଜଗନ୍ନାଥଙ୍କ ରଥରୁ ମଦନ ମୋହନ, ବଠାକୁରଙ୍କ ରଥରୁ ରାମକୃଷ୍ଣ ବିଜେହୀ ଭିତରକୁ ଯାଆନ୍ତି। ଗୁଣ୍ଡିଚାର ଭିତରେ ଯାଇକି ଆମର ଯେଉଁ ଭଣ୍ଡାର ଘର ସିଂହାସନ ଅଛି ସେଠି ରହନ୍ତି। ତାପରେ ସୁଦର୍ଶନଙ୍କ ବିଜେ ହୁଏ। ସୁଦର୍ଶନ ମଝି ରଥରେ ଥାଆନ୍ତି। ସେ ଆସି ହଂସପଟାରେ ପହଞ୍ଚିଲେ ଟାହା ଲାଗି ହୁଏ। ଟାହା ଲାଗି ହେଲା ପରେ ଠାକୁରଙ୍କୁ ଦୈତାପତି ଅନ୍ୟାନ୍ୟ ସେବାୟତ ମିଶିକରି ଗୁଣ୍ଡିଚାହାରକୁ ନିଅନ୍ତି। ଗୁଣ୍ଡିଚାହାରର ମାର୍ଜନା ଇତ୍ୟାଦି ସରିଯାଇଥାଏ, ଚାର ବନ୍ଧା ହେଇଥାଏ। ସୁଦର୍ଶନ ସିଂହାସନ ଉପରକୁ ନଯାଇ ଗୁଣ୍ଡିଚାହାରର ବଠାକୁରଙ୍କର କାନ୍ଥପଟେ ଗୋଟେ ଖଟୁଲି ଥାଏ, ସେ ଖଟୁଲିରେ ତାଙ୍କୁ ରଖାଯାଏ। ତାପରେ ବଠାକୁରଙ୍କର ପହଣ୍ଡି ହୁଏ। ବଠାକୁରଙ୍କ ପହଣ୍ଡି ହେଲେ ବଠାକୁର ହଂସପଟାକୁ ଆସିଲେ ରାଘବ ଦାସ ଦେଇଥିବା ଟାହିଆ ଲାଗି ହୁଏ। ପତି ମହାପାତ୍ର ସେଠି କର୍ପୂର ଆଳତି, ବଳିତା ଆଳତି, ବିଡ଼ିଆ ଭୋଗ ଓ ଇତ୍ୟାଦି ସବୁ କରିସାରିଲା ବାଦେ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ପହଣ୍ଡି କରି ଠାକୁର ରତ୍ନ ସିଂହାସନରେ ରହିସାରିଲା ପରେ ଅନ୍ୟ ଠାକୁରଙ୍କର ପହଣ୍ଡି ଆରୁହେ। ଯେତେବେଳେ ଠାକୁର ଭକ୍ତକୁ ଛାଡ଼ିକିରି ଭିତରକୁ ଯାଉଛନ୍ତି ସେତେବେଳେ ହେଉଛନ୍ତି ଗୋଟି ପହଣ୍ଡିରେ ଯାଉଛନ୍ତି। ଯେତେବେଳେ ଭକ୍ତର ପାଖକୁ ଆସୁଛନ୍ତି ସ୍ନାନ ପୂର୍ଣ୍ଣିମା ଶ୍ରୀଗୁଣ୍ଡିଚାର ସେତେବେଳେ ଧାଡ଼ି ପହଣ୍ଡିରେ ଆସୁଛନ୍ତି। ମାନେ ଭଗବାନ ବ୍ୟସ୍ତ କିପରି ଭକ୍ତ ସହିତ ବିଶ୍ୱ।

ସୁଦର୍ଶନ ପହଞ୍ଚିଲା ପରେ ବଳଭଦ୍ର ପଣ୍ଡିଆ ଆରମ୍ଭ ହେଲା, ବଳଭଦ୍ର ପହଞ୍ଚିଲା ପରେ ସୁଭଦ୍ରାଙ୍କ ପଣ୍ଡିଆ ଆରମ୍ଭ ହେଲା, ସୁଭଦ୍ରାଙ୍କ ସରିଲା ପରେ ଜଗନ୍ନାଥଙ୍କ ପଣ୍ଡିଆ ଆରମ୍ଭ ହୁଏ। ଜଗନ୍ନାଥ ସେପରି ହଂସପଟାକୁ ଆସିଲା ପରେ ଠିକପରି ଟାହିଆ ଲାଗି ହୁଅନ୍ତି, ଟାହିଆ ଲାଗି ହେବା ସମୟରେ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା କାର୍ଯ୍ୟ ଶେଷ ହୁଏ ଆଉ ରତ୍ନ ସିଂହାସନ ଯାଆନ୍ତି। ରତ୍ନ ସିଂହାସନରେ ପହଞ୍ଚିଲା ପରେ ଠାକୁରମାନଙ୍କ ରୁନ୍ଧା ହୁଏ, ରୁନ୍ଧା ସରିଲା ପରେ ଦୈତାପତିମାନଙ୍କର ପତି ମହାପାତ୍ର ମିଶ୍ରି ଚନ୍ଦନ ସର୍ବାଙ୍ଗ ହୁଏ, ଘଟୁଆରିହରୁ ଚନ୍ଦନ ଆସେ, ମେକଅପ୍ ତାକୁ ସେ ତିନି ପିଙ୍ଗଳରେ ରୂପା ପିଙ୍ଗଳ ଧରି ସିଂହାସନ ପାଖକୁ ଯାଆନ୍ତି, ତାକୁ ପତି ମହାପାତ୍ର ସଂସ୍କାର କରି ତିନି ଠାକୁରଙ୍କୁ ସର୍ବାଙ୍ଗ କରିଥାନ୍ତି, ଅର୍ଥାତ୍ ଚନ୍ଦନ ଯାକ ଶରୀରରେ ଲାଗିଥାଏ। ଏତେ ଯାତ୍ରା କରି ଆସିଛନ୍ତି ତ ଗରମ ଥିବ, ତେଣୁ ଶୀତଳ କରିବା ସକାଶେ ଚନ୍ଦନ ଲାଗି ହୁଏ। ଚନ୍ଦନ ଲାଗିଗଲା ପରେ ଆଳତି କରନ୍ତି, ବନ୍ଦାପନା କରନ୍ତି, ବନ୍ଦାପନା କରି ତିନି ଠାକୁରଙ୍କୁ ସମ୍ପୂର୍ଣ୍ଣ ପାଟ କପଡ଼ାରେ ଘୋଡ଼େଇ ଦିଅନ୍ତି। ଘୋଡ଼େଇ ଦେବାର କାରଣ ହେଲା, ଏହା ପରବର୍ତ୍ତୀ ଅବସ୍ଥା ଯିଏ ହେବ ସେମାନେ ଠାକୁରଙ୍କୁ ସ୍ପର୍ଶ କରିବେନି ଆଉ ଦେଖିବେନି, ସେ ହିସାବରେ ଘୋଡ଼େଇ ଦିଆଯାଏ କରିକି ସେମାନେ ସବୁ ଚାଲି ଆସନ୍ତି। ଆସିଲା ପରେ କୋଠ ସ୍ୱୟଂସେମାନେ ଭିତରକୁ ଯାଇ ଯେଉଁ ଚାର ବନ୍ଧା ହେଇଥିଲା ଚାର ଖୋଲନ୍ତି ଆଉ ଭିତର ପରିଷ୍କାର କରି ଧୁଆଧୋଇ କରନ୍ତି। ଧୁଆଧୋଇ ହେଇସାରିଲା ପରେ ଆମର ଠାକୁର ଯେହେତୁ ଯାତ୍ରା ସାରିକି ଆସିଛନ୍ତି, ତେଣୁ ମହାସ୍ନାନର ବ୍ୟବସ୍ଥା ହୁଏ।

ଗୁଣ୍ଡିଚାହାର ଦୈନନ୍ଦିନ ନୀତି ସକାଳୁ ପ୍ରଥମେ ଦ୍ୱାର ଖୋଲିବା ପରେ ପରେ ପ୍ରଥମେ ଠାକୁରଙ୍କର ମଙ୍ଗଳା ଅର୍ପଣ ହୁଏ। ଠାକୁରଙ୍କ ମଙ୍ଗଳା ଅର୍ପଣରେ ମହାପ୍ରଭୁଙ୍କ ଆଡ଼େ ଭିତର୍ଚ୍ଛ ଆଉ ମଝିଆଡ଼ ଆଉ ଠାକୁରଙ୍କ ବାଡ଼ରେ ଦୁଇଜଣ ପୁଷ୍ପାଳକ ସିଂହାସନ ତଳେ ରହି ଭଣ୍ଡାର ମେକାପ ବା ମେକାପ ଯେଉଁ କର୍ପୂର ବସାଏ ସେ କର୍ପୂର ଆଳତି କରନ୍ତି, ତାପରେ ବଳିତା ଆଳତି କରନ୍ତି, ତାପରେ ପିଠୁ ଆଳତି କଲାପରେ ସିଂହାସନକୁ ଉଠି ଠାକୁରଙ୍କ ମୈଲମ କରନ୍ତି। ମୈଲମ ହେଇସାରିଲା ବାଦ ଠାକୁରଙ୍କ ତଡ଼ପ ଉତୁରି ହୁଏ, ଦୁଇ ଖଣ୍ଡ ଗାମୁଛା ପିନ୍ଧିକି ତଡ଼ପ ଉତୁରି ହୁଏ, ସେ ଗାମୁଛାରେ ଠାକୁର ଦାନ୍ତ ଘଷନ୍ତି ଆଉ ସ୍ନାନ କରନ୍ତି। କରିସାରିଲା ବାଦ ଠାକୁରଙ୍କର ଲୁଗା ବଦଳାଯାଏ, ପାଟ ମଠା ଏତେ ପିନ୍ଧି ସାରିଲା ପରେ ଭେଷ ହୁଅନ୍ତି, ଭେଷ ହେଇକରି ସେଠି ବଲ୍ଲଭ ଯେଉଁ ପଞ୍ଚୋପଚାର ପୂଜା ହୁଏ ସେଠି ତାହା ନକରି ସର୍ପାମଣି କରାଯାଏ, ତା ଅର୍ଥ କଳାହାଟ ଦ୍ୱାର ପାଖରେ ପୂଜାପଣ୍ଡା ଠିଆ ହେଇକି ସର୍ପାମଣି ଭୋଗ କରନ୍ତି।

ଯେଉଁମାନେ ଗୁଣ୍ଡିଚା ମନ୍ଦିରରେ ବିଜେ କରିବା ପରଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ କେତେଗୁଡ଼ିଏ ବିଶେଷ ନୀତି ପାଳିତ ହୁଏ। ସେମିତି ଏକ ବିଶେଷ ନୀତି ହେଉଛି ମହାସ୍ନାନ। ତିନି ବାଡ଼ରେ ମହାସ୍ନାନ ହୁଏ। ମହାସ୍ନାନ ପରେ ତିନି ବାଡ଼ରେ ସର୍ବାଙ୍ଗ ହୁଏ। ବଡ଼ ବାଡ଼ରେ ମୁଦିରସ୍ଥ, ମଝି ବାଡ଼ରେ ପତି ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା ଠାକୁରମାନଙ୍କ ଶରୀରରେ ଚନ୍ଦନ ଲେପନ କରନ୍ତି। ତାପରେ ସର୍ବାଙ୍ଗ। ସର୍ବାଙ୍ଗ ସରିଲା ପରେ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରନ୍ତି ଆଉ ବେଶ ହୁଅନ୍ତି। ବେଶ ପରେ ମଧ୍ୟାହ୍ନ ଧୂପ, ମୈଲମ ଓ ସନ୍ଧ୍ୟା ଧୂପ କ୍ରମାନ୍ୱୟରେ ଅନୁଷ୍ଠିତ ହୁଏ। ସନ୍ଧ୍ୟା ଆଳତୀ ସରିଲା

0: ପରେ ଚନ୍ଦନ ଲାଗି ବଡ଼ ସିଂହାର ଆଉ ତାପରେ ପହୁଡ଼ ଲାଗି ଗୁଣ୍ଡିଚା ମନ୍ଦିରରେ ରହଣି କାଳରେ ଆଉ ଗୋଟିଏ ବିଶେଷ ବିଧି ହେଉଛି ହେରା ପଞ୍ଚମୀ ବିଧି।
1: ହେରା ପଞ୍ଚମୀ ତା ଅର୍ଥ ପାଞ୍ଚ ଦିନ ପରେ, ଶ୍ରୀଗୁଣ୍ଡିଚାର ପାଞ୍ଚ ଦିନ ପରେ ମା ଠାକୁରାଣୀ ଶ୍ରୀମନ୍ଦିରରେ ଥାନ୍ତି। ଭଣ୍ଡାର ଘର ପାଖରେ ତାଙ୍କ ବେଶ ମାର୍ଜନା ଇତ୍ୟାଦି ଦେଇକି ତାଙ୍କୁ ବନକ ଲାଗି କରାଗଲା। ଅଳଙ୍କାର ନୂଆ ପାଟ ଇତ୍ୟାଦି ପିନ୍ଧି ସେ ବିମାନରେ ବସିକି ଆସିଲେ। ଘଣ୍ଟ କାହାଳୀ ଛତା ଧରିକି ଆସିଲେ। ଆସିକିରି ଜଗନ୍ନାଥଙ୍କ ରଥ ପାଖରେ ସେ ପହଞ୍ଚିଲେ। ପହଞ୍ଚିଲା ପରେ ଆମର ଯେ ପତି ମହାପାତ୍ର, ସେଠି ସେ ତାଙ୍କୁ ଖଡ଼ି ପ୍ରସାଦ ଲାଗି କଲେ, ମାନେ ଚନ୍ଦନ ଲାଗି କଲେ, ବନ୍ଦାପନା କଲେ, ଆଉ ବିଡ଼ିଆ ଆଉ ଘଷା ଜଳ ସମର୍ପଣ କଲେ। ଏରା ଅର୍ଥ ସାକ୍ଷାତ। ଯେହେତୁ ପଞ୍ଚମୀରେ ପଡୁଛି, ଏଟା ହେଉଛି ହେରା ପଞ୍ଚମୀ।
0: ଗୁଣ୍ଡିଚା ମଣ୍ଡପରେ ପ୍ରଭୁଙ୍କର ଦର୍ଶନ କରିବାକୁ ଭକ୍ତ ଆତୁର ନୟନରେ ଅପେକ୍ଷା କରିଥାଏ। ଦାରୁ ବିଗ୍ରହମାନଙ୍କର ପବିତ୍ର ଜନ୍ମସ୍ଥାନ ଏହି ଗୁଣ୍ଡିଚା ମଣ୍ଡପ ହେଉଛି ପରମ ପାବନ ସ୍ଥଳ। ତେଣୁ ଏହି ମଣ୍ଡପ ଓ ଏଠାରେ ଅନୁଷ୍ଠିତ ରୀତିନୀତିମାନଙ୍କର ବୈଶିଷ୍ଟ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
2: ଶ୍ରୀଜୀଉଙ୍କର ବାର ଯାତ୍ରା ମଧ୍ୟରେ ଅକ୍ଷୟ ତୃତୀୟା ଅନ୍ୟତମ ଏକ ଯାତ୍ରା। ବୈଶାଖ ଶୁକ୍ଳ ତୃତୀୟା ଦିନ ଯାତ୍ରାକୁ ଅକ୍ଷୟ ତୃତୀୟା ଯାତ୍ରା କହନ୍ତି। ଏହି ଦିନଠାରୁ ଅକ୍ଷୟ ତୃତୀୟା ଯାତ୍ରା ଆରମ୍ଭ ହୁଏ। ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୋଇ ମହାସ୍ନାନ ବଢ଼େ। ତାପରେ ଝୁଲଣ ମଣ୍ଡପକୁ ପାଲିଙ୍କିରେ ରାମକୃଷ୍ଣ ଓ ବିମାନର ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନଙ୍କୁ ବିଜେ କରାଇଥାନ୍ତି। ବିମାନ ବଡ଼ୁମାନେ ସିଂହଦ୍ୱାର ଦେଇ ଚନ୍ଦନ ବେଢ଼ା ଚକଡ଼ାକୁ ବିଜେ କରନ୍ତି। ବିମାନ ନଅର ଦ୍ୱାରରେ ପହଞ୍ଚିଲେ ରଥ ଅନୁକୂଳ ସକାଶେ ସେଠାରେ ରହେ। ମହାଜନମାନେ ରାମକୃଷ୍ଣଙ୍କୁ ବଡ଼ ଚାପରେ ବିଜେ କରାଇ ସାରିଲା ପରେ ପଞ୍ଚୁପାଣ୍ଡବ ପଛ ସିଂହାସନରେ ବିଜେ ହୁଅନ୍ତି। ଦିନଚାପ ଏକଘରା ବୁଲି କୂଳରେ ଲାଗିଲା ପରେ ଦୁଇ ଚାପ ଏକତ୍ର ହୋଇ ବଡ଼ ଚାପରୁ ରାମକୃଷ୍ଣ ମଦନମୋହନଙ୍କ ଚାପକୁ ଆସିଲା ପରେ ବନ୍ଦାପନା ହୋଇ ଚାମର ଆଲଟ ହେଲେ ଜଳରେ ବୁଡ଼ନ୍ତି। ଜଳ ଲାଗି ବଢ଼ିବା ପରେ ଜଗତୀ ଉପରେ ସୁନା ଅଳଙ୍କାରମାନ ଲାଗି ହୋଇ ବେଶ ହୁଅନ୍ତି। ଦିନଚାପ ଭଳି ରାତ୍ରଚାପରେ ତିନିଘରା ବୁଲନ୍ତି। ଦିଅଁ ବିମାନ ଓ ପାଲିଙ୍କିରେ ବଡ଼ ଦେଉଳକୁ ବିଜେ ହେଲା ପରେ ମୈଲମ, ସୂତାଲୁଗା ଓ କର୍ପୂର ଲାଗି ହୁଏ। ଚନ୍ଦନ ଲାଗି ହେବା ପରେ ଅଳକା, ଅଙ୍ଗଲିପ୍ତ କୁଙ୍କୁମ, ଚୌସରା, ଗଜମୁକୁତା ଲାଗି ହୋଇ ବେଶ ହୁଅନ୍ତି। ଏହା 42 ଦିନ ପର୍ଯ୍ୟନ୍ତ ହୁଏ। ଆଜ୍ଞାମାଳ ଦେଲା ପରେ ପୂର୍ବଦିନ ଭଳି ଠାକୁର ଓ ଠାକୁରାଣୀମାନେ ନରେନ୍ଦ୍ର ଚକଡ଼ାକୁ ବିଜେ ହୁଅନ୍ତି। ସନ୍ଧ୍ୟାଧୂପ ପରେ ଠାକୁରଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ହୋଇ ବଡ଼ସିଂହାର ବେଶ ହୁଏ। ବାହାର ଚନ୍ଦନ 21 ଦିନ ଓ ଭିତର ଚନ୍ଦନ 21 ଦିନ ପର୍ଯ୍ୟନ୍ତ ମଧ୍ୟ ହୋଇଥାଏ। ଜ୍ୟେଷ୍ଠ ଚତୁର୍ଦ୍ଦଶୀ ଯାଏ 2 ଥର ଆଲଟ ଲାଗି ପ୍ରତିଦିନ ହୁଏ। ବୈଶାଖ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ଦିନ ମଧ୍ୟ ଚନ୍ଦନ ଯାତ୍ରାକୁ ବିଜେ ହୁଅନ୍ତି। ପ୍ରଥମ 21 ଦିନ ଚନ୍ଦନରେ ଦିଅଁ ନରେନ୍ଦ୍ରକୁ ବିଜେ କରନ୍ତି। ଅନ୍ୟ 21 ଦିନ ବାହାରକୁ ନ ଯାଇ ଭିତରେ ସବୁ ନୀତି ହୁଏ। 20 ଦିନର ଭଉଁରୀ ଜାତ ହୋଇ ରାତ୍ରଚାପ 21 ଘେରା ନରେନ୍ଦ୍ରରେ ବୁଲେ। ଭିତର ଚନ୍ଦନ 21 ଦିନରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଏବଂ ରୁକ୍ମିଣୀ ହରଣ ଏକାଦଶୀ ଏ 4 ଦିନ ଜଳକ୍ରୀଡ଼ା ହୋଇଥାଏ। 2ପଟିଆ, 3ପଟିଆ, 4ପଟିଆ ଓ 5ପଟିଆ ମାଣ୍ଡୁଅ ପ୍ରଭୃତି ଅକ୍ଷୟ ତୃତୀୟା ଦିନ ଲାଗି ହୁଏ। ଏହିଭଳି ଶ୍ରୀମନ୍ଦିରରେ 12ଯାତ୍ରା ପାରମ୍ପରିକ ରୀତିରେ ପାଳନ କରାଯାଏ।

ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।

ଘଟଣାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ।

0: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଦଶ ଲକ୍ଷର ଲଟ୍ରି ମତେ ୱାଓ
2: ନକଲି ଅଫର୍ସ ପ୍ରତି ସାବଧାନ।
3: ଆର୍‌ବିଆଇ କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୮, ଭୁବନେଶ୍ୱର।
0: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି FM ମାଧ୍ୟମରେ 103.4 MHz ଯୋଗେ। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କୁମାର ସାନୁ ଏବଂ ଅଲକା ୟାଗ୍ନିକଙ୍କ ଯୁଗଳ କଣ୍ଠରେ ଶୁଣନ୍ତୁ ହାଁ ମୈନେ ଭି ପ୍ୟାର କିଆ ହେ କଥାଚିତ୍ର ଗୀତଟିକୁ।

ହାସିଲ ଏହି କଥା ଗୀତର ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ସୋନାଲି ବାଜପେୟୀ। ଗୀତ ରଚନା କରିଛନ୍ତି ଇସ୍ରାର ଅନ୍ସାରୀ ଏବଂ ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ଆଜି ପୁରୀର ସକାଳ ଅନ୍ୟ ସବୁ ସକାଳ ଠାରୁ ନିଆରା। ଆଜି ସୂର୍ଯ୍ୟଙ୍କର ପ୍ରଥମ କିରଣ ଯେତେବେଳେ ନନ୍ଦିଘୋଷ ତାଳଧ୍ୱଜ ଦର୍ପଦଳନର ଶିଖରକୁ ସ୍ପର୍ଶ କଲା, ସେତେବେଳେ ଲାଗିଲା ସତେ ଯେପରି ସୂର୍ଯ୍ୟଦେବ ମଧ୍ୟ ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଲେ।

ଆଜି ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ, ଏହା ଏକ ପବିତ୍ର ତୀର୍ଥ, ଏହା ଏକ ଅନୁଭବ, ଏହା ଏକ ଅବର୍ଣ୍ଣନୀୟ ଆନନ୍ଦ, କାରଣ ମହାପ୍ରଭୁ ଏବେ ବଡ଼ଦାଣ୍ଡରେ। ଗତକାଲି ଲକ୍ଷ ଲକ୍ଷ କଣ୍ଠରେ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ମହାପ୍ରଭୁ ନୀଳାଚଳ ଛାଡ଼ି ଆସିଛନ୍ତି ତାଙ୍କର ଭକ୍ତଙ୍କ ଗହଣକୁ। ରତ୍ନ ସିଂହାସନର ଅଧିପତି ଆଜି ରଥାରୂଢ଼, ସେ ଆଜି ପ୍ରାସାଦରେ ନୁହେଁ, ପ୍ରଜାଙ୍କ ମଝିରେ।

ଆଜି ପୁରୀର ମାଟି ପବିତ୍ର। ଏହି ମାଟିରେ ଗଡ଼ିଛି ରଥର ଚକ। ଏହି ଧୂଳିକୁ ସ୍ପର୍ଶ କରିଛନ୍ତି କୋଟି କୋଟି ଭକ୍ତ। ଏହି ପବନରେ ଭାସୁଛି ଭକ୍ତିର ସୁଗନ୍ଧ। ଆଜି ସମୁଦ୍ରର ଢେଉ ମଧ୍ୟ ଯେପରି ମନ୍ତ୍ର ଉଚ୍ଚାରଣ କରୁଛି, ବଟବୃକ୍ଷର ପତ୍ରରେ ପତ୍ରରେ ଶୁଣାଯାଉଛି ମହାପ୍ରଭୁଙ୍କର ଆଗମନର ସନ୍ଦେଶ। ସକାଳର ଶୀତଳ ପବନ ମଧ୍ୟ ଯେପରି କହୁଛି, ଆସ ତୁମ ପ୍ରଭୁ ତୁମ ପାଖକୁ ଆସିଛନ୍ତି। ଇଏ କେମିତି ଲୀଳା! ଯାହାଙ୍କୁ ଦେଖିବା ପାଇଁ ଭକ୍ତ ମନ୍ଦିରକୁ ଯାଏ, ଆଜି ସେଇ ପ୍ରଭୁ ନିଜେ ଭକ୍ତଙ୍କ ପାଖକୁ ଚାଲି ଆସିଛନ୍ତି। ସେଥିପାଇଁ ତ ସେ ପତିତ ପାବନ। ସେ ଧର୍ମ ପଚାରନ୍ତି ନାହିଁ, ଜାତି ପଚାରନ୍ତି ନାହିଁ, ଭାଷା ପଚାରନ୍ତି ନାହିଁ। ସେ କେବଳ ହୃଦୟକୁ ଦେଖନ୍ତି। ଯେଉଁ ହୃଦୟରେ ଭକ୍ତି ଅଛି, ସେଇ ହୃଦୟରେ ଜଗନ୍ନାଥ ଅଛନ୍ତି।

ଆଜି ବଡ଼ଦାଣ୍ଡରେ କେତେ ଅଦ୍ଭୁତ ଦୃଶ୍ୟ! କେହି ହାତ ଯୋଡ଼ି ନୀରବରେ ଠିଆ ହୋଇଛନ୍ତି, କେହି ଅଶ୍ରୁଭରା ଆଖିରେ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି, କେହି ଦୂରରୁ କେବଳ ରଥର ପତାକା ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି। କାହିଁକିନା ଜଗନ୍ନାଥଙ୍କୁ ଦେଖିବା ପାଇଁ ସବୁବେଳେ ଆଖିର ଆବଶ୍ୟକତା ନଥାଏ, ଭକ୍ତିଭରା ହୃଦୟ ହିଁ ପର୍ଯ୍ୟାପ୍ତ।

ଶ୍ରୋତାବନ୍ଧୁ, ଏହି ରଥଯାତ୍ରା ଆମକୁ ଆଉ ଏକ କଥା ଶିଖାଏ। ଜୀବନ ଏକ ରଥଯାତ୍ରା, ଏ ଶରୀର ଏକ ରଥ, ଆମର ବିବେକ ହେଉଛି ସାରଥି, ଆଉ ଈଶ୍ୱରଙ୍କ ପ୍ରତି ଭକ୍ତି ହିଁ ସେଇ ଦୌଡ଼ି ଯାହା ଆମକୁ ସଠିକ୍ ପଥରେ ଆଗକୁ ନେଇଯାଏ। ଆସନ୍ତୁ ଆଜି ମହାପ୍ରଭୁଙ୍କ ସମ୍ମୁଖରେ ଆମେ ଏକ ପ୍ରତିଜ୍ଞା କରିବା, ଆମ ଜୀବନରୁ ଘୃଣା ଦୂର କରିବା, ମଣିଷକୁ ଭଲ ପାଇବା, ଦୁଃଖୀଙ୍କ ସେବା କରିବା, ସତ୍ୟର ପଥରେ ଚାଲିବା। ଏହା ହିଁ ହେବ ମହାପ୍ରଭୁଙ୍କ ପ୍ରତି ଆମର ପ୍ରକୃତ ପ୍ରଣାମ।

ହେ ନୀଳାଦ୍ରି ବିହାରୀ, ଆମ ଜୀବନର ରଥରେ ମଧ୍ୟ ତୁମେ ସାରଥି ହୋଇ ରୁହ। ଜୟ ବଳଭଦ୍ର, ଜୟ ମା ସୁଭଦ୍ରା, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଆଉ ଏକ ନୂଆ ଅଧ୍ୟାୟ ସହ ମୁଁ ଆପଣଙ୍କର ସାଥୀ ସନ୍ତୋଷ ସ୍ୱାଗତ କରୁଛି କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟ ସହ। ହ୍ୟାଲୋ ଆକାଶବାଣୀ ପୁରୀ।
1: ଆଜ୍ଞା
0: ନମସ୍କାର। ନମସ୍କାର ଭଉଣୀ, ପରିଚୟ ଦିଅନ୍ତୁ। ଆପଣଙ୍କୁ ରଥଯାତ୍ରା ବା ମହାପ୍ରଭୁଙ୍କର ଘୋଷଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
1: ଆଜ୍ଞା ଆପଣଙ୍କୁ ମଧ୍ୟ ଧନ୍ୟବାଦ ଏବଂ ଶୁଭେଚ୍ଛା।
0: ଜଗନ୍ନାଥଙ୍କ କୃପାରୁ ଏ ଧରା ପୃଷ୍ଠରେ ଆମେ ସମସ୍ତେ ବଞ୍ଚିଛେ। ଆପଣ ଏଇ ବିଶେଷ ରଥଯାତ୍ରା ଅବସରରେ ସେଇ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କିଛି ଦ୍ୱିପଦ ଆପଣଙ୍କର କିଛି ରଚନା କି କିଛି ଆପଣଙ୍କର ମନରେ ଯଦି ଅଛି ଆପଣ କହିପାରିବେ।
1: ନିଶ୍ଚିତ ଆଜ୍ଞା, ସେଇଟା ତ ନିଶ୍ଚିତ ମୁଁ କହିବି। ସେଇ ଜଗନ୍ନାଥ ମହାପ୍ରଭୁ ସେ ଜଗତର ନାଥ, ସେ ସବୁ ଚକା ଚକାଠିରେ ସବୁ ଦେଖୁଛନ୍ତି, ସବୁ ସେ ବିଚାର କରୁଛନ୍ତି ପାପ ପୁଣ୍ୟ, ତ ସେ ନିଶ୍ଚିତ ଜଗତର ନାଥ, ସେ ନିଶ୍ଚିତ ଦୁଃଖ ଶୁଣୁଛନ୍ତି। ତ ଏତେ ବଡ ପୁରୀର ପ୍ରସିଦ୍ଧ ରଥଯାତ୍ରା କାଲି ଶାନ୍ତି ଶୃଙ୍ଖଳାର ସହିତ ହେଇଛି, ତ ଆଜି ବି କିଛି ଥିଲା ବୋଲି ମୁଁ ନ୍ୟୁଜରେ ଶୁଣିଛି। ଆଜି ବି ରଥ ଗୁଣ୍ଡିକା ମନ୍ଦିରକୁ ଯାଇଛନ୍ତି, ତ ନିଶ୍ଚିତ ସେଇ ଜଗନ୍ନାଥଙ୍କର ଦୟା ସମସ୍ତଙ୍କ ଉପରେ ଥାଉ, ତ ତାଙ୍କ ଉପରେ ନିଶ୍ଚିତ ମୁଁ ବିପଦ କହିବି। ଆଜ୍ଞା
0: ନିଶ୍ଚୟ
1: ସେଇ ଜଗନ୍ନାଥ ମହାପ୍ରଭୁଙ୍କ ଚରଣ କମଳରେ ତାଙ୍କର ପ୍ରାର୍ଥନା କରିକି। ଆଜ୍ଞା ଜୟ ଜଗନ୍ନାଥ। ଆଷାଢ଼ର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଆଜି ଆଷାଢ଼ର ଝିପି ଝିପି ବର୍ଷାରେ ପବିତ୍ର ଘୋଷଯାତ୍ରାରେ ଭାଇ ଭଉଣୀକୁ ସଙ୍ଗରେ ନେଇ ବିଜେ କରିଛ ପ୍ରଭୁ ରଥ ଉପରେ। ହେ କାଳିଆ ଠାକୁରେ, ହେ କାଳିଆ ଠାକୁରେ, ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ଜାତି ଧର୍ମ ନିର୍ବିଶେଷରେ ତୁମରି ଦର୍ଶନ ଏ ନେତ୍ର ପବିତ୍ର ହେଉ, କୋଟି ଜନ୍ମର କଳୁଷ କାଳିମା ଦୂର ହୋଇଯାଉ, ବାରେ କରୁଣା କର ହେ ମହାବାହୁ, ବାରେ କରୁଣା କର ହେ ମହାବାହୁ, କଲ୍ୟାଣ କର ହେ ପ୍ରଭୁ ଜଗତ ଜନର, ଦିଅ ଦୟା କ୍ଷମା ସଦବୁଦ୍ଧି ମଣିଷ ହୃଦୟେ, ଶାନ୍ତି ମୈତ୍ରୀର ବାରତା ବ୍ୟାପି ଯାଉ ସମଗ୍ର ବିଶ୍ୱରେ, ଏତିକି ପ୍ରାର୍ଥନା ହେ ଚକାଖି, ଏତିକି ପ୍ରାର୍ଥନା ହେ ଚକାଖି ତୁମ ଶ୍ରୀ ପୟରେ, ତୁମ ଶ୍ରୀ ପୟରେ। ଆଜ୍ଞା
0: ବହୁତ ସୁନ୍ଦର। ତେବେ ତାଙ୍କରି କରୁଣାରୁ ଏ ସୃଷ୍ଟି ଆତଜାତ, ତେଣୁ ଆସନ୍ତୁ ଏଇ ବିଶେଷ ରଥଯାତ୍ରାରେ ସେଇ ଜଗନ୍ନାଥଙ୍କ ସମସ୍ତେ ଆରାଧନା କରିବା ଏବଂ ତାଙ୍କରି କରୁଣା ଭିକ୍ଷା କରିବା, କାରଣ ତାଙ୍କର ବିନା ଇଙ୍ଗିତରେ ଗୋଟିଏ ପତ୍ର ବି ହେଲେ ନାହିଁ। ତେଣୁ ଆପଣଙ୍କର ସୁନ୍ଦର ରଚନାଟି ପାଇଁ ବହୁତ ବହୁତ ଧନ୍ୟବାଦ। ତେବେ ଆସନ୍ତୁ ଆପଣଙ୍କର ପସନ୍ଦର ଗୋଟିଏ ଭକ୍ତି ଗୀତ ଶୁଣିବା ସେଇ କାଳିଆ ସାନ୍ତଙ୍କ ଉଦ୍ଦେଶ୍ୟରେ।
1: ଆଜ୍ଞା ନିଶ୍ଚିତ ସେ କାଳିଆ ସାନ୍ତଙ୍କ ଉପରେ ବି ଗୋଟିଏ ଗୀତ ଶୁଣିବା, ସେଇଟା ଚିହ୍ନା ଚିହ୍ନା ଚଳଚ୍ଚିତ୍ରର ଓଡ଼ିଆ, ସେଇଟା ଭୁବନେଶ୍ୱରୀ ମିଶ୍ର ଗାଇଛନ୍ତି। ଜଗତର ନାଥ ଆହେ ଜଗନ୍ନାଥ, ଭକତ ଧନ ଭାବ ଯାହି, ଅଜି ଯାଏ ମୁଁ ଯେ ମଚି ଯାଏ ମୁଁ ଯେ ଶ୍ରୀମୁଖ ମାଧୁରୀ ଚାହି। ଆଜ୍ଞା ସେଇ ଗୀତଟା
0: ସୁନ୍ଦର। ତେବେ ଆସନ୍ତୁ ଶୁଣିବା ସେଇ ମହାପ୍ରଭୁଙ୍କର ଉଦ୍ଦେଶ୍ୟରେ ଆପଣଙ୍କ ପସନ୍ଦର ଏ ସୁନ୍ଦର ଗୀତଟି। ଫୋନ୍ କରିଥିବାରୁ ବହୁତ ଧନ୍ୟବାଦ। ରହୁଛୁ ଭଉଣୀ, ନମସ୍କାର।
1: ଆଜ୍ଞା।

0: ହଁ ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ। ଯୋଡ଼ି ହେବା ଏଥର ଆସନ୍ତୁ ଆମର ପରବର୍ତ୍ତୀ କଲର୍ଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ
1: ସାର୍, ନମସ୍କାର।
0: ନମସ୍କାର ଭଉଣୀ, ପରିଚୟ ଦିଅନ୍ତୁ।
1: ଜଗତସିଂହପୁରରୁ କହୁଛି ମମତା ମହାପାତ୍ର।
0: ମମତା ଭଉଣୀ, କାର୍ଯ୍ୟକ୍ରମରେ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ତେବେ ବର୍ତ୍ତମାନ ସାରା ଓଡ଼ିଶାର ଓଡ଼ିଆଙ୍କର ମୌଡ଼ମଣି କାଳିଆ ଠାକୁର ବର୍ତ୍ତମାନ ରଥ ଉପରେ ବସି ଆସିଛନ୍ତି ବୋଲି ତାଙ୍କ ଭକ୍ତ ମେଳରେ ରଥଯାତ୍ରା ଅବସରରେ, ତେବେ ଆପଣ ଏ ରଥଯାତ୍ରାକୁ କେମିତି ଦେଖନ୍ତି? ଆପଣଙ୍କର ଅନୁଭୂତି, ଆପଣଙ୍କ ମନର କଥା ଦୀପଦ କୁହନ୍ତୁ।
1: ମତେ ତ ରଥଯାତ୍ରା ବହୁତ ମାନେ ଖୁସି ଲାଗେ।
0: ଆଜ୍ଞା,
1: ସବୁ ଠାକୁର ଭିତରେ ଆମ ଠାକୁର କାଳିଆ ଠାକୁର ହେଉଛନ୍ତି ନିଆରା।
0: ମାନେ
1: କୌଣସି ଠାକୁର ତାଙ୍କ ସିଂହାସନ ଛାଡି ବାହାରକୁ ଆସନ୍ତିନି, କିନ୍ତୁ ସିଏ ଏମିତିଆ ଗୋଟେ ଠାକୁର, ଭକ୍ତ କଣ ତାଙ୍କ, ସିଏ ଭକ୍ତଙ୍କ ପାଖକୁ ଚାଲି ଆସନ୍ତି, ଦି ହାତ ମେଲେଇକିରି ବସନ୍ତି, ମାନେ ସମସ୍ତେ ଆସ, ମୁଁ ସମସ୍ତଙ୍କୁ କୋଳେଇ ନେବି।
0: ଆଚ୍ଛା, ମନ୍ଦିରରେ ଦର୍ଶନ କରିବାକୁ ଏବେ ପ୍ରତିଦିନ ପ୍ରତିଦିନ ଭକ୍ତଙ୍କର ଏତେ ଭିଡ଼ ହେଉଛି ଯେ ଜଗନ୍ନାଥଙ୍କର ଟିକେ ଦର୍ଶନ ପାଇବାରୁ ବହୁତ ଲୋକ ବଞ୍ଚିତ ହେଉଛନ୍ତି। ତେଣୁ ଦୁଇ ଦିନ ରଥ ଉପରେ ସେ ଯେତେବେଳେ ଭିଡ଼ା ହେଇକିରି ଯାଉଛନ୍ତି, ତାଙ୍କୁ ଭକ୍ତମାନେ ଟାଣି ଟାଣି ନେଉଛନ୍ତି, ସେଇ ମୌକାରେ ଯେଉଁ ଭକ୍ତମାନେ ସେଥିରୁ ବଞ୍ଚିତ ହୋଇଥିଲେ, ତାଙ୍କ ଦର୍ଶନରୁ କୃପାରୁ ବଞ୍ଚିତ ହୋଇଥିଲେ, ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ ବୋଧ ହୁଏ ଇଏ ତାଙ୍କର ଗୋଟେ ଲୀଳା ହୋଇପାରେ। ଆପଣ କେମିତି ଭାବୁଛନ୍ତି ସେ ଅନ୍ତର୍ଯ୍ୟାମୀ? ତାହେଲେ କେବେ ଆପଣ ଆପଣଙ୍କର ମନର କଥା ତାଙ୍କୁ କହିଛନ୍ତି ଆଉ ସେ ତାହା ଶୁଣିଛନ୍ତି ବୋଲି ଆପଣ ତାହା କେବେ ଅନୁଭବ କରିଛନ୍ତି?
1: ହଁ, ମୁଁ ଯୋଉଟା ଅନ୍ତରର ସହିତ ମାନେ ମୁଁ ତାକୁ ମୋର ମୋ ନନା ବୋଉଙ୍କୁ ଯେମିତି ଭାବେ ମୁଁ ଜଗନ୍ନାଥଙ୍କୁ ଭାବେ ମୋ ବାପା ମା ଅଛି,
0: ତେଣୁ
1: ମୋର ଯେତେବେଳେ ଯାହା ଦୁଃଖ ଥାଏ, ବର୍ତ୍ତମାନ ତ ମୋ ବାପା ମା ଏହା ଦାମରେ ନାହାନ୍ତି, ମୁଁ ଜଗନ୍ନାଥଙ୍କୁ ମୋର ବାପା ମା ବୋଲି ଜଣେଇବି, ତାଙ୍କର ସ୍ୱରୂପରେ ମୋ ନନା ବୋଉଙ୍କୁ ମୁଁ ଦେଖେ, ଏବଂ ମୁଁ ଯାହା ଜଣାଏ ମୁଁ ବି ତାଙ୍କ

0: ଆଶୀର୍ବାଦରୁ ତାଙ୍କ କୃପାରୁ ମୁଁ ସେଇଟା ମୁଁ ପାଏ, ମୋତେ କେବେ ବି ନିରାଶ କରିନା।
1: ପ୍ରତ୍ୟେକ ଜାଗାରେ ଆମେ ଦେଖୁ ଭଗବାନଙ୍କର ଗୋଟେ ଗୋଟେ ମାନବୀୟ ରୂପ ଥାଏ। ଆମ ଜଗନ୍ନାଥ ବା ଦାରୁ ବ୍ରହ୍ମଙ୍କର ଇଏ ଏକ ଅପରୂପ ଯାହାକୁ କୁହାଯାଇପାରେ। ଆପଣ ଏ ରୂପକୁ କେମିତି ଦେଖନ୍ତି?
0: ତାଙ୍କୁ ତ ଯିଏ ଯେମିତି ଦେଖିବ ସେ ତାକୁ ସେମିତି ଦେଖାଦେବେ।
1: ତେବେ ଆସନ୍ତୁ ଆମେ ସେଇ ଜଗତ ନିୟନ୍ତାଙ୍କର ଗୋଲ ଗୋଲ ଦୁଇଟି ଆଖି ଭିତରେ ସେ ବ୍ରହ୍ମ ଭିତରେ ଆମେ ନିଜକୁ ଲୀନ କରିଦେବା। କାହିଁକି ନା କୁହାଯାଏ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଆଜ୍ଞା, ତେବେ ତାଙ୍କର କରୁଣା ତାଙ୍କର ଆଶିଷ ଆମ ସମସ୍ତଙ୍କ ଉପରେ ଏମିତି ଥାଉ। ତେଣୁ ସବୁବେଳେ ତାଙ୍କୁ ଏମିତି ମନରେ ଧ୍ୟାନ କରୁଥିବା, ତାଙ୍କର କରୁଣା ସମସ୍ତଙ୍କ ପ୍ରତି ଏମିତି ବର୍ଷୁ ଥାଉ, ଏତିକି କାମନା କରିବା। ତେବେ ଆସନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟେ ଗୀତଟିଏ ଶୁଣିବା। କ'ଣ ଶୁଣିବେ?
0: ମୁଁ ଶୁଣିବି ସୁରେଶ ୱାଡକର ଗାଇଥିବା ଧାମ ଜଗନ୍ନାଥ ଜୀ।
1: ଆଚ୍ଛା, ତ ଆସନ୍ତୁ ତେବେ ଶୁଣିବା ଆପଣଙ୍କ ପସନ୍ଦର ଗୀତଟି। ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭଉଣୀ, ରହୁଛୁ, ନମସ୍କାର।
0: ନମସ୍କାର।

ଆପଣମାନେ ଯଦି ଶୁଣିବାକୁ ଚାହାନ୍ତି ଆପଣଙ୍କର ମନ ପସନ୍ଦର ଗୀତଟି ଆମର ଏହି କାର୍ଯ୍ୟକ୍ରମ ହ୍ୟାଲୋ କାଶବାଣୀପୁରୀ ମାଧ୍ୟମରେ, ତେବେ ଫୋନ୍ କରନ୍ତୁ ଆମକୁ। ଫୋନ୍ କରିବାର ସମୟ ପ୍ରତ୍ୟେକ ସୋମବାର ଦିନ 3-4 ମଧ୍ୟରେ। ଫୋନ୍ ନମ୍ବରଟି ହେଉଛି 06752297758। 06752297758। ଫୋନ୍ କରିବାକୁ ଜମାରୁ ଭୁଲିବେ ନାହିଁ। ତେବେ ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ଅନୁମତି ଦିଅନ୍ତୁ। ସନ୍ତୋଷକୁ ରହୁଛି ନମସ୍କାର।

ಲೇ ದಿಲೀಪ್ ಕುಮಾರ್ ನಾಯಕಙ್କ ಪ್ರಯೋಜನರೆ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ଉପସ୍ଥାପନା କରିଥିଲେ ସନ୍ତୋଷ କୁମାର ଲେଙ୍କା। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଶ୍ରୋତବନ୍ଧୁ, ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 10:30। ଆରମ୍ଭ କରୁଛୁ ସୂଚନା, ତଥ୍ୟ ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ମା ଦୁର୍ଗା ଶକ୍ତି, ସୁରକ୍ଷା, କରୁଣା ଓ ଧର୍ମରକ୍ଷାର ପ୍ରତୀକ। ସେ ମହିଷାସୁରକୁ ବଦ୍ଧ କରି ଧର୍ମର ବିଜୟ ସ୍ଥାପନ କରିଥିଲେ। ସେ କାଳୀ ହେଉଛନ୍ତି ମା ଦୁର୍ଗାଙ୍କର ଉଗ୍ର ଓ ପ୍ରଚଣ୍ଡ ରୂପ। ଅଧର୍ମ, ଅସୁର ଓ ଅଶୁଭ ଶକ୍ତିର ବିନାଶ ପାଇଁ ମା କାଳୀ ପ୍ରକଟ ହୁଅନ୍ତି। ଦେବୀ ମହାତ୍ମା ଅନୁସାରେ ରକ୍ତବୀଜ, ଚଣ୍ଡମୁଣ୍ଡ ଓ ଶୁମ୍ଭ ନିଶୁମ୍ଭ ପରି ଅସୁରମାନଙ୍କ ବିନାଶ ସମୟରେ ମା ଦୁର୍ଗାଙ୍କ ଭ୍ରୁକୁଟିରୁ ମା କାଳୀଙ୍କ ଆବିର୍ଭାବ ହୋଇଥିଲା। ତେଣୁ ମା କାଳୀଙ୍କୁ ମା ଦୁର୍ଗାଙ୍କ ଏକ ଶକ୍ତି ସ୍ୱରୂପ ବୋଲି ମନେ କରାଯାଏ। ମା ଦୁର୍ଗା କରୁଣା ଓ ସୁରକ୍ଷାର ମୂର୍ତ୍ତି, ଆଉ ମା କାଳୀ ଅନ୍ୟାୟ ଓ ଅଧର୍ମର ବିନାଶିନୀ। ରୂପ ଭିନ୍ନ ହେଲେ ମଧ୍ୟ ଶକ୍ତି ଏକ, ଜଗଜ୍ଜନନୀ ଆଦ୍ୟାଶକ୍ତି। ସେ ଭକ୍ତଙ୍କ ପାଇଁ ସ୍ନେହମୟୀ ମାତା, ଆଉ ଦୁଷ୍ଟଙ୍କ ପାଇଁ ପ୍ରଳୟଙ୍କାରୀ। ମାନସୀ ପାତ୍ରଙ୍କ ଏବଂ ସାଥୀଙ୍କ କଣ୍ଠରେ ଆସନ୍ତୁ ଶୁଣିବା ମା ତୁହି ସାହା ଭରସା କଥାଚିତ୍ରରୁ ଗୀତ ରଚନା କରିଛନ୍ତି ଦିଲୀପ ଜେନା।

ପ୍ରେମ ରୋଗେ କଥାଚିତ୍ରରୁ ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ସୁରେଶ ବାଡ଼େକରଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଡକ୍ଟର ନିମାଇ ମହାନ୍ତି, ସଙ୍ଗୀତ ସଂଯୋଜନା ପ୍ରଶାନ୍ତ ପାଢ଼ୀ।

ପରବର୍ତ୍ତୀ ଗୀତଟିକୁ ଶିବା ଏବଂ ଲିଜାଙ୍କ ତୋତକଣ୍ଠରେ ଶୁଣନ୍ତୁ। କ୍ରିମିନାଲ କଥା ଚିତ୍ର ଗୀତଟିକୁ ରଚନା କରିଛନ୍ତି ଫେଲୁ ପଟ୍ଟନାୟକ ଏବଂ ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

ଜୁଲାଇ 17 ତାରିଖକୁ ପ୍ରତିବର୍ଷ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ନ୍ୟାୟ ଦିବସ ଅର୍ଥାତ୍ ଇଣ୍ଟରନ୍ୟାସନାଲ୍ ଜଷ୍ଟିସ୍ ଡେ ଭାବେ ପାଳନ କରାଯାଏ। ନ୍ୟାୟ ମାନବ ଅଧିକାର ଏବଂ ଆଇନର ଶାସନ ପ୍ରତି ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ପାଳନର ମୂଳ ଉଦ୍ଦେଶ୍ୟ। ଥ୍ରୀ ଇଡିଏଟ୍ସ ଏହି କଥାଚିତ୍ର ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଶାନ୍ତନୁ ମୈତ୍ରୀ ଏବଂ ସାନ୍। ଗୀତ ରଚନା କରିଛନ୍ତି ସ୍ୱନନ୍ଦ କିକ୍ରେ ଏବଂ ସଙ୍ଗୀତରେ ସଜେଇଛନ୍ତି ଶାନ୍ତନୁ ମୈତ୍ରୀ।

1998 ଏହି ଦିନ ରୋମ୍ ରୋମ୍ ଷ୍ଟାଚ୍ୟୁଟ୍ ଗ୍ରହଣ କରାଯାଇଥିଲା, ଯାହା ଆଧାରରେ ଆନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ ଇଣ୍ଟରନ୍ୟାସନାଲ୍ କ୍ରିମିନାଲ୍ କୋର୍ଟ ICC ଗଠିତ ହୋଇଥିଲା। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଆନ୍ତର୍ଜାତିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା, ମାନବ ଅଧିକାରର ସୁରକ୍ଷା, ଯୁଦ୍ଧ ଅପରାଧ, ଗଣହତ୍ୟା, ମାନବତା ବିରୋଧୀ ଅପରାଧ ଓ ଆକ୍ରମଣ ଭଳି ଗୁରୁତର ଅପରାଧ ପାଇଁ ଦୋଷୀଙ୍କୁ ଆଇନର କାଠଗଡ଼ାରେ ଠିଆ କରିବା ଏବଂ ଅନ୍ୟାନ୍ୟ ଗୁରୁତର ଅପରାଧ ପାଇଁ ଦୋଷୀଙ୍କୁ ନ୍ୟାୟର ପରିସରକୁ ଆଣିବା ଏହି ନ୍ୟାୟାଳୟର ପ୍ରମୁଖ ଲକ୍ଷ୍ୟ। ମୀର ଅଲି ହୁସେନଙ୍କ ଗୀତ ରଚନାରେ ଶୁଣନ୍ତୁ ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଜୁବିନ୍, କଥାଚିତ୍ର ଆଶାଏ, ସଙ୍ଗୀତରେ ସଜେଇଛନ୍ତି ସଲିମ ସୁଲେମାନ।

ମର୍ଯ୍ୟାଦା, ଅଧିକାର ଓ ସ୍ୱାଧୀନତାର ସୁରକ୍ଷା ହେଉଛି ନ୍ୟାୟର ପ୍ରକୃତ ପରିଚୟ। ଶ୍ରୋତବନ୍ଧୁ, ଆସନ୍ତୁ ପରବର୍ତ୍ତୀ ଗୀତଟିକୁ ଶୁଣିବା। କୁମାର ସାନୁ ଏବଂ ଅଲକା ଅଗ୍ନିଙ୍କ ଯୁଗଳ କଣ୍ଠରେ ଶୁଣନ୍ତୁ ଅକେଲେ ହମ୍ ଅକେଲେ ତୁମ୍ କଥା। ଚିତ୍ର ଗୀତଟିକୁ ରଚନା କରିଛନ୍ତି ମଜରୁ ସୁଲତାନପୁରୀ, ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

ଆନ୍ତର୍ଜାତିକ ନ୍ୟାୟ ଦିବସ ଆମକୁ ମନେ ପକାଇଥାଏ ଯେ ଶାନ୍ତି ଓ ସ୍ଥାୟୀ ବିକାଶର ମୂଳଦୁଆ ହେଉଛି ନ୍ୟାୟ। ଆଇନ ସମସ୍ତଙ୍କ ପାଇଁ ସମାନ ହେଲେ ହିଁ ଏକ ସୁସ୍ଥ, ସୁରକ୍ଷିତ ଏବଂ ସମତା ଭିତ୍ତିକ ସମାଜ ଗଠନ ସମ୍ଭବ। ପ୍ରତ୍ୟେକ ବ୍ୟକ୍ତିଙ୍କର

ଏହି ବର୍ଷର ଥିମ୍ ରହିଛି ଅନ୍ ଇଣ୍ଟରନ୍ୟାସନାଲ୍ ଜଷ୍ଟିସ୍ ଡେ ଲେଟ୍ ଅସ୍ ରିଆଫର୍ମ ଆୱାର କମିଟମେଣ୍ଟ ଟୁ ଇକ୍ୱାଲିଟି ଆକାଉଣ୍ଟେବିଲିଟି ଆଣ୍ଡ ହ୍ୟୁମାନ୍ ଡିଗ୍ନିଟି ଜଷ୍ଟିସ୍ ଫର୍ ଏଭ୍ରି ଇଣ୍ଡିଭିଜୁଆଲ୍ ଇଜ୍ ଦ ଫାଉଣ୍ଡେସନ୍ ଅଫ୍ ଲାଷ୍ଟିଂ ପିସ୍ ଆଣ୍ଡ ଏ ବେଟର୍ ଫ୍ୟୁଚର୍ ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ ଆସନ୍ତୁ ଆମେ ନ୍ୟାୟ ସମାନତା ଜବାବଦେହିତା ଓ ମାନବୀୟ ମର୍ଯ୍ୟାଦାର ସୁରକ୍ଷା ପାଇଁ ସମସ୍ତେ ମିଳିତ ଭାବେ ସଂକଳ୍ପବଦ୍ଧ ହେବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ନ୍ୟାୟ ହିଁ ଏକ ଶାନ୍ତିପୂର୍ଣ୍ଣ ଓ ଉନ୍ନତ ବିଶ୍ୱର ମୂଳ ଆଧାର

ସୁରଜ ଜଗନ ଏବଂ ରୂପମ ଇସଲାମଙ୍କ ଯୁଗଳ କଣ୍ଠରେ ଶୁଣନ୍ତୁ ଅଲ୍ ଦ ବେଷ୍ଟ କଥା ଚିତ୍ର ଗୀତଟିକୁ ରଚନା କରିଛନ୍ତି କୁମାର ଏବଂ ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣିଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ସୋନୁ ନିଗମଙ୍କ କଣ୍ଠରେ ଅଗ୍ନିପଦ କଥା ଚିତ୍ର ଗୀତଟିକୁ ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ଏବଂ ସଙ୍ଗୀତରେ ସଜେଇଛନ୍ତି ଅଜୟ ଅତୁଲ। ଏହି ଗୀତ ସହିତ ଶେଷ କରୁଛୁ ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: तुमसे अच्छा कौन है।
1: जी तो हमारे श्रोता लिख रहे हैं कि सुहाना सफर में सबसे शुरू हुआ नियमित सुनता हूँ, इसमें बार बार वही घिसे पीटे गीत और विषय रिपीट हो रहे हैं। 70-80 के दशक गीत बिल्कुल नकार दिया, वही सुनकर बोरियत लगती है, जिसमें रहस्य शिक्षा प्रेरणा हो वर्तमान जीवन को लाभान्वित करे। आपको क्या आज के गीत भी पसंद नहीं आए बताइएगा हमें। हमारी कोशिश हमेशा यही रहती है कि कुछ ऐसे गीत बजाए जाएं जो आपको अच्छे लगते हैं और कार्यक्रम में रोचकता लेकर आए, है ना। आज के गीत आपको कैसे लगे इसके बारे में बताइएगा। हो सकता है आपकी पसंद हमारी पसंद से न मिलती हो, लेकिन हमारा उद्देश्य हमेशा बहुत ही सकारात्मक होता है कि हमारे श्रोताओं का हम उद्घोषक कितना अच्छा मनोरंजन कर सकते हैं, वही कोशिश हमेशा यानी हर बार होती है। एक श्रोता लिखते हैं कि जब तक खुद को प्यार का सच्चा मतलब न पता हो तो प्यार महबूब महबूबा मौसम झरना पानी पहाड़ फूल सावन ये सिर्फ शब्द होते हैं, लेकिन जब सच्चा प्यार होता है तो इन शब्दों में पूरा जीवन दर्शन होता है। बिल्कुल सही कहा आपने। वही एक श्रोता लिखते हैं कि आज का कार्यक्रम बहुत ही सुरीला है, मैं ट्रेन का सफर कर रही हूँ, ये सफर और
2: आकाशवाणी ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା ଉତ୍ତର ମେସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ମଧ୍ୟରେ ଚଳାଚଳ କରିବାକୁ ଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଭାରତରେ ଡିଜାଇନ୍ ସହ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ 12,470 କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଶ୍ରୀ ମୋଦି ଦିଲ୍ଲୀ ଅମୃତସର କଟ୍ରା 117 କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ ଓ କଟ୍ରା ମଧ୍ୟରେ ଯାତ୍ରା ସମୟ 14 ଘଣ୍ଟାରୁ 6 ଘଣ୍ଟାକୁ ହ୍ରାସ କରିବ। ଦିଲ୍ଲୀରୁ ଅମୃତସର ଯାତ୍ରା ମଧ୍ୟ 8 ଘଣ୍ଟାରୁ 4 ଘଣ୍ଟାକୁ ହ୍ରାସ ପାଇବ ବୋଲି କୁହାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ହରିୟାଣାରେ ନୂତନ ପର୍ଯ୍ୟାୟ ବିକାଶ କାର୍ଯ୍ୟ କରାଯାଉଛି, ଯାହା ହରିୟାଣାକୁ ବିକାଶର ପଥରେ ଅଗ୍ରସର ହେବା ପାଇଁ ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ପରେ ଦେଶର ଇତିହାସରେ ଜିନ୍ଦକୁ ଏକ ସ୍ୱତନ୍ତ୍ର ସ୍ଥାନ ମିଳିପାରିଛି।
3: ଆଜ ଭାରତୀୟ ରେଲ୍ରେ ବି 21ଭି ସଦୀ କି ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅଭି ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ କରତେ ରହେଙ୍ଗେ, लागत कम कैसे हो इसका तरीका ढूंढते रहेंगे, एफिशिएंसी कैसे बढ़े इस पर काम करते रहेंगे और बड़ी जांच पड़ताल करते करते एक के बाद एक कदम उठाते जाएंगे।
2: ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ଏବଂ ଏନ୍ଡିଏର ସୁଶାସନ ମଡେଲ ଅନୁଯାୟୀ ଜିନ୍ଦର ବିକାଶ ହେଉଛି। ରେଳ ପରିବହନର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀର ରେଳ ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ। ସେ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଜିନ୍ଦ ସୋନିପତ ମାର୍ଗରେ 90 କିଲୋମିଟର ଦୀର୍ଘ ପଥ ଅତିକ୍ରମ କରିବ। ପରବର୍ତ୍ତୀ ସମୟରେ ଏହାର ଚଳାଚଳକୁ ବୃଦ୍ଧି କରାଯିବ। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର 3ରୁ 4ଟି ଦେଶ ହାଇଡ୍ରୋଜେନ୍

ଚଳାଇବା କ୍ଷମତା ରଖିଥିବା ବେଳେ ଭାରତ ଏଥିରେ ସାମିଲ ହୋଇଛି। ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍।

0: ही आएगा। मैं आप सभी को, पूरे देश को, भारतीय रेल की आधुनिकता से जुड़े इस बड़े कदम के लिए बहुत बहुत बधाई देता हूं।
1: ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: आज प्रधानमंत्री जी 315 करोड़ से 11 गुना बढ़ाकर 3,500 करोड़ रुपए हरियाणा में रेलवे के विकास के लिए देते हैं। आज हरियाणा में 18,000 करोड़ रुपए का रेलवे का काम चल रहा है। 34 स्टेशनों का नव निर्माण हो रहा है और 5 स्टेशन का तो काम भी पूरा हो गया है, होडल, जिंद, कालका, मंडी डाबवाली और नरवाना। इसके अलावा हरियाणा में 16 वंदे भारत सर्विसेज और 8 अमृत भारत चल रही है। हरियाणा को 100% विद्युतीकरण कर दिया गया है।
1: କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁ ରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିବେ। ଏହି 3 ଦେଶକୁ ଭାରତ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଆସନ୍ତା 20 ତାରିଖରେ ରାଷ୍ଟ୍ରପତି ମୋଲଡୋଭାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ମାୟା ସେଣ୍ଢୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ସେଠାକାର ସଂସଦର ଅଧ୍ୟକ୍ଷ ଇଗୋର ଗ୍ରୋସୁଙ୍କ ସହ ସାକ୍ଷାତ କରିବେ ଏବଂ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବେ। 21 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାସିଡୋନିଆ ଗସ୍ତ କରିବେ। ସେଠାରେ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ଗୋଡାନା ଏସ୍ ଦାଭକୋଭା ଏବଂ ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜନ୍ ମିକୋସ୍କିଙ୍କୁ ସାକ୍ଷାତ ଆଲୋଚନା କରିବେ। ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆ ସଂସଦକୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍ବୋଧନ ଦେବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 2 ଦିନିଆ ରୋମାନିଆ ଗସ୍ତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରୋମାନିଆ ରାଷ୍ଟ୍ରପତି ନିକୁସୋର ଡେନ୍ଙ୍କ ସହ ଏବଂ ସେଠାକାର ଶୀର୍ଷ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେଠାରେ ରାଷ୍ଟ୍ରପତି ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି ଗସ୍ତ ସମ୍ପୃକ୍ତ ଦେଶଗୁଡ଼ିକ ସହିତ କୂଟନୈତିକ ସହଭାଗିତା ବୃଦ୍ଧି ଓ ପୂର୍ବ ୟୁରୋପ ସହ ସହଯୋଗ ଆହୁରି ଦୃଢ଼ କରିବା ଲକ୍ଷ୍ୟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 3 ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟପୋଷ୍ଟ ପରିଦର୍ଶନ କରି 18 ବାଟାଲିୟନ୍ ସୀମା ଆଉଟପୋଷ୍ଟରେ ସୀମା ସୁରକ୍ଷା ବଳ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ ଡିଜିଏମ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରିବାକୁ ଥିବା ଜାହାଜଗୁଡ଼ିକରେ ଭାରତୀୟ ନାବିକମାନଙ୍କୁ ନିୟୋଜନ ନ କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଜାହାଜଗୁଡ଼ିକର ମାଲିକ, ପରିଚାଳକ ଏବଂ ନିଯୁକ୍ତି ଦେଉଥିବା କମ୍ପାନୀଗୁଡ଼ିକୁ ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ବିଗୁଡ଼ୁଥିବା ପରିସ୍ଥିତି ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣକୁ ଦୃଷ୍ଟିରେ ରଖି ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ସଂଘର୍ଷ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ନାବିକ ଏବଂ ବାଣିଜ୍ୟିକ ଜାହାଜ ପ୍ରତି ବିପଦ ଆଶଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି, ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଜନସାଧାରଣଙ୍କୁ ଏକ ନିରପେକ୍ଷ ବ୍ୟବସ୍ଥା ଓ ମାନବୀୟ ସମ୍ମାନ ଆଧାରିତ ସମାଜ ନିର୍ମାଣ ଲାଗି ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ନ୍ୟାୟ ଦିବସର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା, ଯାହାଫଳରେ ସମସ୍ତ ନାଗରିକ ସମ୍ମାନର ସହ ନ୍ୟାୟପୂର୍ଣ୍ଣ ଭାବେ ଜୀବନ ବିତାଇ ପାରିବେ।

0: ୟୁରୋପୀୟ ସଂଘ ପାକିସ୍ତାନରେ ମାନବାଧିକାର ପରିସ୍ଥିତି ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛି। ଏହି ପ୍ରସଙ୍ଗ ନେଇ ୟୁରୋପୀୟ ସଂଘ ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଯଦି ମାନବାଧିକାର ସ୍ଥିତି ଉଲ୍ଲଂଘନ ଭଳି ପରିସ୍ଥିତି ଜାରି ରହେ ତେବେ ପାକିସ୍ତାନକୁ ପୂର୍ବରୁ ଆମଦାନୀ କ୍ଷେତ୍ରରେ ୟୁରୋପୀୟ ସଂଘ ପକ୍ଷରୁ ଦିଆଯାଉଥିବା ଶୁଳ୍କ ରିହାତିରେ ପରିବର୍ତ୍ତନ କରାଯିବ। 2023-2025 ମଧ୍ୟରେ ମିଳିଥିବା ଯୁଗ୍ମ ନିରୀକ୍ଷଣ ରିପୋର୍ଟର ଅନୁଧ୍ୟାନ ପରେ ୟୁରୋପୀୟ କମିଶନ ଏବଂ ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ସମ୍ପର୍କିତ ୟୁରୋପୀୟ ସଂଘ ଉଚ୍ଚ ପ୍ରତିନିଧି ଏଭଳି ମନ୍ତବ୍ୟ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଜେନେରାଲାଇଜ୍ଡ ସ୍କିମ୍ ଅଫ୍ ପ୍ରିଫରେନ୍ସ ପ୍ଲସ୍ ଅନୁଯାୟୀ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଚୀନ୍ ହସ୍ତକ୍ଷେପ କରିବା ଲାଗି ବ୍ୟାପକ ଅଭିଯାନ ଚଳାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦର ଗୁରୁତ୍ୱକୁ ହ୍ରାସ କରିବା, ଲକ୍ଷ ଲକ୍ଷ ଆମେରିକୀୟ ମତଦାତାଙ୍କ ସୂଚନା ହାସଲ କରିବା ଏବଂ ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଦଖଲ ଦେବା ଭଳି ଚୀନ୍ ଯୋଜନା କରିଥିବା ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସ୍ରୁ ଟେଲିଭିଜନ ଜରିଆରେ ଏକ ରାଷ୍ଟ୍ରୀୟ ପ୍ରସାରଣରେ ନିର୍ବାଚନ ସୁରକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ତତ୍କାଳ ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ସେ କହିଛନ୍ତି ଏହିସବୁ ଦସ୍ତାବିଜ୍ରେ ଆମେରିକାର ନିର୍ବାଚନ ଢାଞ୍ଚାରେ ଥିବା ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଆମେରିକାର ରାଜନୀତିକୁ ପ୍ରଭାବିତ କରିବା ଲାଗି ବହୁ ବର୍ଷ ଧରି ଚୀନ୍ ଉଦ୍ୟମ କରୁଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi flags off India's first hydrogen train in Jind, Haryana. Also lays foundation stone and dedicates various development projects worth over 14,000 crore rupees. DGMA directs ship owners to avoid deploying Indian seafarers undertaking voyages through Strait of Hormuz. European Union expresses serious concern over human rights situation in Pakistan, asks Islamabad to comply with international commitments to access trade benefits. IMD forecasts heavy rainfall over parts of Arunachal Pradesh, Assam, Meghalaya and Odisha today. And in badminton, Indian ace shuttler PV Sindhu enters semi-finals of Japan Open in Tokyo. Prime Minister Narendra Modi today flagged off India's first hydrogen-powered train between Jind and Sonipat at Jind Railway Station in Haryana. The launch of the first hydrogen-powered train marks an important step towards the adoption of clean and sustainable mobility in the railway sector. On the occasion, the Prime Minister also laid the foundation stone and dedicated several development projects to the nation worth over 14,000 crore rupees, including national highway projects in Haryana. Mr. Modi dedicated the 157-kilometer-long Delhi-Amritsar-Katra Expressway. The Greenfield Corridor forms part of the 667-kilometer Delhi-Amritsar-Katra Expressway. The expressway will reduce travel time between Delhi and Katra from nearly 14 hours to about 6 hours, while cutting the Delhi-Amritsar journey from about 8 hours to 4 hours. Addressing the gathering, Prime Minister Modi said over the past 12 years, the Indian Railway has witnessed major transformation. He noted that Haryana has witnessed a new phase of development in recent years and has moved forward on the path of progress. Mr. Modi added that the launch of the country's first hydrogen train has given Jind a special place in India's history.
2: Bhavishya mein

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7ଟି ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରୁଛନ୍ତି। ଆଜି ଦ୍ୱିତୀୟ ଦିନରେ ଶ୍ରୀଜୀଉମାନଙ୍କ ରଥଟଣା କାର୍ଯ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ଜାରି ରହିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚି ସାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଯାତ୍ରା କରୁଛି। ଆଜି ସକାଳ 9:30ରେ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବଡ଼ଦାଣ୍ଡ ଘଣ୍ଟ ଘଣ୍ଟା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ଆଜି ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ।

0: ମହାପ୍ରଭୁ ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳଷ୍ଟେସନରୁ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିଛି। ଏକବିଂଶ ଶତାବ୍ଦୀର ରେଳର ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଆଜ ଭାରତୀୟ ରେଲରେ ବି 21ଭି ସଦୀ କି ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅବ ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସକା ତରିକା ଢୁଣ୍ଡତେ ରହେଙ୍ଗେ, ଏଫିସିଏନ୍ସି କୈସେ ବଢେ ଇସ ପର କାମ କରତେ ରହେଙ୍ଗେ, ଔର ବଡ଼ି ଯାଞ୍ଚ ପଡ଼ତାଲ କରତେ କରତେ ଏକ କେ ବାଦ ଏକ କଦମ ଉଠାତେ ଯାଏଙ୍ଗେ।
0: ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: एक ऐसा बड़ा संकल्प लिया कि हाइड्रोजन की पूरी टेक्नोलॉजी देश में विकसित करेंगे और आज ये दिन उस संकल्प की सिद्धि का दिन है। आज इस उपलब्धि के साथ भारत अब दुनिया के उन चुनिंदा देशों में शामिल हो गया जहां हाइड्रोजन ट्रेन की पूरी टेक्नोलॉजी उपलब्ध है।
0: ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ ହୋଇଥିବା ଦେଶରେ 64ଟି ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7ଟି ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳାଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଦ୍ଘାଟନ ହେବ। ଏହି 7ଟି ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହି 7ଟି ଷ୍ଟେସନର ପୁନଃ ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ, ସାମାଜିକ, ଅର୍ଥନୈତିକ ବିକାଶରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱ ଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
3: ମାନବ ସଭ୍ୟତାର ବିକାଶ ସହିତ ନ୍ୟାୟର ଧାରଣା ମଧ୍ୟ କ୍ରମଶଃ ବିକଶିତ ହୋଇଛି। ନ୍ୟାୟ କେବଳ ଦୋଷୀକୁ ଦଣ୍ଡ ଦେବା ନୁହେଁ, ବରଂ ପୀଡ଼ିତଙ୍କ ଅଧିକାରର ସୁରକ୍ଷା, ସତ୍ୟର ସ୍ଥାପନ ଏବଂ ଆଇନର ଶାସନକୁ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ। 1998 ଇଟାଲୀର ରୋମ୍ ସହରରେ 120ରୁ ଉର୍ଦ୍ଧ୍ୱ ଦେଶର ପ୍ରତିନିଧିଙ୍କ ଉପସ୍ଥିତିରେ ରୋମ୍ ଷ୍ଟାଚ୍ୟୁଟ୍ ଗ୍ରହଣ କରାଯାଇଥିଲା। ପରେ 2002 ନେଦରଲ୍ୟାଣ୍ଡର ହେଗ୍ ସହରରେ ଆନ୍ତର୍ଜାତିକ ଅପରାଧ ଅଦାଲତ ଆଇ

0: ଏସ୍ଜିସି କାର୍ଯ୍ୟ ଆରମ୍ଭ କରିଥିଲା। ନ୍ୟାୟ କେବଳ ଏକ ଆଇନଗତ ବ୍ୟବସ୍ଥା ନୁହେଁ, ଏହା ସଭ୍ୟତାର ଆତ୍ମା। ଯେଉଁଠାରେ ନ୍ୟାୟ ପ୍ରତିଷ୍ଠା ହୁଏ ସେଠାରେ ଶାନ୍ତି, ସମାନତା ଓ ମାନବିକତାର ବିକାଶ ହୋଇଥାଏ। ବର୍ତ୍ତମାନର ବୈଷୟିକ ପରିସ୍ଥିତିରେ ନ୍ୟାୟ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଣସି ବ୍ୟକ୍ତି କିମ୍ବା ଶକ୍ତି ଆଇନଠାରୁ ଊର୍ଦ୍ଧ୍ୱରେ ନୁହେଁ, ଏହି ବାର୍ତ୍ତାକୁ ଆନ୍ତର୍ଜାତିକ ନ୍ୟାୟ ଦିବସ ସୁଦୃଢ଼ କରିଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
1: ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 382,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ଓସେପାଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ସମେତ ପାଞ୍ଚ ଜଣିଆ ଟିମ୍ ଏଥିରେ ସାମିଲ ଅଛନ୍ତି। ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ତଦନ୍ତ କରାଯାଇଥିଲା। ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ 3 ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ମହିଳା ମହାବିଦ୍ୟାଳୟରେ 7 ଧରି ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ କୌଶଳ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିକ୍ଷାବିତ୍ ଡକ୍ଟର ଅଭୟ କୁମାର ଦାସ ଶିବିରରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ନେଇ 9 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ 210 mm ବର୍ଷା ରେକର୍ଡ କରାଯାଇଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 17% ଅଧିକ ବର୍ଷା ହୋଇଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 609.79 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 28,644 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,644 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7 ଅମୃତ ଭାରତ ଷ୍ଟେସନ୍ କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ, ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ

ଦଶମିକ ଚାରି ଏଫ୍ ଏମ୍ ମାଧ୍ୟମରେ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଶୁଣନ୍ତୁ 1338 ତମ ଅଧ୍ୟାୟ।

ଚଳଚ୍ଚିତ୍ର ଅଧ୍ୟାୟ ରହିଛି ପ୍ରତିବିମ୍ବ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ ଏବଂ ଉପସ୍ଥାପନ କରିଛନ୍ତି ଭକ୍ତିମୟୀ ସାବତ ଏବଂ ଶୁଭଦର୍ଶିନୀ ସାହୁ। ଶୁଣନ୍ତୁ ଯୁବବାଣୀ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସର୍ବପ୍ରଥମେ ଆପଣମାନଙ୍କୁ ପବିତ୍ର ରଥଯାତ୍ରାର ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆପଣଙ୍କୁ ଯୁବବାଣୀର ପ୍ରତିବିମ୍ବ କାର୍ଯ୍ୟକ୍ରମକୁ।
1: ଆଜିର ଉପସ୍ଥାପନାରେ ଆମେ ଆପଣଙ୍କର ଯୁବସାଥୀ, ମୁଁ ଶୁଭଦର୍ଶିନୀ
0: ଆଉ ମୁଁ ଭକ୍ତି।
1: ଆଚ୍ଛା ଭକ୍ତି, ଆମ ବଡ଼ ସାନ୍ତେ ତ ବଡ଼ ଦେଉଳ ଛାଡ଼ି ବଡ଼ ଦାଣ୍ଡକୁ ଆସିଗଲେଣି, ତମେ ତାଙ୍କୁ ଭେଟ କରିବାକୁ ଗଲଣି ନା ନାହିଁ?
0: ସେଇ ବଡ଼ ସାନ୍ତିଙ୍କୁ ଦେଖିବା ପାଇଁ ତାଙ୍କର ଏତେ ଭକ୍ତ ଆସିଛନ୍ତି କି ତାଙ୍କ ମୁହଁ ବି ଟିକେ ଚାହିଁବାକୁ ମିଳୁନି। ଏ ଗହଳି ଦେଖିକି ଯେତିକି ବ୍ୟସ୍ତ ଲାଗୁଛି ତାଠୁ ଅଧିକା ଖୁସି ଲାଗୁଛି।
1: କିନ୍ତୁ ସେ ଯାହା ହଉ ନା କାହିଁକି, ଏତେ ଭିଡ଼ ଭିତରେ ଯଦି ଟିକେ ବି ଝଲକ ମିଳିଯାଏ ନା, ତାହେଲେ ମନ ପୁରା ଶାନ୍ତି ଲାଗେ।
0: ହଁ ଶୁଭ, ବର୍ଷ ବର୍ଷ ଧରିକି ମନ ଭିତରେ ଯେତେ ସବୁ କଷ୍ଟ ଦୁଃଖ ଚାପି ହେଇକି ଥିଲା, ଏବେ ଲାଗୁଛି ଯେମିତି ବଡ଼ ସାନ୍ତେ ଆସିଲେ ସବୁ ଠିକ କରିଦେବେ, ଆଉ କିଛି ଖରାପ ହବନି। ଆଉ ଯୋଉ କଥା ବିଗିଡ଼ିକି ଥିଲା ଏବେ ସବୁ ଭଲ ହେଇଯିବ, ସବୁ ଠିକ ହେଇଯିବ, ଆଉ ସେ ସବୁ ଦୁଃଖ କଷ୍ଟ ଦୂରେଇ ନେବେ।
1: ବେଳେବେଳେ ମନରେ କଣ ଭାବନା ଆସି ଜାଣ ଭକ୍ତି, ଭଗବାନଙ୍କୁ ଆମେ ଯୋଉ ଯୋଉ ଜିନିଷ ସବୁ ମାଗୁ, ଯେଉଁ କଥା ପାଇଁ ତାଙ୍କ ଆଗରେ ଓଳି କରୁ, ତାଙ୍କୁ ଗାଳି ଦେଉ, କିନ୍ତୁ ତାଙ୍କୁ ଦେଖିଦେଲେ ନା ଲାଗେ ଯେମିତି ମନର ସବୁ ବୋଝ ହାଲକା ହେଇଯାଇଛି। ତାଙ୍କୁ ଦେଖିଲେ କେବେ କିଛି ମାଗି ହୁଏନି, ମନର ଦୁଃଖ କିଛି କହି ହୁଏନି, ଲାଗେ ଯେମିତି ବାସ୍ ତାଙ୍କୁ ଦେଖିଦେଲୁ ତ ଏବେ ସବୁ ଠିକ ହେଇଯିବ। ଯେତେ ଯାହା ହେଲେ ବି ଆମେ ସମସ୍ତେ ତାଙ୍କରି ସନ୍ତାନ ନା, ସିଏ ତ ଯାହା ବି କରିବେ ଆମ ଭଲ ପାଇଁ ହିଁ କରିବେ।
0: ସତ କଥା ଶୁଭ, ଜୀବନରେ ଯେବେ ଯେବେ ଖରାପ ପରିସ୍ଥିତି ଆସେ, ଆମେ ଭଗବାନଙ୍କ ଆଗରେ ନିଜର ସର୍ବସ୍ୱ ଥୋଇଦେଇକି କିଛି ଗୋଟେ ଜିନିଷ କି କିଛି ଗୋଟେ ମଣିଷକୁ ମାଗିଥାଉ, ହେଲେ ଈଶ୍ୱର କେବେ ହେଲେ ବି ସେଇ ମୁହୂର୍ତ୍ତରେ ତମକୁ ସେ ଜିନିଷ କି ସେ ମଣିଷ କି ସେ ପରିସ୍ଥିତିରୁ ବାହାରିବାର ସମାଧାନ ଦେଇନଥାନ୍ତି, ସମୟ ନିଅନ୍ତି। କିନ୍ତୁ ହଁ, ଠିକ୍ ସମୟରେ ସେ ଠିକ୍ ଜିନିଷ ତମକୁ ଦେଇଥାନ୍ତି। କଥାରେ ଅଛି ନା, ଈଶ୍ୱର ଯାହା ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତି। ବୋଧ ହୁଏ ସେ ଚାହାନ୍ତି କି ଆମେ ଗୋଟେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ନିଜ ଧୈର୍ଯ୍ୟକୁ ଆମେ ଯେମିତି ବାନ୍ଧି ରଖୁ। ସବୁ ଜିନିଷ ଯାହା ଆମେ ଭଗବାନଙ୍କ ଠାରୁ ମାଗୁ, ବୋଧ ହୁଏ ତା ଭିତରୁ କିଛି ଜିନିଷ ଆମ ପାଇଁ ଠିକ୍ ନ ହେଇଥାଇ ପାରେ, ସେଥିପାଇଁ ଭଗବାନ ଆମକୁ ସେୟା ହିଁ ଦିଅନ୍ତି ଯାହା ପାଇଁ ଆମେ ଯୋଗ୍ୟ।
1: ଯୁବ ଭାଇ ଭଉଣୀଙ୍କ ବୟସ ଯାହା, ମନକୁ ଭାବନା ଆସିଥାଏ କି ନାଇଁ ମୁଁ ଏଇ ଜିନିଷଟି ବିନା ଜମା ବଞ୍ଚି ପାରିବିନି, ଏଇ ଲୋକଟି ମୋ ଜୀବନ ପାଇଁ ନିହାତି ଦରକାର, ତାକୁ ନ ପାଇଲେ ମୁଁ ଯେମିତି ମୋ ଜୀବନ ହାରିଦେବି, ମୋର ଏଇ ଏକ୍ସାମଟି କ୍ଲିୟର ହେଲାନି ତ ମୋ ଜୀବନରେ ଆଉ କିଛି ନାହିଁ, ସବୁ ସରିଗଲା। ପ୍ରତ୍ୟେକ ମଣିଷ ଜନ୍ମ ପଛରେ କିଛି ନା କିଛି ଉଦ୍ଦେଶ୍ୟ ନିଶ୍ଚିନ୍ତ ଅଛି, ବାସ୍ ଆମକୁ ଅପେକ୍ଷା କରିବାର ଅଛି ପ୍ରକୃତ ସମୟର। ଆଉ ସେ ସମୟ ଆସିବା ପର୍ଯ୍ୟନ୍ତ ସ୍ଥିର ମନରେ ଦୁଃଖ ବେଳେ ଅଧିକ ଦୁଃଖ ନ କରି, ଆଉ ଖୁସି ସମୟରେ ଅଧିକ ଖୁସି ନ ହୋଇ, ସ୍ଥିର ବୁଦ୍ଧିରେ ଆମକୁ ସେ ସମୟର ଅପେକ୍ଷା କରିବାର ଅଛି।
0: ଶ୍ରୋତା ବନ୍ଧୁ, କଥା ଯେତେବେଳେ ଆମ ବଡ଼ ସାନ୍ତେଙ୍କ ଉପରେ ଚାଲିଛି, ଆଉ ଏବେ ରଥଯାତ୍ରାର ବି ସମୟ, ତେବେ ଚାଲନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ନେବା ପୂର୍ବରୁ ଶୁଣିନେବା ଏହି ଗୀତଟି।

0: ବାହାରେ ଗୋଟେ ଗରିବ ଲୋକଟେ ଭିଡ଼ ଭିତରେ ଠିଆ ହେଇ ସେ ଖାଇବା ଦୋକାନରୁ ଗୋଟେ ଯୋଡ଼େ ବରା ସିଙ୍ଗଡ଼ା ଥାଳିରୁ ଆଣି ତା ପକେଟରେ ପୁରେଇଦେଲା। ମୁଁ ସେଠି ଭାବିଲି କି ଆଗ ସେ ଦୋକାନୀକୁ ଯାଇକି ଜଣେଇବି। ତାପରେ ଲାଗିଲା କି ଲୋକଟା ଦେଖିବାକୁ ବି ଗରିବ, ଚିରା ଡ୍ରେସ୍ଟେ ପିନ୍ଧିଛି, ପାଦରେ ଫଟା ଚପଲ, ଖାଇବା ପାଇଁ ପାଖରେ ପଇସା ନାହିଁ, ସେଇଥିପାଇଁ ବୋଧହୁଏ କାହାକୁ ନ ଜଣେଇ ନ କହିକି ଥାଳିରୁ ସେ ସିଙ୍ଗଡ଼ା ବରା ଆଣିକି ତା ପକେଟରେ ପୁରେଇଦେଲା। ହେଲେ ମୁଁ ଠିକ୍ କଲି କି ଭୁଲ କଲି ସେଇଟା ହିଁ ମୁଁ ଜାଣିପାରୁନି।
1: ଭକ୍ତି, ମୁଁ ଯଦି କହିବାକୁ ଯିବି ତମେ କିଛି ଭୁଲ କରିନ, କାହିଁକି ନା ସେ ଲୋକଟିର ପରିସ୍ଥିତି ତ ଆମେ ଜାଣିନି। ହୁଏତ ଏ ଗହଳି ରାସ୍ତାରେ ତା ପକେଟ୍ ମାର୍ ହେଇଯାଇଥାଇପାରେ, ଖାଇବାକୁ ତା ପାଖରେ ପଇସା ନଥିବ, ଆଉ ଭୋକରେ ବି ଲୋକଟି କୁଆଡ଼େ ଯିବ କହୁନ।
0: ହେଲେ ତମକୁ ଲାଗୁନି ମୁଁ ସେ ଦୋକାନୀକୁ ନ ଜଣେଇକି ସେ ଦୋକାନୀ ସହିତ ଅନ୍ୟାୟ କଲି?
1: ନା ମ, ତମେ ଏତେ କାହିଁ ଭାବୁଛ କହିଲ, ତାର ପଜିଟିଭ ସାଇଡ଼ଟା ଭାବୁନ। ଏ ଯାତ୍ରା ସମୟ ସେ ଲୋକଟି ଯେତେବେଳେ ବେପାର ଗଣ୍ଡେ କରୁଛି ତାର କ'ଣ ବିକ୍ରି ହଉନଥିବ? ଗରିବ ଲୋକଟି ଖାଇବାକୁ ପାଇଗଲା, ସେଥିରେ ଅସୁବିଧା କ'ଣ ହେଲା?
0: ହଁ, କିନ୍ତୁ ସେ ପଚାରିକି ଜଣେଇକି ମଧ୍ୟ ବି ତ ନେଇପାରିଥାନ୍ତା।
1: ହଁ, ସେଇଟା ତ ତମେ ଠିକ୍ କହିଲ, ପଚାରି ପାରିଥାନ୍ତା ସତ। ହୁଏତ ସେ ଗରିବ ଲୋକଟି ଭାବିଥାଇପାରେ କି ସାମ୍ନା ଲୋକର ମାଇଣ୍ଡରେ ମୋ ପାଇଁ କ'ଣ ଚାଲିଛି, ସିଏ ହୁଏତ ଦେଇଥାନ୍ତା ନହେଲେ ଧକ୍କା ମାରି ତାକୁ ତଡ଼ି ଦେଇଥାନ୍ତା।
0: ତମେ ଯୋଉ କଥା କହିଲ ସେଥିରୁ ତ ଏତିକି ଜଣାପଡ଼ିଲା କି ସମସ୍ତଙ୍କର ଦୁନିଆକୁ ଦେଖିବାର ଦୃଷ୍ଟିକୋଣ ଅଲଗା ଅଲଗା, ଆଉ ସମସ୍ତଙ୍କର ଚିନ୍ତାଧାରା ଏକ ହେଇଥିବ ତାର କିଛି ମାନେ ବି ତ ନାହିଁ। କିନ୍ତୁ ଯାହା ହେଲେ ବି ଶୁଭ, ମୋ ମନରେ ଏବେ ବି ସେ ପ୍ରଶ୍ନଟି ଅଛି, ମୁଁ ଯୋଉ ଏ ଦୃଶ୍ୟ ଦେଖିକି ଚୁପ୍ ରହିଗଲି ଆଉ କାହାକୁ କିଛି ବି ଏ ବିଷୟରେ ଜଣେଇଲିନି, ମୁଁ କାହାରି ସହିତ ଅନ୍ୟାୟ କରିନି ତ?
1: ଆରେ ବାବା, ଅନ୍ୟାୟ କଥା ଜାଣିବାକୁ ହେଲେ ପ୍ରଥମେ ଆଗ ନ୍ୟାୟର ମାନେ କ'ଣ ସେ ବିଷୟରେ କଥା ହେବା। ଦେଖ, ନ୍ୟାୟ ବା ଜଷ୍ଟିସ୍ର ସାଧାରଣ ଅର୍ଥ ହେଉଛି ଯିଏ ଯାହା ପାଇବାକୁ ଯୋଗ୍ୟ ତାକୁ ତାହା ମିଳିବା। ଏ ଯେମିତି ସହଜ ଭାଷାରେ କହିବାକୁ ଗଲେ ସତ ଆଉ ଧର୍ମର ପକ୍ଷ ନେଇ ସମସ୍ତଙ୍କ ସହିତ ସମାନ ଆଉ ସଠିକ୍ ବ୍ୟବହାର କରିବା ହିଁ ହେଉଛି ନ୍ୟାୟ।
0: ହେଲେ ଶୁଭ, ଏବେ ଯେମିତି ଆମେ କଥା ହେଲେ କି ପ୍ରକୃତ ଜୀବନରେ ନ୍ୟାୟର ସଂଜ୍ଞା ସମସ୍ତଙ୍କ ପାଇଁ ସମାନ ନୁହେଁ, ତେବେ ପରିସ୍ଥିତି, ଆବଶ୍ୟକତା ଏବଂ ମଣିଷର ଭାବନାକୁ କେମିତି ବୁଝିକି ନ୍ୟାୟର ଅର୍ଥ ଆମେ ଜାଣିପାରିବା?
1: ଏ ଦେଖ, ଯେମିତି ଗୋଟେ ଫ୍ୟାକ୍ଟ୍ରିରେ ଦୁଇ ଜଣ ଶ୍ରମିକ କାମ କରୁଛନ୍ତି, ଜଣେ ଦିନକୁ 10 ଘଣ୍ଟା ପରିଶ୍ରମ କରୁଛି କିନ୍ତୁ ଆଉ ଜଣେ ନିଜର ଶାରୀରିକ ଅସୁସ୍ଥତା ଯୋଗୁଁ 5 ଘଣ୍ଟା କାମ କରିପାରୁଛି, ତାହେଲେ କ'ଣ ହବ? ମାଲିକ ଦୁହିଁଙ୍କୁ ସମାନ ଦରମା ଦେବ, କିନ୍ତୁ 10 ଘଣ୍ଟା କାମ କରୁଥିବା ଶ୍ରମିକ ପାଇଁ ତାହା ଅନ୍ୟାୟ ହେବ, କାରଣ ତାକୁ ତ ତା ପରିଶ୍ରମର ମୂଲ୍ୟ ମିଳିଲାନି ନା। ତେଣୁ ଏଠାରେ ବ୍ୟବହାରିକ ନ୍ୟାୟ ହେଉଛି ଯିଏ ଅଧିକ କାମ କଲା ତାକୁ ଅଧିକ ପାରିଶ୍ରମିକ ମିଳିବା ଉଚିତ, କିନ୍ତୁ ଯେଉଁ ଶ୍ରମିକଟି 5 ଘଣ୍ଟା କାମ କରୁଛି ଆଉ ତାର ଘର ପରିସ୍ଥିତି ଗରିବ ଆଉ ତାକୁ ଶରୀର ଠିକ୍ କରିବା ପାଇଁ ଔଷଧ ପାଇଁ ଟଙ୍କା ଦରକାର, ତାହେଲେ ତାକୁ ମାଲିକ ସାହାଯ୍ୟ କରିବା ହେଉଛି ମାନବିକତା ଆଧାରିତ ନ୍ୟାୟ।
0: ଆଚ୍ଛା ଶୁଭ, ସେଇଭଳି ମୋ ମନକୁ ମଧ୍ୟ ଗୋଟେ ପରିସ୍ଥିତି ଆସୁଛି। ଭାବିନିଅ, ଗୋଟେ ମାଆର 2 ଛୁଆ ଅଛନ୍ତି। ମାଆର ଗୋଟେ ଛୁଆ ଯିଏକି ଟିକେ ଦୁର୍ବଳ ଆଉ ରୋଗରେ ଆକ୍ରାନ୍ତ ହୋଇକି ଅଛି, ଆଉ ଗୋଟେ ପିଲା ଯିଏ ତାର ସବୁ କାମ କରିପାରୁଛି, ମାଆର ସବୁ କଥା ଶୁଣୁଛି କି ସେ କାହା ଉପରେ ନିର୍ଭର ମଧ୍ୟ ନୁହେଁ। ତେବେ ଏହିଭଳି କ୍ଷେତ୍ରରେ ମା କ'ଣ 2 ଜଣଙ୍କୁ ସମାନ ଭାବେ ଭଲ ପାଇବା ଦବ, ନା ଜଣଙ୍କୁ ଅଧିକ ଆଉ ଜଣଙ୍କୁ କମ୍ ଭାବେ ଦବ?
1: ମୋ ମତରେ ଯଦି ଏହି ସମୟରେ ମା 2 ଜଣଙ୍କୁ ସମାନ ସମୟ ଦେବେ, ତାହେଲେ ଦୁର୍ବଳ ପିଲାଟି ହୁଏତ ପଛରେ ପଡ଼ିଯାଇପାରେ। ମା ନିଜର ଅଧିକ ସମୟ ଆଉ ଭଲ ପାଇବା ଦୁର୍ବଳ ସନ୍ତାନଟିକୁ ଦେବା ଦରକାର। ଦେଖିବାକୁ ତ ଏହା ଅସମାନ ଲାଗିଥାଇପାରେ, କିନ୍ତୁ ଜଣେ ମାଆର ଆଖିରେ ଏହା ହିଁ ସବୁଠାରୁ ବଡ଼ ଭାବନାତ୍ମକ ନ୍ୟାୟ, କାରଣ ଯିଏ ଦୁର୍ବଳ ତାକୁ ତ ଅଧିକ ସାହାରା ଦରକାର ନା, ନହେଲେ ସନ୍ତୁଳନ କେମିତି ରଖିବା ହବ କହୁନ।
0: କିଛି କିଛି ତ ବୁଝା ପଡ଼ିଲା। ଆଚ୍ଛା, ଆହୁରି ଗୋଟେ ପରିସ୍ଥିତି ମଧ୍ୟ ମୁଁ ତମକୁ ଦଉଛି, ଯେପରିକି ଜଣଙ୍କ ଘରେ ଚୋରି ହେଲା, ତ ଯାହାଙ୍କ ଘରେ ଚୋରି ହେଲା ତାହେଲେ ସିଏ ଏଠି ହେଲେ ପୀଡ଼ିତ, କିନ୍ତୁ ଯିଏ ଚୋରି କଲା ସିଏ ମଧ୍ୟ ଗୋଟେ ଗରିବ ବର୍ଗରୁ ଆସୁଛି, ତେବେ ଏଠି ନ୍ୟାୟ ଏବଂ ଅନ୍ୟାୟ 2ଟି ଯାକର ନିଷ୍ପତ୍ତି କେମିତି ନିଆଯିବ?
1: ଦେଖ, ଆମେ ସମସ୍ତେ ସବୁବେଳେ କଥା ହେଉଛେ ଚୋରକୁ ଏମିତି ଦଣ୍ଡ ମିଳୁ ଯେମିତି ସେ ଚୋରି କରିବାକୁ କେବେ ସାହସ ବି କରିବନି, କିନ୍ତୁ ଅପରପକ୍ଷରେ ଦେଖିବାକୁ ଗଲେ ଚୋରଟି ନିଜର ଭୋକିଲା ପିଲାଙ୍କ ପାଇଁ ବାଧ୍ୟ କରି ଚୋରି କରିଥିଲା, ତେବେ ମୋ ମତରେ ତ ପ୍ରଥମେ ଚୋରର ନିଜର ଅବସ୍ଥା ଆଉ ତାର ପାରିବାରିକ ସ୍ଥିତିକୁ ଭଲ ଭାବେ ନିରୀକ୍ଷଣ କରାଯିବା ଦରକାର। ସେ ଚୋରି କରିବାର କାରଣ କ'ଣ ତାକୁ ଖୋଜିବା ଦରକାର, ଆଉ ସେହି ଅନୁସାରେ ତାର ଦଣ୍ଡକୁ କୋହଳ କରାଯିବା ଦରକାର। କହିବାକୁ ଗଲେ ଭକ୍ତି, ଆଇନ କାନୁନ ପାଇଁ ନ୍ୟାୟର ଅର୍ଥ ହେଉଛି ନିୟମ,

0: ଆଚ୍ଛା ଶୁଭ, ଗୋଟେ କଥା କେତେ ସମୟ ହେଲାଣି ମୋ ମନ ଭିତରେ ଚାଲିଛି, ବହୁତ କିନ୍ତୁ କିନ୍ତୁ ଲାଗୁଛି, କହିବି ନା କହିବିନି ଜାଣିପାରୁନି।
1: ମୁଁ ତ ସଜେସନ୍ ଦେବି କହିଦିଅ, କହିଦେଲେ ମନ କଥାଟା ପୁରା ହାଲକା ହେଇଯିବ।
0: ତମେ ତ ଜାଣିଛ ଏ ରଥ ପାଇଁ ରାସ୍ତାଘାଟ ପୁରା ଭିଡ଼, ଆଉ ଏ ଭିଡ଼ ରାସ୍ତା ଦେଇକି ଆସିଲା ସମୟରେ ଗୋଟେ ଦୃଶ୍ୟ ମୁଁ ଦେଖିଲି।
1: କୋଉ ଦୃଶ୍ୟ?
0: ଗୋଟେ ଖାଇବା ଦୋକାନ।

0: କିନ୍ତୁ ମଣିଷ ପାଇଁ ନ୍ୟାୟର ଅର୍ଥ ହେଉଛି ଶାନ୍ତି ଆଉ ସନ୍ତୋଷ। ଯେଉଁ ନିଷ୍ପତ୍ତି ଦ୍ୱାରା କାହା ପ୍ରତି ପାତର ଅନ୍ତର ହୁଏନି ଆଉ ମନକୁ ଶାନ୍ତି ମିଳେ, ତାହା ହିଁ ପ୍ରକୃତ ନ୍ୟାୟ।
1: ଶୁଭ, ତୁମ ଉତ୍ତରଟି ଶୁଣି ମୋ ମନକୁ ବହୁତ ଶାନ୍ତି ମିଳିଲା। ଏବେ ସତରେ ମୋତେ ଲାଗୁଛି କି ବୋଧହୁଏ ମୁଁ କାହା ପାଇଁ କିଛି ଅନ୍ୟାୟ ତ କରିନି। ତେବେ ଶ୍ରୋତା ବନ୍ଧୁ, ଆପଣମାନେ ଜାଣନ୍ତି କାହିଁକି ଏହି ନ୍ୟାୟ ଏବଂ ଅନ୍ୟାୟ ବିଷୟରେ କଥା ହେଲୁ? କାରଣ ପ୍ରତିବର୍ଷ ଜୁଲାଇ 17 ତାରିଖକୁ ଆମେ ପାଳନ କରିଥାଉ ୱାର୍ଲ୍ଡ ଡେ ଫର୍ ଇଣ୍ଟରନ୍ୟାସନାଲ୍ ଜଷ୍ଟିସ୍, ମାନେ ବିଶ୍ୱ ଆନ୍ତର୍ଜାତୀୟ ନ୍ୟାୟ ଦିବସ। ଏହାକୁ ଆନ୍ତର୍ଜାତୀୟ ଅପରାଧିକ ନ୍ୟାୟ ଦିବସ ବା ଇଣ୍ଟରନ୍ୟାସନାଲ୍ କ୍ରିମିନାଲ୍ ଜଷ୍ଟିସ୍ ଡେ ମଧ୍ୟ କୁହାଯାଏ। ଏହି ଦିବସଟି ସମାଜରେ ନ୍ୟାୟ ପ୍ରତିଷ୍ଠା କରିବା ଏବଂ ପୀଡ଼ିତମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ଏକ ପ୍ରମୁଖ ମାଧ୍ୟମ ସାଜେ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆନ୍ତର୍ଜାତୀୟ ସ୍ତରରେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା।
0: ତେବେ ଶ୍ରୋତା ବନ୍ଧୁ, ଆଗକୁ ଏ ବିଷୟରେ ଅନେକ ଆଲୋଚନା କରିବା, କିନ୍ତୁ ବର୍ତ୍ତମାନ କାର୍ଯ୍ୟକ୍ରମରୁ ବିରତି ନେଇ ସମୟ ହେଇଛି ଗୋଟେ ଗୀତ ଶୁଣିବାର। ଚାଲନ୍ତୁ ଶୁଣିନେବା ଏହି ଗୀତଟି।

0: ବନ୍ଧୁଗଣ, ନରସଂହାର, ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧରେ ହେଉଥିବା ବଡ଼ ବଡ଼ ଅପରାଧକୁ ରୋକିବା ଏହି ନ୍ୟାୟ ଦିବସର ଲକ୍ଷ୍ୟ। ଏହି ଦିବସ ମନେ ପକାଇ ଦିଏ ଯେ କୌଣସି ବି ଶକ୍ତିଶାଳୀ ବ୍ୟକ୍ତି, ନେତା ଅପରାଧ କରି ଆଇନ ଆଖିରୁ ବଞ୍ଚିପାରିବେ ନାହିଁ। ଯେଉଁମାନେ ବିଭିନ୍ନ ଅତ୍ୟାଚାରର ଶିକାର ହୋଇଛନ୍ତି ସେମାନଙ୍କ ସ୍ୱରକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଏବଂ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଏହି ଦିବସ କାମ କରେ।
1: ତେବେ ଶ୍ରୋତା ବନ୍ଧୁ, ଏହି ଦିନଟିର କ'ଣ ରହିଛି ଇତିହାସ, ଚାଲନ୍ତୁ ସେ ବିଷୟରେ ମଧ୍ୟ ଜାଣିବା।
0: ୯୮ ମସିହା ଜୁଲାଇ 17 ତାରିଖରେ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ଯାହାକୁ ରୋମ୍ ଷ୍ଟାଚ୍ୟୁଟ୍ କୁହାଯାଏ। ଏହି ଚୁକ୍ତି ଆଧାରରେ ବିଶ୍ୱର ସବୁଠାରୁ ବଡ଼ ଅଦାଲତ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ ବା ଇଣ୍ଟରନ୍ୟାସନାଲ୍ କ୍ରିମିନାଲ୍ କୋର୍ଟ ICC ପ୍ରତିଷ୍ଠା ହୋଇଥିଲା। ଏହି ଐତିହାସିକ ଦିନକୁ ମନେ ରଖିବା ପାଇଁ 2010 ମସିହାରୁ ପ୍ରତିବର୍ଷ ଜୁଲାଇ ମାସ 17 ତାରିଖରେ ଏହି ଦିବସ ପାଳନ କରାଯାଉଛି।
1: ହଁ ଶ୍ରୋତା ବନ୍ଧୁ, ଅନ୍ତର୍ଜାତୀୟ ନ୍ୟାୟ ଦିବସ ଆମକୁ ଶିଖାଏ ଯେ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ପାଇଁ ନ୍ୟାୟ ଅତି ଜରୁରୀ। ସମସ୍ତେ ସମାନ ଏବଂ ସମସ୍ତଙ୍କୁ ସମାନ ନ୍ୟାୟ ମିଳିବା ମଧ୍ୟ ଉଚିତ। ଏହା ହିଁ ଏହି ଦିବସର ମୂଳ ମନ୍ତ୍ର। ହେଲେ ଶ୍ରୋତା ବନ୍ଧୁ, କେବେ ଆପଣଙ୍କ ମନକୁ ଏ ପ୍ରଶ୍ନଟି ଆସିଛି କି କେମିତି ଜଣାପଡ଼ିବ କି ଜଣେ ବ୍ୟକ୍ତିଙ୍କୁ ପ୍ରକୃତ ନ୍ୟାୟ ମିଳିଲା ବୋଲି?
0: ନ୍ୟାୟ କେବେ ମିଳିଲା ବୋଲି ଜଣାପଡ଼େ ଆଉ ଏହା କିଏ ସ୍ଥିର କରେ ତାହା ସମାଜ ଆଉ ମଣିଷର ଭାବନା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରେ। ଯେତେବେଳେ ଜଣେ ନିର୍ଦ୍ଦୋଷ ବ୍ୟକ୍ତି ନିଜକୁ ଦୋଷୀ ପ୍ରମାଣିତ କରିବାରୁ ରକ୍ଷା ପାଏ ଆଉ ପ୍ରକୃତ ଦୋଷୀ ଯେ ସିଏ ଦଣ୍ଡ ପାଏ, ସେତେବେଳେ ନ୍ୟାୟର ପ୍ରକୃତ ଅନୁଭବ ହୁଏ।
1: କିନ୍ତୁ ଶ୍ରୋତା ବନ୍ଧୁ, କେବଳ ଯେ ଦୋଷୀକୁ ଦଣ୍ଡ ଦେଲେ ନ୍ୟାୟ ହୁଏ ତାହା ନୁହେଁ। ଯେତେବେଳେ ପୀଡ଼ିତ ବ୍ୟକ୍ତିର ମନରୁ କୋହ, କଷ୍ଟ ଓ ଅସନ୍ତୋଷ ଦୂର ହୁଏ ଏବଂ ସେ ସମାଜରେ ସମ୍ମାନର ସହ ବଞ୍ଚିବାକୁ ଆଶ୍ୱାସନା ପାଏ, ସେତେବେଳେ ହିଁ ପ୍ରକୃତ ନ୍ୟାୟ ମିଳିଥାଏ। ନହେଲେ ଜଣେ ଗରିବ ବା ଦୁର୍ବଳ

0: ଦୁର୍ବଳ ବ୍ୟକ୍ତିରୁ ଛଡ଼ାଇ ନିଆଯାଉଥିବା ତାର ଅଧିକାର କିମ୍ବା ସମ୍ପତ୍ତି ଯଦି ତାକୁ ସୁରକ୍ଷିତ ଭାବେ ଫେରସ୍ତ ମିଳେ ତେବେ ନ୍ୟାୟ ପ୍ରତିଷ୍ଠା ହେଲା ବୋଲି ଆମେ ବୁଝିଥାଉ। ହେଲେ ଶୁଭ, ଆହୁରି ଗୋଟେ ପ୍ରଶ୍ନ ଏଥିପାଇଁ
1: ପଚାରୁନ,
0: କାହାକୁ ନ୍ୟାୟ ମିଳିବ ଏବଂ କାହାକୁ ଦଣ୍ଡ, ଏହା କିଏ ସ୍ଥିର କରେ?
1: ବିଭିନ୍ନ ସ୍ତରରେ ନ୍ୟାୟ ସ୍ଥିର କରିବା ପାଇଁ ଅଲଗା ଅଲଗା ମାଧ୍ୟମ ଅଛି, ଯେମିତିକି ଆଇନଗତ ସ୍ତରରେ। ସମାଜରେ ଆଇନ ଅନୁସାରେ ନ୍ୟାୟ କରିବାର ଅଧିକାର ଅଦାଲତ ଓ ବିଚାରପତିଙ୍କର ଥାଏ। ସେମାନେ ଉଭୟ ପକ୍ଷର ପ୍ରମାଣ ଓ ସାକ୍ଷୀ ଦେଖି ସମ୍ବିଧାନ ଅନୁଯାୟୀ ନିଷ୍ପତ୍ତି ନିଅନ୍ତି। ଆଉ ତାପରେ ସାମାଜିକ ସ୍ତରରେ କିଛି କ୍ଷେତ୍ରରେ ପରିବାରର ମୁଖ୍ୟ, ଗାଁ ପଞ୍ଚାୟତ ବା ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଦୁଇ ପକ୍ଷ ମଧ୍ୟରେ ଥିବା ବିବାଦକୁ ବୁଝାମଣା କରି ସମାଧାନ କରିଦିଅନ୍ତି। ଆଉ କିଛି କିଛି କ୍ଷେତ୍ରରେ ଆଧ୍ୟାତ୍ମିକ ବା ପ୍ରାକୃତିକ ସ୍ତରରେ ଅନେକ ସମୟରେ ମଣିଷ କୋର୍ଟ କିମ୍ବା ସମାଜରୁ ତ ନ୍ୟାୟ ପାଏନି, କିନ୍ତୁ ସେଇଭଳି ସ୍ଥିତିରେ ଲୋକେ ବିଶ୍ୱାସ କରନ୍ତି ଯେ ଭଗବାନ କି ସେମାନଙ୍କର କର୍ମ ସେହି ହେଉଛନ୍ତି ସବୁଠାରୁ ବଡ଼ ବିଚାରପତି। ବିଳମ୍ବରେ ହେଲେ ମଧ୍ୟ ପ୍ରକୃତି ସମସ୍ତଙ୍କୁ ତାର କର୍ମର ଫଳ ଦେଇ ନ୍ୟାୟ କରିଥାଏ।
0: ହଁ ଶ୍ରୋତା ବନ୍ଧୁ, ଏ ଆଧ୍ୟାତ୍ମିକ ବିଶ୍ୱାସକୁ ନେଇ ଇଂରାଜୀରେ ଗୋଟେ କଥା ଅଛି, ଗଡ୍ ସିଜ୍ ଦ ଟ୍ରୁଥ୍ ବଟ୍ ୱେଟ୍ସ। ସେଥିପାଇଁ କହନ୍ତି, ଟ୍ରଷ୍ଟ ଦ ପ୍ରୋସେସ୍ ଆଣ୍ଡ ଡୁ ୟୋର୍ ୱାର୍କ।
1: ମନ ଭିତରେ ବିଶ୍ୱାସ ରଖି କର୍ମ କରିଚାଲ।
0: ସଂକ୍ଷେପରେ କହିବାକୁ ଗଲେ ଶ୍ରୋତା ବନ୍ଧୁ, ଯେଉଁ ନିଷ୍ପତ୍ତି ସମାଜରେ ସମାନତା ଆଣେ ଏବଂ ଜଣେ ପୀଡ଼ିତର ଆଖିରୁ ଲୁହ ପୋଛିଦିଏ ତାହା ହିଁ ପ୍ରକୃତ ନ୍ୟାୟ। ଆଇନ କେବଳ ଦଣ୍ଡ ସ୍ଥିର କରେ, କିନ୍ତୁ ଆମର ବିବେକ ଏବଂ ଶାନ୍ତି ନ୍ୟାୟ ମିଳିବାର ପ୍ରକୃତ ସନ୍ତୋଷ ଦେଇଥାଏ।

0: ଆଜିକାଲିର ଯୁବପିଢ଼ିଙ୍କ ପାଇଁ ନ୍ୟାୟର ଅର୍ଥ କେବଳ କୋର୍ଟ କଚେରୀର ନିୟମ ନୁହେଁ, ସେମାନେ ନ୍ୟାୟକୁ ସମାନତା, ସ୍ୱାଧୀନତା ଓ ସାମାଜିକ ପରିବର୍ତ୍ତନର ଏକ ମାଧ୍ୟମ ଭାବେ ବି ଦେଖନ୍ତି।
1: ହଁ ଶୁଭ, ଆଜିର ଯୁବକ ଯୁବତୀମାନେ ଅତି ସଚେତନ। ସେମାନଙ୍କ ପାଇଁ ନ୍ୟାୟର ଅର୍ଥ ହେଲା ସମାନ ଅଧିକାର ଏବଂ ସାମାଜିକ ନ୍ୟାୟ। ଜାତି, ଧର୍ମ, ଲିଙ୍ଗ କିମ୍ବା ଧନୀ ଗରିବ ମଧ୍ୟରେ କୌଣସି ପାତର ଅନ୍ତର ନହେବା ଦରକାର। ଗରିବ ଓ ଅବହେଳିତ ଲୋକଙ୍କୁ ସେମାନଙ୍କର ହକ୍ ମିଳିବା ଦରକାର ଏବଂ ପରିବେଶ ସୁରକ୍ଷା ମଧ୍ୟ ପାଇଁ ସେମାନେ କାମ କରୁଛନ୍ତି। ଦୁର୍ନୀତିମୁକ୍ତ ସମାଜ ଏବଂ ସବୁ କାମରେ ସତ୍ୟତା ରହିବା ମଧ୍ୟ ଉଚିତ। କହିବାକୁ ଗଲେ ଯେତେବେଳେ ଜଣେ ଯୁବକ ନ୍ୟାୟର ପ୍ରକୃତ ଅର୍ଥ ବୁଝେ, ସିଏ ହିଁ ପ୍ରଥମେ ନିଜ ଜୀବନରେ ସଠିକ୍ ନିଷ୍ପତ୍ତି ନେଇପାରେ।
0: ଚାକିରି କ୍ଷେତ୍ରରେ ହେଉ କିମ୍ବା ପରିବାରରେ ନିଜ ପ୍ରତି କୌଣସି ଶୋଷଣ ବା ଅନ୍ୟାୟ ହେଲେ ଯୁବପିଢ଼ି ଚୁପ୍ ନ ରହି ପ୍ରତିବାଦ କରନ୍ତି। ନିଜର ସ୍ୱପ୍ନକୁ ଗୁରୁତ୍ୱ ଦେବା, ଅନ୍ୟମାନଙ୍କ ଚାପରେ ନ ଆସି ନିଜ ପସନ୍ଦର କ୍ୟାରିୟର ବାଛିବା ନିଜ ପ୍ରତି ଏକ ବଡ଼ ନ୍ୟାୟ। କାର୍ଯ୍ୟକ୍ଷେତ୍ରରେ କିମ୍ବା ଶିକ୍ଷାନୁଷ୍ଠାନରେ ରାଗିଂ ବା ହଇରାଣ ହେବା ବିରୋଧରେ ସେମାନେ ଆଇନର ସାହାଯ୍ୟ ନିଅନ୍ତି।
1: କହିବାକୁ ଗଲେ ବର୍ତ୍ତମାନର ଯୁବପିଢ଼ି ନ୍ୟାୟ କ୍ଷେତ୍ରରେ ନିଜକୁ ବହୁତ ସଚେତନ ରଖିଛନ୍ତି ଏବଂ ନ୍ୟାୟର ସଂଜ୍ଞାକୁ ବହୁତ ଉପରକୁ ମଧ୍ୟ ନେଇଯାଇଛନ୍ତି। ଯୁବପିଢ଼ିଙ୍କ ପାଖରେ ସମାଜକୁ ବଦଳାଇବାର ଶକ୍ତି ଅଛି। ସେମାନେ ଅନ୍ୟମାନଙ୍କୁ ନିମ୍ନ ମତେ ନ୍ୟାୟ ଦେବାରେ ସାହାଯ୍ୟ ମଧ୍ୟ କରୁଛନ୍ତି। କୌଣସି ସ୍ଥାନରେ ଅନ୍ୟାୟ ହେଲେ ଆଜିର ଯୁବକମାନେ ଟ୍ୱିଟର ହଉ, ଫେସବୁକ୍ ହଉ କି ଇନଷ୍ଟାଗ୍ରାମ, ସବୁ ପ୍ରକାରର ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେହି ଖବରକୁ ସାରା ବିଶ୍ୱରେ ପହଞ୍ଚାଇ ପୀଡ଼ିତଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି।
0: ଅସହାୟ, ବୃଦ୍ଧ କିମ୍ବା ଗରିବ ଲୋକଙ୍କ ଉପରେ

0: ବା ଅତ୍ୟାଚାର ବିରୁଦ୍ଧରେ ସେମାନେ ଛିଡ଼ା ହେଉଛନ୍ତି। ଯୁବପିଢ଼ି ନିଜ ସାଙ୍ଗସାଥୀ ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ସେମାନଙ୍କର ଆଇନଗତ ଓ ମାନବିକ ଅଧିକାର ବିଷୟରେ ବି ବୁଝାଉଛନ୍ତି।
1: ଯୁବପିଢ଼ି ନ୍ୟାୟକୁ କେବଳ ବହିର ଗୋଟେ ଶବ୍ଦ ନ ଭାବେ ଏହାକୁ ନିଜ ଜୀବନର ଶୈଳୀ ଭାବେ ମଧ୍ୟ ଗ୍ରହଣ କରିଛନ୍ତି। ଯେତେବେଳେ ଜଣେ ଯୁବକ ନିଜ ଭିତରେ ନ୍ୟାୟର ଭାବନା ଜାଗ୍ରତ କରେ, ସେ ଏକ ସୁସ୍ଥ, ସୁନ୍ଦର ଏବଂ ସମାନତା ଭିତ୍ତିକ ସମାଜ ଗଠନ କରିବାରେ ଗୋଟେ ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ। ତେବେ ଶ୍ରୋତା ବନ୍ଧୁ, ନ୍ୟାୟ ବିଷୟରେ ଆମେ ଅନେକ କିଛି କଥା ହେଲେଣି, ତେବେ ଚାଲନ୍ତୁ ଏହି ନ୍ୟାୟ ଉପରେ ଆଧାରିତ ଶୁଣିନେବା ଏହି ଗୀତଟି।

0: ଆଚ୍ଛା ଶୁଭ, ବର୍ତ୍ତମାନ ସମୟରେ ନ୍ୟାୟ କ'ଣ, ଆମ ଯୁବ ସମାଜ ଏ ନ୍ୟାୟକୁ କେମିତି ଭାବେ ଗ୍ରହଣ କରୁଛି ସେ ବିଷୟରେ ତ ଆମେ ଆଲୋଚନା କଲେ, କିନ୍ତୁ ତମେ କହିପାରିବ ସାମ୍ବିଧାନିକ ଭାବେ ନ୍ୟାୟ କାହାକୁ କୁହନ୍ତି ଏବଂ ନ୍ୟାୟର ନିଷ୍ପତ୍ତି କିପରି ନିଆଯାଏ?
1: ତେବେ ଭାରତୀୟ ସମ୍ବିଧାନରେ ନ୍ୟାୟକୁ ସବୁଠାରୁ ବଡ଼ ସ୍ଥାନ ଦିଆଯାଇଛି। ଆମ ସମ୍ବିଧାନ ଆରମ୍ଭରେ ଥିବା ପ୍ରସ୍ତାବନାରେ ହିଁ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ଭାରତର ସମସ୍ତ ନାଗରିକଙ୍କୁ ନ୍ୟାୟ ପ୍ରଦାନ କରାଯିବ। ସମ୍ବିଧାନ ଅନୁସାରେ ନ୍ୟାୟ କେବଳ କୋର୍ଟ କଚେରୀ ଭିତରେ ସୀମିତ ନୁହେଁ, ଏହାକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି, ଯେମିତିକି ସାମାଜିକ ନ୍ୟାୟ, ଅର୍ଥନୈତିକ ନ୍ୟାୟ ଆଉ ରାଜନୈତିକ ନ୍ୟାୟ। ପ୍ରଥମେ ଯଦି ସାମାଜିକ ନ୍ୟାୟ ବା ସୋସିଆଲ ଜଷ୍ଟିସ୍ ବିଷୟରେ ଜାଣିବାକୁ ଯିବା, ତାର ଅର୍ଥ ହେଉଛି ସମାଜରେ ଜାତି, ଧର୍ମ, ଲିଙ୍ଗ କିମ୍ବା ଜନ୍ମସ୍ଥାନ ଆଧାରରେ କାହାରି ପ୍ରତି କୌଣସି ପାତର ଅନ୍ତର କରାଯିବନି, ସମସ୍ତ ନାଗରିକ ସମାଜରେ ସମାନ ସମ୍ମାନ ପାଇବେ। ସମ୍ବିଧାନର ଧାରା 17 ବା ଆର୍ଟିକଲ 17 ଅନୁସାରେ ଛୁଆଁ ଅଛୁଆଁ ବା ଅସ୍ପୃଶ୍ୟତାକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି। ସମାଜର ପଛୁଆ ବର୍ଗ, ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନିୟମ ବି ପ୍ରଣୟନ କରାଯାଇଛି। ଆଉ ତାପରେ ଆସିବ ଅର୍ଥନୈତିକ ନ୍ୟାୟ, ଯାହାକୁ ଇକୋନୋମିକ ଜଷ୍ଟିସ୍ ବୋଲି ମଧ୍ୟ କୁହାଯାଏ। ଟଙ୍କା ପଇସା, ସମ୍ପତ୍ତି ବା ଧନୀ ଗରିବ ଆଧାରରେ କାହା ସହିତ କେବେ ଭେଦଭାବ କରାଯାଇପାରିବ ନାହିଁ। ଧନୀ ଆଉ ଗରିବଙ୍କ ମଧ୍ୟରେ ଥିବା ବଡ଼ ପାର୍ଥକ୍ୟକୁ କମ୍ କରିବା ଆମ ସମ୍ବିଧାନର ମୂଳ ଲକ୍ଷ୍ୟ। ଏହା ସୁନିଶ୍ଚିତ କରେ ଯେକୌଣସି ବ୍ୟକ୍ତି ନିଜ ପସନ୍ଦର ରୋଜଗାର କରିପାରିବେ, ସମାନ କାମ ପାଇଁ ଉଭୟ ପୁରୁଷ ଆଉ ମହିଳାଙ୍କୁ ସମାନ ଦରମା ବି ମିଳିବ, ଯାହାଫଳରେ ଆର୍ଥିକ ଶୋଷଣ ବି ହେଇପାରିବନି। ଆଉ ପରିଶେଷରେ ଆସେ ରାଜନୈତିକ ନ୍ୟାୟ, ଯାହାକୁ ଆମେ ପଲିଟିକାଲ ଜଷ୍ଟିସ୍ ଭାବରେ ମଧ୍ୟ ଜାଣିଥାଉ। ରାଜନୀତି କ୍ଷେତ୍ରରେ ଦେଶର ସବୁ ନାଗରିକ ସମାନ ସୁଯୋଗ ପାଇବେ। ଭାରତର ପ୍ରତ୍ୟେକ ବୟସ୍କ ନାଗରିକ ଯିଏକି 18 ବର୍ଷରୁ ଅଧିକ କୌଣସି ବିନା ଭେଦ ଭାବରେ ଭୋଟ ଦେବାର ଅଧିକାର ପାଇଛନ୍ତି। ଯେକୌଣସି ନାଗରିକ ନିୟମ ଅନୁଯାୟୀ ନିର୍ବାଚନରେ ପ୍ରାର୍ଥୀ ମଧ୍ୟ ହୋଇପାରିବେ ଆଉ ସରକାରୀ ପଦବୀ ପାଇପାରିବେ। ସରକାରଙ୍କ ନୀତିକୁ ସମାଲୋଚନା କରିବାର କ୍ଷମତା ମଧ୍ୟ ସମସ୍ତଙ୍କ ପାଖରେ ରହିଛି।
0: ବା ଶୁଭ, ତମକୁ ତାହେଲେ ଏହି ସବୁ ବିଷୟରେ ବହୁତ କିଛି ଜଣା ନାଇଁ କି?
1: ନା, ମୁଁ ବିଶେଷ ସେମିତି କିଛି ନାହିଁ, ଏଇ ଅଳ୍ପ କିଛି ଜଣା।
0: ହେଲେ ଶ୍ରୋତା ବନ୍ଧୁ, ଅନେକ ସମୟରେ ଗରିବ ଲୋକମାନଙ୍କ ପାଖରେ ଟଙ୍କା ଅଭାବରୁ ସେମାନେ ଓକିଲ କରିପାରନ୍ତି ନାହିଁ ଏବଂ ନ୍ୟାୟରୁ ବଞ୍ଚିତ ହୁଅନ୍ତି। ସେଥିପାଇଁ ସମ୍ବିଧାନର ଧାରା 39A ମାନେ ଆର୍ଟିକଲ 39A ମଧ୍ୟ ବ୍ୟବସ୍ଥା କରାଯାଇଛି ଯେ ଗରିବ ଓ ଅସହାୟ ଲୋକଙ୍କୁ ସରକାର ନିଜ ଖର୍ଚ୍ଚରେ ମାଗଣା ଆଇନଗତ ସାହାଯ୍ୟ ଏବଂ ଓକିଲ ଯୋଗାଇ ଦେବେ। ସଂକ୍ଷେପରେ କହିବାକୁ ଗଲେ ଶ୍ରୋତା ବନ୍ଧୁ, ଆମ ଭାରତୀୟ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷା ଦିଏ। ସମ୍ବିଧାନ ଅନୁସାରେ ଆଇନ ଆଖିରେ ସମସ୍ତେ ସମାନ, ଏଣିକି ସେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ଜଣେ ସାଧାରଣ ନାଗରିକ, ସମସ୍ତଙ୍କୁ ସମାନ ସୁଯୋଗ ଦେଇ ଏକ ସୁସ୍ଥ ଗଣତନ୍ତ୍ର ଗଠନ କରିବା ହିଁ ସମ୍ବିଧାନର ପ୍ରକୃତ ନ୍ୟାୟ।
1: ତେବେ ଏତେ ସବୁ କଥାରୁ ଜଣାପଡିଲା ନ୍ୟାୟ ହେଉଛି ଏକ ସୁସ୍ଥ ଆଉ ସୁନ୍ଦର ସମାଜର ମୂଳଦୁଆ। ସମସ୍ତଙ୍କ ପାଇଁ ନ୍ୟାୟର ପ୍ରକୃତ ଅର୍ଥ ହେଉଛି ଜାତି, ଧର୍ମ, ବର୍ଣ୍ଣ, ଗରିବ କିମ୍ବା ଧନୀ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଅଧିକାର ଆଉ ସମ୍ମାନ ମିଳିବା ଉଚିତ। ଆମ ସମ୍ବିଧାନରେ ମଧ୍ୟ ସମସ୍ତଙ୍କୁ ସମାନ ଆଖିରେ ଦେଖିବାକୁ କୁହାଯାଇଛି।
0: କହିବାକୁ ଗଲେ ଜଷ୍ଟିସ୍ ଫର୍ ୱାନ୍,

0: जस्टिस फॉर ऑल जेतेबेले जणे शेष धाडीरे ठिया होइथिबा गरीब लोकटी बिना कोनोसी भय किंबा पात्र अंतररे न्याय पाए सेतेबेले ही देशर प्रकृत विकास हुए। केवल कोर्ट कचेरीरे नुहे बरंग आम दैनंदिन जीवनरे मध्य प्रत्येकंकु सेमानंकर हक देबा आम समस्तंकर कर्तव्य।
1: तेबे शेषरे इतिकी कहजाई पारिछि समस्तंक पाई न्याय केवल गोटे स्लोगान नुहे बरम एहा एक गुरुदायित्व जे पर्यंत समाजर प्रत्येक नागरिक निजकु सुरक्षित न भाविछंती औ प्रकृत न्याय न पाइछंती से पर्यंत एक शांतिपूर्ण समाज गठन असंभव।
0: ସେଥିପାଇଁ ସମସ୍ତଙ୍କୁ ସମାନ ସୁଯୋଗ ଓ ସମାନ ବିଚାର ମିଳିଲେ ହିଁ ଦେଶର ସୁଶାସନ ପ୍ରତିଷ୍ଠା ହୋଇପାରିବ।
1: ତେବେ ଏହି ବାର୍ତ୍ତା ସହିତ ଆଜିର କାର୍ଯ୍ୟକ୍ରମକୁ ଶେଷ କରିବାର ମଧ୍ୟ ସମୟ ହୋଇଗଲାଣି, ବିଦାୟ ନେବାକୁ ହେବ। ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ସେ ବିଷୟରେ ଆପଣଙ୍କର ମୂଲ୍ୟବାନ ମତାମତ ଜଣାଇବାକୁ ଜମାରୁ ବି ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ ପିନ୍ ନମ୍ବର 752001।
0: ଏହା ଛଡ଼ା ଆପଣ ନିଜର ବହୁମୂଲ୍ୟ ମତାମତ ଆମକୁ ହ୍ୱାଟ୍ସଆପ୍ କିମ୍ବା SMS ମାଧ୍ୟମରେ ମଧ୍ୟ ଜଣାଇ ପାରିବେ। ଆମକୁ ଯୋଗାଯୋଗ କରିବାର ନମ୍ବରଟି ହେଉଛି 9437037892। ଏଥିଛଡ଼ା ଆକାଶବାଣୀ ଏବଂ ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ୍ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
1: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଆପଣଙ୍କର ଯୁବ ସାଥୀ, ମୁଁ ଶୁଭଦର୍ଶିନୀ,
0: ମୁଁ ଭକ୍ତି,
1: ରହୁଛୁ
0: ନମସ୍କାର, ଜୟ ଭାରତ।

ଶ୍ରୋତା ବନ୍ଧୁ, ଅଧିବେଶନରେ ସମୟ ହୋଇଛି। ଶୁଣିବା ଏକ ଭକ୍ତି ସଙ୍ଗୀତ। କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ବାଦଲ କୁମାର ଏବଂ ଗୀତ ରଚନା କରିଛନ୍ତି ଗୀତିକାର ବିଜୟ ମଲ୍ଲ।

0: ଶ୍ରୋତାବନ୍ଧୁ ଶୁଣିଥିଲେ କଣ୍ଠଶିଳ୍ପୀ ବାଦଲ କୁମାରଙ୍କ କଣ୍ଠରୁ ଏକ ଭକ୍ତି ସଙ୍ଗୀତଟି। ଗୀତ ରଚନା କରିଥିଲେ ଗୀତିକାର ବିଜୟ ମଲ୍ଲ।
1: ଦଶ ଲକ୍ଷର ଲଟେରୀ ମୋତେ, ୱାଓ!
2: ନକଲି ଅଫର୍ସ ପ୍ରତି ସାବଧାନ,
3: ଆର୍‌ବିଆଇ କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଶ୍ରୋତାବନ୍ଧୁ ଏବେ ଶୁଣନ୍ତୁ ଦେଶାତ୍ମବୋଧକ ସଙ୍ଗୀତ। କଣ୍ଠରେ ସାଜିଛନ୍ତି କଣ୍ଠଶିଳ୍ପୀ ସେଲୁ ମହାନ୍ତି ଏବଂ ସାଥୀ କଳାକାର। ଗୀତ ରଚନା କରିଛନ୍ତି ଗୀତିକାର ବାଞ୍ଛାନିଧି ମହାନ୍ତି।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଶ୍ରୋତବନ୍ଧୁ, ବର୍ତ୍ତମାନ ଶୁଣାଉଛୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। ତେବେ ପ୍ରଥମେ ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ବିକି ଏବଂ ଗୀତ ରଚନା କରିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ।

ଶୁଣୁଥିଲେ ନିବେଦିତାଙ୍କ କଣ୍ଠରେ, ଏବେ ଶୁଣନ୍ତୁ ଶୁଭଶିଷଙ୍କ କଣ୍ଠରୁ ଆଲବମ୍ ଗୀତଟି, ଗୀତିକାର ନିଜାମ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ, ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7 ସମେତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଆଜି ଦ୍ୱିତୀୟ ଦିନରେ ଶରଧାବାଲିରେ ତିନି ରଥ ପହଞ୍ଚିଛନ୍ତି। ସକାଳ 9:30 ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

0: ଶ୍ରଦ୍ଧାବାଲିରେ ପହଞ୍ଚିଥିଲା। ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ପୂର୍ଣ୍ଣାଙ୍ଗ ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେନୀତି ଅନୁଷ୍ଠିତ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ଶ୍ରୀବିଗ୍ରହମାନଙ୍କର ଦର୍ଶନ କରିବେ ସବୁ ଶ୍ରଦ୍ଧାଳୁ ଭକ୍ତ, ଏବଂ ଆସନ୍ତାକାଲି ଯେହେତୁ ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ହେବ, ତା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି। ଗତ ବର୍ଷ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଥିଲା, ସେଦିନ ସକାଳୁ ଅଘଟଣ ହୋଇଥିଲା, ତାକୁ ଆଖି ଆଗରେ ରଖି ସୁରକ୍ଷା ବାହିନୀ ମୁତୟନ କୁହନ୍ତୁ, ମାଜିଷ୍ଟ୍ରେଟ୍ ବା ଅଧିକାରୀମାନଙ୍କର ସୁରକ୍ଷା ଦାୟିତ୍ୱ କୁହନ୍ତୁ, ତା ପାଇଁ ଆମେ ପ୍ରତ୍ୟକ୍ଷ ଭାବରେ ଜିଲ୍ଲାପାଳ ଆମେ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ତାକୁ ତଦାରଖ କରୁଛନ୍ତି।
0: ପ୍ରଧାନମନ୍ତ୍ରୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ 75 ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ରହିଛି। ପଞ୍ଜାବର ଜଳନ୍ଧରଠାରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ବର୍ତ୍ତମାନ ଦେଶବ୍ୟାପୀ 1300ରୁ ଉର୍ଦ୍ଧ୍ୱ ରେଳ ଷ୍ଟେସନଗୁଡ଼ିକର ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିମଧ୍ୟରୁ ଆଜି 75 ଷ୍ଟେସନର ଶୁଭାରମ୍ଭ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଏହି ରେଳ ଷ୍ଟେସନଗୁଡ଼ିକ ଯାତାୟତକୁ ସୁଗମ କରିବା ସହ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଛି। ଏଥିରେ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରିବଟା ପାଇଁ ସ୍ଥାନ ଦିଆଯାଇଛି।
2: ଆଜ ପୁରେ ଦେଶ ମେ ରେଲୱେ ଷ୍ଟେସନ କା କାୟାକଳ୍ପ କିଆ ଜା ରହା ହୈ। ଅମୃତ ଭାରତ ଷ୍ଟେସନ ସ୍କିମ କେ ତହତ 1300 ସେ ଜ୍ୟାଦା ରେଲୱେ ଷ୍ଟେସନ କୁ ଆଧୁନିକ ବନାୟା ଜା ରହା ହୈ। और इनमें से कई स्टेशन पर काम पूरा हो चुका। आज ऐसे ही 75 स्टेशन का लोकार्पण किया गया है। वाकई हमारा देश विकसित राष्ट्र बनने की ओर बढ़ रहा है।
0: ଆଜି ରାଜ୍ୟର ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉଦ୍ଘାଟିତ ହୋଇଛି। ଏଥିପାଇଁ 109 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପତ୍ରକୁ ପ୍ରଶସ୍ତ କରାଯାଇଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନାରେ ବରଗଡ଼ ଜିଲ୍ଲାର ବରପାଲିର ଅତ୍ୟାଧୁନିକ ଷ୍ଟେସନ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ। 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ଅତ୍ୟାଧୁନିକ ଶୌଚାଳୟ, ଡିଜିଟାଲ ସୂଚନା ବୋର୍ଡ ଓ ଫୁଟ୍ ଓଭରବ୍ରିଜ୍ ସୁବିଧା ରହିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ପରିସରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଲାଙ୍ଗୀର ରେଳ ଷ୍ଟେସନରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳଙ୍କ ସମେତ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ନୂଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବାନି ସରକାରଙ୍କ ପକ୍ଷରୁ ଜଣାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ଅଧିକ ସୁଦୃଢ଼ କରିବା ଏବଂ ସେମାନଙ୍କ ଜୀବିକାରେ ସ୍ଥାୟୀ ଉନ୍ନତି ଆଣିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରଠାରେ ମିଶନ ଶକ୍ତି ବିଭାଗ ଓ ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଇକ୍ରିସାଟ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ମାନସୀ ନିମ୍ବାଲ ଯୋଗଦେଇ କହିଛନ୍ତି, ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନକୁ ସାମ୍ନା କରିବା ପାଇଁ ମହିଳା କୃଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପ୍ରଯୁକ୍ତି ଓ ବଜାର ସଂଯୋଗ ଅତ୍ୟନ୍ତ ଜରୁରୀ। ଏହି ପଦକ୍ଷେପ ଦ୍ୱାରା ମହିଳାମାନଙ୍କୁ ସ୍ୱାବଲମ୍ବ

0: କରିବା ସହିତ ଲକ୍ଷ୍ୟପତି ଦିଦି ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହା ଅଧୀନରେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କୃଷି ଆଧାରିତ ପ୍ରକଳ୍ପ ନିର୍ମାଣ କରାଯିବ, ଯାହା ଲକ୍ଷାଧିକ ଏସ୍ଏସ୍ଜି ସଦସ୍ୟଙ୍କୁ କୃଷି କ୍ଷେତ୍ରରେ ଅଧିକ ସକ୍ଷମ କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆସନ୍ତାକାଲି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାବର୍ତ୍ତନ ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61 ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି, ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେବେ ବୋଲି ଜଣାପଡ଼ିଛି। ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ଏବଂ ଏହି ପରିବର୍ତ୍ତନ ହିଁ ଆଗାମୀ ଭବିଷ୍ୟତରେ ନିର୍ଣ୍ଣାୟକ ମୋଡ଼ ନେଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁରଠାରେ ଆଜି ଏକ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ କହିଛନ୍ତି, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜ୍ୟରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ଅଧିକ ପ୍ରଭାବଶାଳୀ କରୁଛି। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସାମୁକାର ଉନ୍ମୋଚନ କରାଯାଇଥିଲା। ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ବିକାଶ ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ଖଡ଼ିଆଳ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଦାବରୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫାଠାରେ ଆଜି ତୃତୀୟ ତିଥିରେ ଶ୍ରୀଜଗନ୍ନାଥଙ୍କର ବାସୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ସହରର ବୁଟୁପାଲି, ନାରାୟଣନଗର, ସାହାଜପାଲ, ବାଉଁଶିଗଡ଼ା ଆଦି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ତିନି ଠାକୁରଙ୍କର ରଥଯାତ୍ରା ଚାଲିଛି। ସକାଳୁ ପରମ୍ପରା ଅନୁଯାୟୀ ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ 2:00 ପହଣ୍ଡି ଆରମ୍ଭ ହୋଇଥିଲା। ସନ୍ଧ୍ୟା 6:00 ରଥ ଟଣା ଆରମ୍ଭ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କର ବ୍ରହ୍ମ ତାଳଧ୍ୱଜ ରଥ ଡାହାଣ ପାର୍ଶ୍ୱକୁ ମୋଡ଼ ନେଇ ଅଟକି ରହିଛି। ସନ୍ଧ୍ୟା ସୁଦ୍ଧା ରଥ ଟାଣିବା ସମ୍ଭବପର ନ ହେବାରୁ ରଥଟଣାକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି। ନାବାର୍ଡ଼ର 45ତମ ସ୍ଥାପନା ଦିବସ ଆଜି ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ବ୍ୟାଙ୍କ, ବିଭିନ୍ନ ସହକାରୀ ବିଭାଗ, କୃଷକ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 15 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ, ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେ ନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7 ସମେତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ, ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଜଳ ସଂରକ୍ଷଣର ଏକ ନୂତନ ପଦକ୍ଷେପ, କ୍ୟାଚ୍ ଦ ରେନ୍ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦୈନନ୍ଦିନ ଜୀବନରେ ଆମେ ଗୋଟିଏ ଉକ୍ତି ସହିତ ଅତି ଭଲ ଭାବରେ ପରିଚିତ, ତାହା ହେଉଛି ଜଳ ହିଁ ଜୀବନ। କିନ୍ତୁ ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଏବଂ ଦ୍ରୁତ ଭୂତଳ ଜଳ ହ୍ରାସ ଯୋଗୁଁ ଭବିଷ୍ୟତରେ ବଡ଼ ଜଳ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଲାଣି। ଏହି ଆହ୍ୱାନର ସମାଧାନ ଲକ୍ଷ୍ୟ ନେଇ ସରକାର ଦେଶବ୍ୟାପୀ କ୍ୟାଚ୍ ଦ ରେନ୍ ଅଭିଯାନକୁ କାର୍ଯ୍ୟକାରୀ କରିଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା

ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳ ଯେଉଁଠି ପଡ଼ୁଛି ଏବଂ ଯେତେବେଳେ ପଡ଼ୁଛି ତାକୁ ସେଇଠି ସଂଗ୍ରହ କରନ୍ତୁ। ପ୍ରତିବର୍ଷ ବର୍ଷା ଜଳ ନଦୀ ନାଳ ଦେଇ ସମୁଦ୍ରକୁ ବହିଯାଏ। ଏହି ଅଭିଯାନ ଦ୍ୱାରା ବର୍ଷା ଜଳକୁ ସଂରକ୍ଷଣ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି। ମରୁଡ଼ି ପ୍ରବଣ ଏବଂ ଗ୍ରୀଷ୍ମ ଋତୁରେ ଜଳାଭାବ ଦେଖାଯାଉଥିବା ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ତଥା ଚାଷ କାର୍ଯ୍ୟ ପାଇଁ ନିରନ୍ତର ଜଳ ଉତ୍ସକୁ ପ୍ରସ୍ତୁତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଏପରିକି ଅତ୍ୟଧିକ ବର୍ଷା ଯୋଗୁଁ ସହରାଞ୍ଚଳରେ ଜମି ରହୁଥିବା ଜଳ ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତେବେ ବର୍ଷା ଜଳ ଅମଳ ପ୍ରକ୍ରିୟା ମାଧ୍ୟମରେ ଏଭଳି ପରିସ୍ଥିତିକୁ ବହୁ ପରିମାଣରେ ହ୍ରାସ କରାଯାଇପାରୁଛି। କେବଳ ସରକାରୀ ସ୍ତରରେ ନୁହେଁ ଜନଭାଗିଦାରୀ ମାଧ୍ୟମରେ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପୃଥିବୀ ଏକ ଅଦୃଶ୍ୟ ତଥା ଗୁରୁତର ସଙ୍କଟ ଦେଇ ଗତି କରୁଥିବା ଜଣାପଡ଼ୁଛି। ଏକ ଗବେଷଣାତ୍ମକ ରିପୋର୍ଟ ଅନୁଯାୟୀ ମାତ୍ରାଧିକ ଭୂତଳ ଜଳ ଉତ୍ତୋଳନ ପୃଥିବୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଜଳ ସଙ୍କଟ ସୃଷ୍ଟି ହେବା ସହ ପୃଥିବୀର ଭାରସାମ୍ୟ ବିଗିଡ଼ିବାରେ ଲାଗିଛି। ଅତିରିକ୍ତ ଭୂତଳ ଜଳ ବ୍ୟବହାର ଯୋଗୁଁ ଏହାର ସ୍ତର ହ୍ରାସ ପାଇବା ସହ ପୃଥିବୀର ମେରୁ ଅକ୍ଷ ବା ଘୂର୍ଣ୍ଣନ ଅକ୍ଷରେ ପରିବର୍ତ୍ତନ ଘଟୁଛି। ସିଧାସଳଖ ଭାବେ ଏହା ଯୋଗୁଁ ସମୁଦ୍ର ସ୍ତର ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ଗତ କିଛି ଦଶନ୍ଧି ମଧ୍ୟରେ କୃଷି ଶିଳ୍ପ ଏବଂ ଘରୋଇ ବ୍ୟବହାର ପାଇଁ ବିପୁଳ ପରିମାଣର ଭୂତଳ ଜଳ ବ୍ୟବହାର କରାଯାଉଛି। ଏହି ବ୍ୟବହୃତ ବା ଅବ୍ୟବହୃତ ଜଳ ନଦୀ ନାଳ ଦେଇ ସମୁଦ୍ରରେ ମିଶିବା ଯୋଗୁଁ ପୃଥିବୀର ଓଜନ ବଣ୍ଟନ ପ୍ରକ୍ରିୟାରେ ଅସନ୍ତୁଳନତା ସୃଷ୍ଟି ହେଉଛି, ଫଳରେ ନିଜ ଅକ୍ଷପଥରେ ପୃଥିବୀର ଘୂର୍ଣ୍ଣନ ଶୈଳୀ ପ୍ରଭାବିତ ହେଉଛି। ଅନ୍ୟ ପ୍ରକାରେ କହିଲେ ମାନବ ସମାଜ ପାଇଁ ଏହା ଏକ ବଡ଼ ଚେତାବନୀ। ଏବେଠୁ ସଚେତନ ହେବାକୁ ପଡ଼ିବ। ଭୂତଳ ଜଳସ୍ତରରେ ସୁଧାର ଆଣିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହାର ସମାଧାନ ଦିଗରେ ଆମକୁ କେତୋଟି ପଦକ୍ଷେପ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେଗୁଡ଼ିକ ହେଲା ବର୍ଷା ଜଳ ଅମଳ, ଆର୍ଦ୍ରଭୂମି ଓ ପୋଖରୀର ସଂରକ୍ଷଣ, କୃଷି କ୍ଷେତ୍ରରେ ସଂସ୍କାର, ବ୍ୟାପକ ବନୀକରଣ ଏବଂ ସଚେତନତା ବୃଦ୍ଧି। ଆମେ ସମସ୍ତେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନେଇ ପଦକ୍ଷେପ ଗ୍ରହଣ କରିବା ଉଚିତ। ବର୍ଷା ପାଣିକୁ ସିଧାସଳଖ ନାଳରେ ବୋହିଯିବାକୁ ନ ଦେଇ ମାଟି ଭିତରକୁ ରିଚାର୍ଜ ୱେଲ୍ ମାଧ୍ୟମରେ ଛଡ଼ା କଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବ। ସେହିଭଳି ପ୍ରାକୃତିକ ଜଳାଶୟ, ନଦୀ, ପୋଖରୀ ଏବଂ ଆର୍ଦ୍ରଭୂମିଗୁଡ଼ିକ ଜଳକୁ ଧରି ରଖି ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହୋଇଥାନ୍ତି। ତେଣୁ ପୋତି ହୋଇ ପଡ଼ୁଥିବା ଏଭଳି ପ୍ରାକୃତିକ ଜଳ ସଂରକ୍ଷଣର ମାଧ୍ୟମକୁ ପୁନରୁଦ୍ଧାର କରିବା ଜରୁରୀ। କୃଷି କ୍ଷେତ୍ରରେ ବୁନ୍ଦା ଜଳ ସେଚନ ପ୍ରକ୍ରିୟା ଏକ ଉଲ୍ଲେଖନୀୟ ମାଧ୍ୟମ। ଏହାଦ୍ୱାରା ଅତି କମ୍ ଜଳରେ ଚାଷ କାର୍ଯ୍ୟ ସମ୍ଭବ ହୋଇପାରିବ। ବର୍ଷା ଜଳକୁ ସଂରକ୍ଷଣ କରି ରଖିବାରେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଙ୍ଗଲ ସୃଷ୍ଟି ଓ ଚାରାରୋପଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅମୃତ ଯୋଜନା ଅଧୀନରେ 121,000 ଏକର ଜଳ ଉତ୍ସ ଏବଂ 12,750 ଏକର ସବୁଜ ଅଞ୍ଚଳକୁ ପୁନରୁଦ୍ଧାର କରିବାର ପ୍ରୟାସ ହୋଇଛି। ଏଥିରେ 900ରୁ ଅଧିକ ସ୍ଥାନୀୟ ସଂସ୍ଥାକୁ ସାମିଲ କରାଯାଇଛି। ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକର ଅଂଶଗ୍ରହଣ ମାଧ୍ୟମରେ ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ କରାଯାଇପାରୁଛି। ଜଳଶକ୍ତି ଅଭିଯାନ ଜନଭାଗିଦାରୀ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅଧୀନରେ 79 ନଗର ନିଗମ ମାଧ୍ୟମରେ 199,278 ଜଳ ରିଚାର୍ଜ ଗଠନ କରାଯାଇଛି। ସହରାଞ୍ଚଳଗୁଡ଼ିକରେ ଭୂତଳ ଜଳ ରିଚାର୍ଜ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଜଳ ଅପଚୟକୁ ରୋକିବା ଏବଂ ଜଳ ସଂରକ୍ଷଣରେ ପ୍ରତ୍ୟେକ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଳ ହିଁ ଜୀବନ ଉକ୍ତିକୁ କେବଳ ସ୍ଲୋଗାନରେ ସୀମିତ ନ ରଖି ଆମର କାର୍ଯ୍ୟଧାରାରେ ପ୍ରତିଫଳିତ କରିବାକୁ ଆସନ୍ତୁ ସଂକଳ୍ପବଦ୍ଧ ହେବା।

ଆଜିର ପ୍ରସଙ୍ଗରେ ଶୁଣିଲେ ଜଳ ସଂରକ୍ଷଣର ଏକ ନୂତନ ପଦକ୍ଷେପ କ୍ୟାଚ୍ ଦ ରେନ୍ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଅଭିମନ୍ୟୁ କଥାଚିତ୍ରରୁ। କଣ୍ଠଦାନ କରିଥିଲେ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରିଆ। ଏବେ ଶୁଣନ୍ତୁ ଏହି ଯୁଗର କୃଷ୍ଣ ସୁଦାମା କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ସୁଭାଶିଷ ଏବଂ ଟି ସୌରୀ। ଗୀତ ରଚନା କରିଛନ୍ତି ଗୀତିକାର ସ୍ୱରୂପ ନାୟକ।

0: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 7 ସମେତ ଦେଶର 75 ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ ଏବଂ ଜାପାନ ଓପନ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପିଭି ସିନ୍ଧୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚଣ୍ଡିଗଡ଼ରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରାୟ 4,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଅପରାହ୍ନରେ ଚଣ୍ଡିଗଡ଼ର ପଞ୍ଜାବ ଇଞ୍ଜିନିୟରିଂ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 505 କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଏବଂ 440 କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ପିଜିଆଇ ଚଣ୍ଡିଗଡ଼ଠାରେ ପିଏମ୍ ଅଭିମ୍ ଯୋଜନା ଅଧୀନରେ 269 ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର ବ୍ଲକର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜିରକପୁର କୁରାଲି ଗ୍ରୀନ୍ଫିଲ୍ଡ ହାଇୱେକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଜିରକପୁର ବାଇପାସ୍ ଏବଂ ଚଣ୍ଡିଗଡ଼ ବିମାନ ବନ୍ଦର ଏରୋସିଟି ଗ୍ରୀନ୍ଫିଲ୍ଡ ହାଇୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଣ୍ଡିଗଡ଼ର ବିକାଶ ଦ୍ୱାରା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଏହାର ଲାଭ କେବଳ ଚଣ୍ଡିଗଡ଼ରେ ସୀମିତ ନ ରହି ପଞ୍ଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶର ଲୋକଙ୍କ ପାଖରେ ମଧ୍ୟ ପହଞ୍ଚୁଛି। ପିଜିଆଇ ଚଣ୍ଡିଗଡ଼ରେ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ର, ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଏବଂ କ୍ରିଟିକାଲ କେୟାର ବ୍ଲକର ସମ୍ପ୍ରସାରଣ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଚିକିତ୍ସା ସୁବିଧାରେ ଉନ୍ନତି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରାଧିକ ନ୍ୟାୟ ବ୍ୟବସ୍ଥାର ସଂସ୍କାର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଉପନିବେଶବାଦ ସମୟର ଦଣ୍ଡବିଧି ଆଇନ ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ କରିଛି, ଯାହାର କାର୍ଯ୍ୟାନ୍ୱୟନ ଚଣ୍ଡିଗଡ଼ରୁ ହିଁ ଆରମ୍ଭ ହୋଇଛି। ସହରର ଆଧୁନିକୀକରଣ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଚଣ୍ଡିଗଡ଼କୁ ଏକ ହାଇଟେକ୍ ସହରରେ ପରିଣତ କରିଛି, ଯେଉଁଥିରେ 2,500 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଚଣ୍ଡିଗଡ଼କୁ ଯୋଜନାବଦ୍ଧ ସହରୀ ବିକାଶର ଏକ ମାନଦଣ୍ଡ ଭାବେ ବର୍ଣ୍ଣନା କରିବା ସହ ଏହି ସହର ସବୁବେଳେ ସରକାରଙ୍କ ପାଇଁ ପ୍ରାଥମିକତା ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଜଳନ୍ଧରଠାରେ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ଏବଂ ଅଞ୍ଚଳର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର 7 ରେଳ ଷ୍ଟେସନ ସମେତ ମୋଟ 75 ପୁନଃ ବିକଶିତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କୁ ପ୍ରଗତିର ନୂତନ ସୁଯୋଗ ପ୍ରଦାନ କରିବାକୁ ତାଙ୍କ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଜଳନ୍ଧରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
1: ସାଥିଓ ବିକାଶ କାର୍ଯ୍ୟକୁ ଗତି ଦେତେ ହୁଏ ଅବ ୟହାଁ ଜଳନ୍ଧର ସେ କଇ ନଇ ସେ ରେଲ ସେବାଏ ଶୁରୁ କି ଗଇ ହୈ। ଆଜ ଅମୃତସର ସେ କାଶୀ କେ ବିଚ ରେଲ ସେବା ବି ଶୁରୁ ହୁଇ ହୈ। ଇସେ ଗୁରୁ ରବିଦାସ ଜୀ କେ ଭକ୍ତୋ କେ ଲିଏ ପଞ୍ଜାବ ସେ କାଶୀ ଜାନା ଔର ଅଧିକ।

0: ଫାଇନାଲ ମ୍ୟାଚ୍ରୁ ଓହରି ଯିବା ପରେ ସିନ୍ଧୁ ୱାକଓଭର ପାଇବା ସହ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱର 10 ନମ୍ବର ଖେଳାଳି ସିନ୍ଧୁ ଆସନ୍ତାକାଲି ଟୋକିଓର ମେଟ୍ରୋପଲିଟାନ୍ ଜିମ୍ନାସିୟମ୍ଠାରେ ବିଶ୍ୱର 4 ନମ୍ବର ମାନ୍ୟତାପ୍ରାପ୍ତ ଚୀନ୍ର ଚେନ୍ ୟୁ ଫେଇଙ୍କୁ ସେମିଫାଇନାଲରେ ଭେଟିବେ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ପାଇଁ ଭାରତ ଆଜି ତା'ର 20 ଜଣିଆ ଦଳ ଘୋଷଣା କରିଛି। ଆସନ୍ତା ଅଗଷ୍ଟ 15ରୁ 30 ତାରିଖ ପର୍ଯ୍ୟନ୍ତ ବେଲ୍ଜିୟମ୍ ଏବଂ ନେଦରଲ୍ୟାଣ୍ଡସ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମିଡ୍ଫିଲ୍ଡର ସଲିମା ଟେଟେ ଭାରତୀୟ ଦଳର ନେତୃତ୍ୱ ନେବେ। ଗୋଲ୍କିପର ସବିତା ଏବଂ ବିଚୁଦେବୀ ହାରିପାମ୍ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ରକ୍ଷଣ ଭାଗରେ ଇଶିକା ଚୌଧୁରୀ, ସୁଶୀଳା ଚାନୁ ପୁଖରାମ୍ବମ୍, ଲାଇଥନ୍ ଲୁଆଙ୍ଗି, ଜ୍ୟୋତି ଏବଂ ଶିଳ୍ପୀ ଡାବାସ୍ ସାମିଲ ଅଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 7ଟି ସମେତ ଦେଶର 75ଟି ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ୍ର ଆକ୍ରମଣ ଏବଂ ଜାପାନ ଓପନ୍ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପିଭି ସିନ୍ଧୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ସରିତା ସାହୁ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷର ଉନ୍ନୟନମୂଳକ ସଫଳତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ସଚେତକ କହିଥିଲେ ଯେ ରାଜ୍ୟ ସରକାର ସାଧାରଣ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭିତ୍ତିଭୂମି ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ସେ ବିକଶିତ ଭାରତ 2047 ଏବଂ ବିକଶିତ ଓଡ଼ିଶା ଭିଜନ 2036କୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଏବଂ ଦୀର୍ଘମିଆଦୀ ବିକାଶ ଯୋଜନା ସମ୍ପର୍କରେ ମତ ରଖିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ତଥା ଏକ ପେଡ୍ ମା କେ ନାମ ଅଭିଯାନ ଛଞ୍ଚାଣ ଡୁଙ୍ଗୁରିଠାରେ ପାଳିତ ହୋଇଯାଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ବନ ମହୋତ୍ସବରେ ଅତିଥି ଭାବେ ପରିବେଶବିତ୍ ଗୋରେଖନାଥ ସାହୁ ଯୋଗଦେଇ ଜଙ୍ଗଲ ଓ ପରିବେଶର ସୁରକ୍ଷା ସହ ଅଧିକରୁ ଅଧିକ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ନୂତନ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ସହ ବୃକ୍ଷରୋପଣ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲମତୁଲ ଓ ବହୁବସା ବନ ସୁରକ୍ଷା ସମିତିକୁ ମାନପତ୍ର ସହ 50,000 ଟଙ୍କାର ଅର୍ଥରାଶି ଦେଇ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ତେବେ ଆଗାମୀ ପିଢ଼ି ପାଇଁ ସବୁଜ ବଳ ସୃଷ୍ଟି ସକାଶେ ବୃକ୍ଷରୋପଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶି ଆହ୍ୱାନ ଦେଇଛନ୍ତି।
3: ଆମର ଟାର୍ଗେଟ ଅଛି 4,000 ଗଛ ଲଗେଇବାର। ସମସ୍ତଙ୍କୁ ଏଇ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଆଉ ଆମର ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟରେ ଏଇ ବର୍ଷ ଆମର ପାଖାପାଖି ଆମେ 3 ଲକ୍ଷ ଗଛ ଲଗେଇବାର ଆମର ପ୍ଲାନ୍ ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ 50% ଅଲରେଡି ଗଛ ଲଗା ସରିଲାଣି। ଏଥିମଧ୍ୟ ଆମର ବୃକ୍ଷରୋପଣ ବର୍ତ୍ତମାନ ଫୁଲ୍ ଫ୍ଲେଜେଡ଼୍ରେ ଚାଲିଛି। ଆଉ ଆମେ ପ୍ଲାନ୍ କରିଛୁ ଏଇ ମାସର 20 ତାରିଖ ସୁଦ୍ଧା ଆମର ବୃକ୍ଷରୋପଣ ଆମେ କମ୍ପ୍ଲିଟ୍ କରିଦେବୁ। ଏ ବର୍ଷ ଆମେ ଏକ ପେଡ଼ ମା କେ ନାମ 3.0 କାର୍ଯ୍ୟକ୍ରମ ଆରମ୍ଭ ହେଇଛି ଏବଂ ସେହି ଅନ୍ତର୍ଗତ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ନିଜ ମା ପାଇଁ ସମସ୍ତେ ଗୋଟେ ଗୋଟେ ଗଛ ଲଗାନ୍ତୁ ଏବଂ ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରନ୍ତୁ।
2: କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ନୂପୁରସିଂହା ଗ୍ରାମର ଭାରତ ଭୂଷଣ ଦାସ ଜଣେ ନିଷ୍ଠାବାନ ସମାଜସେବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗତ 10 ବର୍ଷ ଧରି ଗ୍ରାମାଞ୍ଚଳରେ ସେ ନିରନ୍ତର ଭାବେ ନିଶା ନିବାରଣ ଓ ଜନସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ କାର୍ଯ୍ୟ କରି ଆସୁଛନ୍ତି। ଭାରତ ଭୂଷଣ ଦାସଙ୍କ ବିଶ୍ୱାସ

0: ଯଦି ଗ୍ରାମଠାରୁ ଆରମ୍ଭ କରି ବୃହତ୍ତର ସମାଜ ମଦ ଗଞ୍ଜେଇ ଏବଂ ଅନ୍ୟାନ୍ୟ ମାରାତ୍ମକ ନିଶାଦ୍ରବ୍ୟଠାରୁ ଦୂରେଇ ରହିବ ତେବେ ଏକ ସୁସ୍ଥ ସଚେତନ ଓ ବିକଶିତ ସମାଜ ଗଠନ ସମ୍ଭବ ହେବ।
1: 10 ବର୍ଷ ହେଲାନ ଏ ମଦ କେନ୍ତା କି ଆମର ଗାଁରେ ବନ୍ଦ ହେବା ତାର ଯୋଜନାରେ ଥିଲି। ଏଇଟା ଗୋଟେ ଭଗବାନ ଆମର ଗାଁକେ ସୁବର୍ଣ୍ଣ ସୁଯୋଗ ଦେଲେ। ପ୍ରତ୍ୟେକ SHG ମହିଳାମାନେ ପୁରା ରେଡି ହେଇଛନ୍। ସେମାନେ ଆସିକିରି ପ୍ରଶାସନକେ କହିଲେ, ପ୍ରଶାସନ ଶୁଣିଲେ ବି ଇମିଡିଏଟ୍ କାର୍ଯ୍ୟକାରୀ ପ୍ରଶାସନ କଲେ। ସେଇଦିନ ସନ୍ଧ୍ୟାରେ ହିଁ ଦୁଇ ଜଣଙ୍କୁ ଆରେଷ୍ଟ କରିକି ଫରୱାର୍ଡ କରିଛନ୍। ଷ୍ଟିଲ୍ ଟୁଡେ ବେଲ୍ ନିଏ ହୁଏ। ଆମର ଗାଁର ଫିମେଲ୍ ମାନେ ବି ଅନେକ ଟାଇମ୍ ବସୁଛନ୍। ପ୍ରତି 15 ଦିନରେ ଗୋଟେ ଗୋଟେ ମିଟିଂ ଅଛେ। ମୋର ଗାଁ ବର୍ତ୍ତମାନ ମଦ ମୁକ୍ତ ହେଇଯାଇଛେ। ଏଇଟାର ପରେ ଯଦି ମୋର ଗାଁରେ ସକ୍ସେସ୍ ହଉଛେ, ତାପରେ ମୋର ଧ୍ୟାନ ରହିବା ଆମର ପାଖର ଗାଁ ମାନଙ୍କେ।
0: ସୁସ୍ଥ ପାର୍ଥକ୍ୟ ନିମନ୍ତେ ଯୋଗ ବାର୍ତ୍ତାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନହଲ୍ଠାରେ ଆୟୋଜିତ ଯୋଗ ଦିବସରେ ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଓ ଅଞ୍ଜଳିନା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏକ ସୁସ୍ଥ ସମାଜ ପାଇଁ ଯୋଗ ଜରୁରୀ ବୋଲି ସନ୍ଦେଶ ଦେଇଥିବା ବେଳେ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲା ସଦର ମହକୁମା ସହିତ ଜିଲ୍ଲାର ବୀର ମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଓ ତରଭା ପ୍ରଭୃତି ଅଞ୍ଚଳର ଶତାଧିକ ସ୍ଥାନରେ ହୋଇଥିବା ଯୋଗ ଶିବିରରେ ସମାଜର ସବୁ ବର୍ଗର ଲୋକେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
2: ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ ଏବଂ ଉପସ୍ଥାପନ କରିଛନ୍ତି ସ୍ୱୟଂ ସୁଧା ଦାସ ଏବଂ ପ୍ରକାଶ କୁମାର ରଥ। ଶୁଣନ୍ତୁ କୃଷି ହାଲଚାଲ।

0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଓହୋ, ପ୍ରଭୁଙ୍କର ଯୋଉ ଦର୍ଶନ ନା, ଦେଖିଦେଲେ ମନ ପୁରି ଯାଉଛି। ପ୍ରଭୁ ଏନେ ବଡଦାଣ୍ଡରେ ଠାକୁରଙ୍କୁ ଦର୍ଶନ କରି ମନ ଆନନ୍ଦ ହେଇଗଲା, ଆଉ ଆମର ଜଗତବାସୀ ମଧ୍ୟ ଆନନ୍ଦିତ ହେଇଗଲେ। ପ୍ରଭୁ ଆମର ଏବେ ବଡଦାଣ୍ଡରେ। କଣ ଜଗନ୍ନାଥ, ତମେ କାଲି ଠାକୁରଙ୍କୁ ଦେଖିଛ ନା ଦେଖିନ ଯେ?
1: ବାସ୍ତବରେ ସେ ଚକା ଆଖିରେ ଯେତେବେଳେ ଆଖି ମିଶିଯାଏ, ମନ ଭିତରେ ଯେତେ ଦୁଃଖ କଷ୍ଟ ଅଛି ସବୁ ଦୂର ହେଇଯାଏ। ଆଉ ସେ କାଳିଆ ଠାକୁର ଜଗତର ମଙ୍ଗଳ କରନ୍ତୁ, ଏତିକି ମୁଁ କାମନା କରୁଛି।
0: ସମସ୍ତେ ଅପେକ୍ଷା କରିଥାନ୍ତି ସେଇ ଦିନକୁ, ଆମର ଭକ୍ତର ଠାକୁର, ଭାବର ଠାକୁର କେତେବେଳେ ବଡ ଦାଣ୍ଡକୁ ଓହ୍ଲେଇ ଆସିବେ। ଆଉ ତାଙ୍କର ସେ ଚକା ନୟନକୁ ଦେଖିଦେଲେ ନା, ସତରେ ଜଗନ୍ନାଥ ମନ ପ୍ରାଣ ସବୁକିଛି ମାନେ ତାଙ୍କରି ଚରଣ ତଳେ। ଆଖିରେ ଯେତେବେଳେ ଆଖି ମିଶିଯାଏ ନା ପ୍ରଭୁଙ୍କ ପାଖରେ,

0: ମନ ପ୍ରାଣ ସବୁକିଛି ମାନେ ତାଙ୍କରି ଚରଣ ତଳେ। ଆଖିରେ ଯେତେବେଳେ ଆଖି ମିଶିଯାଏ ନା ପ୍ରଭୁଙ୍କ ପାଖରେ, ସେତେବେଳେ ମଣିଷ ଭୁଲିଯାଏ ଯେ ମୁଁ କୋଉଠି ରହିଛି। ସବୁବେଳେ ଚାହେଁ ଯେ ମୁଁ କେମିତି ପ୍ରଭୁଙ୍କର ନାମ ଜପିବି, ପ୍ରଭୁଙ୍କର ଗୁଣଗାନ କରିବି, ଆଉ ତା ଦ୍ୱାରା କି ମୋର ମନ କର୍ଣ୍ଣ ମୋର ଜୀବନ ମଧ୍ୟ ପବିତ୍ର ହେଇଯିବ। ଏ ମାଟି ପବିତ୍ର ପ୍ରଭୁଙ୍କ ଲାଗି, ଏ ଜଗତ ପବିତ୍ର, ଏ ମନ ପବିତ୍ର, ସବୁ ପବିତ୍ରମୟ।
1: ସତ କଥା କହିଛ ସୁଧା, ଯୋଉ ଶ୍ରୀକ୍ଷେତ୍ର ମାଟି ଆଉ ଶ୍ରୀକ୍ଷେତ୍ର ବାସୀ ନିଶ୍ଚିତ ଭାବରେ ଧନ୍ୟ ଯେ ଏଇ ମାଟିରେ ଯୋଉ ଜଗତର ଠାକୁର କଳା ସାଆନ୍ତ ସେ ଶ୍ରୀମନ୍ଦିରରେ ଭାଇ ଭଉଣୀଙ୍କ ସହିତ ବିରାଜମାନ କରି ଜଗତ ଜନଙ୍କୁ ମୋହୁଛନ୍ତି ଆଉ ସମସ୍ତଙ୍କର ଦୁଃଖକୁ ଦୂର କରୁଛନ୍ତି।
0: କାରଣ ଏଇଠି ଗୋଟିଏ କଥା ମୋର ମନେ ପଡୁଛି ଜଗନ୍ନା, ମୁଁ କିଛି ଦିନ ତଳେ ଗୋଟିଏ ବାହାର ଜାଗାକୁ ଯାଇଥିଲି। ଜାଗାର ଲୋକମାନେ ଯେତେବେଳେ ଜାଣିଲେ ଯେ ମୁଁ ପୁରୀ ଶ୍ରୀକ୍ଷେତ୍ରରୁ ଆସିଛି ବୋଲି, ସେମାନେ ମତେ ଦେଖିକି ଏତେ ଆନନ୍ଦିତ ହେଇଗଲେ, ଆପଣ ପ୍ରଭୁଙ୍କ ପାଖରୁ ଆସିଛନ୍ତି, ତା ମାନେ ଆପଣଙ୍କ ପ୍ରଭୁଙ୍କ ପାଖର ଲୋକ। ମୁଁ ତ ସେ କଥା କେବେ ବି ନିଜକୁ କହିପାରିବିନି ଯେ ମୁଁ ପ୍ରଭୁଙ୍କ ପାଖର ଲୋକ ବୋଲି, କାରଣ ପ୍ରଭୁଙ୍କ ଜାଗାରେ ଆସିଛି ଏତିକି ମୋ ପାଇଁ ବହୁତ ବଡ଼ କଥା। କାରଣ ଯିଏ ପ୍ରଭୁଙ୍କ ଜାଗାରେ ଆସିଛି ସିଏ ତ ନିଜକୁ ନିଜେ ବହୁତ ଧନ୍ୟ ମନେ କରୁଛି, ଯିଏ ବି ପ୍ରଭୁଙ୍କର ଦର୍ଶନ କରୁଛି ସିଏ ମତେ ବହୁତ ବଡ ଭାଗ୍ୟବାନ। ପ୍ରଭୁଙ୍କର ଟିକିଏ ସାନ୍ନିଧ୍ୟ ପାଇବା ପାଇଁ ମୁନି ଋଷି ମାନେ ଶହ ଶହ ବର୍ଷ ଧରି ତପସ୍ୟା କରୁଥିଲେ।
1: ହଁ ସତ କଥା କହିଛ, ସେତିକି କରୁଣା ନଥିଲେ ଆମେ ପ୍ରଭୁଙ୍କର ସାନ୍ନିଧ୍ୟ ପାଇପାରିବା ନାହିଁ। ସମସ୍ତେ ଆମେ ମହାପ୍ରଭୁଙ୍କୁ ପ୍ରଣାମ କରିବା, ନିଜ ଦୁଃଖ ଜଣେଇବା, ଆଉ ସେ ମହାପ୍ରଭୁ ସମସ୍ତଙ୍କର କଲ୍ୟାଣ କରନ୍ତୁ।
0: ଭଜନ ଟିକେ ଶୁଣିବା, ତାପରେ ଆମ କାର୍ଯ୍ୟକ୍ରମକୁ ଆଗେଇ ନବା।
1: ହଉ ତାହେଲେ ଶୁଣିବା।

0: ବୁଝିଲ ସୁଧା?
1: ହଁ,
0: ଯାହା ହଉ ଭକ୍ତି ଗୀତଟି ପୁରା ମନକୁ ଛୁଇଁଲା, ଆଉ ନିଶ୍ଚିତ ଭାବରେ ଯୋଉମାନେ ଜଗନ୍ନାଥ ପ୍ରେମୀ ଅଛନ୍ତି ସମସ୍ତଙ୍କୁ ମହାପ୍ରଭୁଙ୍କର କରୁଣା ବରଷୁଥାଉ। ଆମର ଗୀତିକାର ଆଉ କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ।
1: ହଁ, ନିଶ୍ଚିତ ଭାବରେ ଯିବା, କିନ୍ତୁ ତାହା ପୂର୍ବରୁ ନବା ଗୋଟିଏ ସରକାରଙ୍କର ବିଜ୍ଞାପନ।
0: ହଉ,
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ

0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
1: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
0: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ। 18 ରୁ 40 ବର୍ଷ ବୟସର କୃଷକ
1: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
0: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
1: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
0: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।
2: ହଉ, ବିଜ୍ଞାପନ ତ ନେଲେ, ତମେ ଯେମିତି କିଛି ସମୟ ପୂର୍ବରୁ କହିଲ ଯେ ଆମେ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା, ତେଣୁ ଆମର ପରବର୍ତ୍ତୀ କଣ ରହିଛି ନା ଆଲୋଚନା। ହେଇଠି ଆମେ ତ ସବୁବେଳେ ଚାହୁଁଛେ ଯେ ଆମ ଚାଷଟି କେମିତି ଭଲ ହଉ, କେମିତି ଭଲ ହବ, ମାଟି ଯଦି ଆମର ଠିକ ଥିବ
3: ନିଶ୍ଚୟ,
2: ତେଣୁ ସବୁବେଳେ ଆମେ ଚେଷ୍ଟା କରିବା ମାଟି ପରୀକ୍ଷା କରିବା।
3: ସବୁ ଚାଷୀ ଭାଇ ଭଉଣୀ ମାନେ ମାଟି ପରୀକ୍ଷା କରି ନିଅନ୍ତୁ, ମାଟିରେ କଣ କମ ଅଛି ସେଇ ଅନୁସାରେ ଖତ ସାର ପ୍ରୟୋଗ କରି ସୁନ୍ଦର ଭାବରେ ଫସଲ କରିବା ଦରକାର।
2: ଏଇଠି ଜଗନ୍ନାଥ ତମେ ଟିକେ ରହିଯା, ଆଜି ଆମର ଆଲୋଚନା ଏଇ ଉପରେ ଅଛି ପରା।
3: ଆଚ୍ଛା, ଭଲ କଥା।
2: ଆମର ଯେ ଆଲୋଚନା ରହିଛି ଯେ କୃଷି ପାଇଁ ମୃତ୍ତିକା ସ୍ୱାସ୍ଥ୍ୟର ଉପଯୁକ୍ତ ସଂରକ୍ଷଣ ଓ ପରିଚାଳନା।
3: ବାଃ, ଭଲ ହେଲା ଆଲୋଚନାଟି ଶୁଣିବା ତାହେଲେ।
2: ଆଉ ଆମ ସହିତ ଅଛନ୍ତି ପ୍ରଫେସର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର, ମୃତ୍ତିକା ବିଜ୍ଞାନ ବିଭାଗ, କୃଷି ମହାବିଦ୍ୟାଳୟ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର। ସାର୍ ନମସ୍କାର।
4: ନମସ୍କାର,
2: ଆପଣଙ୍କୁ ଆମ କୋଠଘରେ ଅନେକ ଅନେକ ସ୍ୱାଗତ। ତେବେ ସାର୍, ଆପଣ ପ୍ରଥମେ ଆମକୁ ସୂଚନା ଦିଅନ୍ତୁ ବା ବୁଝେଇ କୁହନ୍ତୁ ଯେ କୃଷି କାର୍ଯ୍ୟ ନିମନ୍ତେ ମାଟିର ସ୍ୱାସ୍ଥ୍ୟ ପରୀକ୍ଷା, ତାର ସଂରକ୍ଷଣ ଓ ପରିଚାଳନା ଆମେମାନେ ତଥା ଆମ ଚାଷୀ ଭାଇ ଭଉଣୀମାନେ କିଭଳି କରିବା ଆବଶ୍ୟକ?
4: ସାରା ବିଶ୍ୱରେ ପ୍ରକୃତିର ବିଭିନ୍ନ ଉପାଦାନ ଗୁଡିକୁ ସଂରକ୍ଷଣ କରାଯିବାର ଆବଶ୍ୟକତା ଉପରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ପାଇଁ ଗୋଟିଏ ସ୍ୱାସ୍ଥ୍ୟକର ବାତାବରଣ ମଧ୍ୟରେ ହିଁ ଗୋଟିଏ ସ୍ୱାସ୍ଥ୍ୟବାନ ଓ ସୁନ୍ଦର ମାନବ ସମାଜର କଳ୍ପନା କରାଯାଇପାରିବ। ପୃଥିବୀର 140 ଗୋଟି ଦେଶର ନିରନ୍ତର ସୁସ୍ଥ ଅଭିବୃଦ୍ଧି ପାଇଁ, ସମଗ୍ର ପୃଥିବୀର ଜୈବ ବିବିଧତା ବା ବାୟୋଡାଇଭର୍ସିଟିର ସଂରକ୍ଷଣ ପାଇଁ ମିଳିତ ଜାତିସଂଘର ବିକାଶ ଯୋଜନା ଅର୍ଥାତ୍ UNDP ଏ ଦିଗରେ ନିରନ୍ତର ଭାବରେ କାର୍ଯ୍ୟ କରି ଚାଲିଛି। ଏହା କରିବା ପାଇଁ ପ୍ରତ୍ୟେକ ଜନସାଧାରଣଙ୍କୁ କେତେ ଗୁଡ଼ିଏ ଛୋଟ ଛୋଟ ପଦକ୍ଷେପ ନେବା ପାଇଁ ମିଳିତ ଜାତିସଂଘ ନିବେଦନ କରିଛି। ଏହି ପଦକ୍ଷେପ ଗୁଡ଼ିକ ହେଲା, ବ୍ୟକ୍ତିଗତ ବ୍ୟବହାରରେ ଆସୁଥିବା ପ୍ରତ୍ୟେକ ଜିନିଷର ପର୍ଯ୍ୟାବରଣ ପାଦଚିହ୍ନ ବା ଇକୋଲୋଜିକାଲ ଫୁଟପ୍ରିଣ୍ଟକୁ ଯଥାସମ୍ଭବ କମାଇବା ପାଇଁ ଚେଷ୍ଟା କରିବା, ଜଳ, ବିଜୁଳି ଶକ୍ତି ଏବଂ ପ୍ରାକୃତିକ ସମ୍ବଳ ବ୍ୟବହାରରେ ମିତବ୍ୟୟୀ ହେବା, ପ୍ରତ୍ୟେକ ଜିନିଷର ପୁନର୍ବ୍ୟବହାର ବା ରିସାଇକ୍ଲିଂ କରିବା, କମ୍ପୋଷ୍ଟ ଖତ ପ୍ରସ୍ତୁତ କରିବା, ବାତାବରଣକୁ ସୁହାଇଲା ଭଳି ଦ୍ରବ୍ୟ ବା ଇକୋ ଫ୍ରେଣ୍ଡଲି ପ୍ରଡକ୍ଟ ବ୍ୟବହାର କରିବା ଇତ୍ୟାଦି ଏହାର ଅଂଶବିଶେଷ। ବ୍ୟବହାର ହେଉନଥିବା ସମୟରେ ଘରର ବିଜୁଳି ବତୀ ଏବଂ ଅନ୍ୟାନ୍ୟ ବିଦ୍ୟୁତ ଉପକରଣର ସୁଇଚ୍ ବନ୍ଦ କରିଦେବା, ଅତ୍ୟଧିକ ଆବଶ୍ୟକତା ନଥିଲେ ନିଜ କାର୍ ବଦଳରେ ସାଧାରଣ ପରିବହନ ବ୍ୟବସ୍ଥା ଯଥା ବସ୍ ଇତ୍ୟାଦିରେ ଯାତାୟତ କରିବା, ଘର ଆଖପାଖକୁ ଯିବା ସମୟରେ ଚାଲି ଚାଲି ଯିବା, ଏସବୁ ପଦକ୍ଷେପ ଅତି ସାମାନ୍ୟ ଜଣାପଡୁଥିଲେ ମଧ୍ୟ ପ୍ରକୃତି ସଂରକ୍ଷଣ କ୍ଷେତ୍ରରେ ଏହାର ପ୍ରଭାବ ସୁଦୂର ପ୍ରସାରୀ। ପ୍ରକୃତି ଏବଂ ବନ ସଂରକ୍ଷଣରେ ଲାଗିଥିବା ଅନୁଷ୍ଠାନ ଗୁଡିକୁ ସାହାଯ୍ୟ କରିବା ଏବଂ ମୁକ୍ତ ହସ୍ତରେ ଦାନ କରିବା ଏ ଦିଗରେ ଆଉ ଏକ ବଡ ପଦକ୍ଷେପ।
2: ତେବେ ଆଜି ଯୋଉ ଆମର ଆଲୋଚନାଟି ରହିଛି ଯେ କୃଷି କାର୍ଯ୍ୟ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟର ସଂରକ୍ଷଣ ସମ୍ପର୍କରେ, ଏହି ସମ୍ପର୍କରେ ଆପଣ ଆମ ଚାଷୀ ଭାଇ ମାନଙ୍କୁ ଟିକେ ବୁଝେଇ କହିଦିଅନ୍ତୁ।
4: ଦେଖନ୍ତୁ, ପଞ୍ଚ ମହାଭୂତରେ ଆମର ଶରୀର ଗଠିତ ହୋଇଛି ଏବଂ ଏହି ପଞ୍ଚ ମହାଭୂତ ଗୁଡିକ ପ୍ରକୃତିର ଗୋଟିଏ ଲେଖା ଉପାଦାନ। ଏଗୁଡିକ ହେଲେ ମୃତ୍ତିକା, ଜଳ, ବାୟୁ, ଅଗ୍ନି ଓ ଆକାଶ। ମୃତ୍ୟୁ ପରେ ପ୍ରତ୍ୟେକ ଜୀବର ଶରୀର ଏହି ପଞ୍ଚମହାଭୂତରେ ବିଳୀନ ହୋଇଯାଏ। ଏଥିଭିତରୁ ମୃତ୍ତିକା ଏବଂ ଜଳ ପ୍ରଧାନ ଏବଂ ଏହି ଦୁଇଟି ଉପାଦାନ ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଏ ଭିତରୁ ଗୋଟିଏର ସ୍ୱାସ୍ଥ୍ୟର ସଂରକ୍ଷଣ ବିନା ଅନ୍ୟଟିର ସଂରକ୍ଷଣ ଏବଂ ପରିଚାଳନା ବିଷୟରେ ଚିନ୍ତା ମଧ୍ୟ କରାଯାଇ ପାରିବ ନାହିଁ।
2: ତେବେ ସାର୍, ମାଟିର ସ୍ୱାସ୍ଥ୍ୟ ଏବଂ ମାଟିର

0: ଉର୍ବରତା କହିଲେ ଆମେ କଣ ବୁଝୁ?
1: ଭଲ ପ୍ରଶ୍ନ ଗୋଟିଏ ପଚାରିଲେ। ମାନବ ସଭ୍ୟତା ପାଇଁ ମାଟି ମାର ଅସଂଖ୍ୟ ଉପକାର ମଧ୍ୟରେ ଖାଦ୍ୟ ଉତ୍ପାଦନ ପାଇଁ ଏହାର ଉପଯୋଗିତା ପ୍ରଥମ ଏବଂ ପ୍ରଧାନ। ସୁଷମ ଖାଦ୍ୟ ମାଟିର ସ୍ୱାସ୍ଥ୍ୟ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରିଥାଏ। ମାଟିର ସ୍ୱାସ୍ଥ୍ୟର ବିଭିନ୍ନ ଉପାଦାନ ଗୁଡିକ ହେଲା ଏହାର ଭଲ ଭୌତିକ ସଂରଚନା ଯଥା ମାଟିର ଗଠନ ଓ ବୟନ, ଭଲ ରାସାୟନିକ ଗୁଣ ଯଥା ମାଟିର ନିରପେକ୍ଷତା ଅର୍ଥାତ୍ ଅମ୍ଳୀୟ ବା କ୍ଷାରୀୟ ନହେବା, ମାଟିରେ ଠିକ୍ ପରିମାଣରେ ଅଣୁଜୀବ ମାନଙ୍କର ସଂଖ୍ୟା ରହିବା ଏବଂ ସେମାନେ ଚଳପ୍ରଚଳ ହୋଇ ମାଟିର ଜୈବିକ ପଦାର୍ଥ ବୃଦ୍ଧିରେ ସାହାଯ୍ୟ କରିବା ଏବଂ ସମୁଚିତ ମାତ୍ରାରେ ମାଟିର ଫସଲର ପୋଷକ ତତ୍ତ୍ୱ ଗୁଡିକ ସହଜଲଭ୍ୟ ଅବସ୍ଥାରେ ରହିବା। ଯଦି ଏହି ଉପାଦାନ ଗୁଡିକ ମାଟିରେ ଠିକ୍ ପରିମାଣରେ ଥାଏ ତେବେ ଆମେ ମାଟିଟି ଉତ୍ତମ ସ୍ୱାସ୍ଥ୍ୟଯୁକ୍ତ ବୋଲି କହିପାରିବା। ଯଦିଓ ମାଟିର ଉର୍ବରତା ମୁଖ୍ୟତଃ ଏହାର ସ୍ୱାସ୍ଥ୍ୟ ଉପରେ ନିର୍ଭର କରିଥାଏ, ତଥାପି ଯଦି ମାଟିରେ ଫସଲ ଆବଶ୍ୟକ କରୁଥିବା ପୋଷକ ତତ୍ତ୍ୱ ସୁଷମ ପରିମାଣରେ ସହଜଲଭ୍ୟ ଅବସ୍ଥାରେ ଏବଂ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ ତାହେଲେ ଆମେ ସେ ମାଟିକୁ ଉର୍ବର ମାଟି ବୋଲି କହିଥାଉ। ଅନ୍ୟ ଅର୍ଥରେ କହିବାକୁ ଗଲେ ପୋଷକ ତତ୍ତ୍ୱ ଠିକ୍ ଭାବରେ ଧାରଣ କରିଥିଲେ ଆମେ ଗୋଟିଏ ମାଟିକୁ କିଛି ବର୍ଷ ପାଇଁ ଉର୍ବର ମାଟି କହିପାରିବା। ତେବେ ସୁସ୍ଥ ମାଟିର ଚାରୋଟି ଯାକ ଉପାଦାନ ବର୍ଷ ବର୍ଷ ଧରି ଏଥିରେ ମହଜୁଦ ନ ରହିଲେ ଏହାକୁ ଆମେ ସୁସ୍ଥ ମାଟି ବୋଲି କହିପାରିବା ନାହିଁ।
0: ତେବେ ସୁସ୍ଥ ମାଟି ଏବଂ ଉର୍ବର ମାଟି ଏଇ ଭିତରେ କିଛି ଫରକ ରହିଛି କି?
1: ମାଟିର ଭୌତିକ, ରାସାୟନିକ, ଜୈବିକ ଏବଂ ପୋଷଣ ଶକ୍ତି ସମ୍ବନ୍ଧୀୟ ପରୀକ୍ଷା ଦ୍ୱାରା ଆମେ ମାଟିର ସ୍ୱାସ୍ଥ୍ୟ ବିଷୟରେ ଜାଣିପାରିବା। ମାଟିର ସ୍ୱାସ୍ଥ୍ୟ ରକ୍ଷା ପାଇଁ ତଥା ଉର୍ବରତା ବୃଦ୍ଧି ପାଇଁ ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ମାଟିର ସ୍ୱାସ୍ଥ୍ୟ ଓ ଉର୍ବରତାର ବର୍ତ୍ତମାନ ଅବସ୍ଥା ସମ୍ପର୍କରେ ଆମେ ଜାଣିବା ନିହାତି ଆବଶ୍ୟକ।
0: ଏଇଟା ଆଉ ଗୋଟିଏ କଥା ମୁଁ ପଚାରିବା ପାଇଁ ଚାହୁଁଛି ଯେ ଆମ ରାଜ୍ୟର ଯୋଉ ଚାଷୀ ଭାଇମାନେ ଅଛନ୍ତି ତାଙ୍କ ଜମିର ମାଟି କେଉଁଠି ପରୀକ୍ଷା କରାଯାଇପାରିବ?
1: ଆମ ରାଜ୍ୟର 30 ଯାକ ଜିଲ୍ଲାର ସଦର ମହକୁମାରେ କୃଷି ବିଭାଗର ମୃତ୍ତିକା ପରୀକ୍ଷାଗାର ରହିଛି। ତା ଛଡ଼ା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ କୃଷି ବିଜ୍ଞାନ କେନ୍ଦ୍ର ରହିଛି, ଯେଉଁଠାରେ ମଧ୍ୟ ମାଟି ପରୀକ୍ଷାଗାର ରହିଛି। ଏଠାରେ ମୃତ୍ତିକା ପରୀକ୍ଷା କରାଯାଇ ପ୍ରତ୍ୟେକ ଚାଷୀ ଭାଇ ଭଉଣୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦିଆଯାଉଛି। ଚାଷୀ ଭାଇ ଓ ଭଉଣୀମାନେ ଏହିସବୁ ସୁବିଧାର ସଦୁପଯୋଗ କରି ନିଜ ଜମିର ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ ସମୁଚିତ ପଦକ୍ଷେପ ନେବା ଉଚିତ।
0: ତେବେ ସାର୍, ଆହୁରି ଗୋଟିଏ କଥା ହେଉଛି ଯେ ମାଟିର ସ୍ୱାସ୍ଥ୍ୟ ରକ୍ଷା ପାଇଁ ତଥା ଉର୍ବରତାକୁ ବୃଦ୍ଧି କରିବା ନିମନ୍ତେ ଆମେ ଯୋଉ ମାଟିର ନମୁନାକୁ ଦବା ତାକୁ କେତେବେଳେ ଦବା, ଆଉ କୋଉ ସମୟରେ ଦବା, କୋଉ ପ୍ରକାରର ଦବା, ଯାହାଦ୍ୱାରା କି ଚାଷୀ ଭାଇମାନେ ତାଙ୍କର ମାଟିର ସୁରକ୍ଷା ଠିକ୍ ଭାବରେ କରିପାରିବେ ଆଉ ଉର୍ବରତା ମଧ୍ୟ ଠିକ୍ ଭାବରେ ବଜାୟ ରଖିପାରିବେ?
1: ଚାଷୀ ଭାଇମାନେ ପ୍ରତ୍ୟେକ ବିଲରୁ 3 ଥରେ ନମୁନା ମାଟି ସଂଗ୍ରହ କରି ପରୀକ୍ଷାଗାରକୁ ମାଟି ପରୀକ୍ଷା ପାଇଁ ପଠାଇ ପାରିବେ। ନମୁନା ମାଟି ସଂଗ୍ରହ ସମୟରେ ସେମାନେ ଗୋଟିଏ ଏକର ଜମିରୁ ପ୍ରାୟ 15 ସ୍ଥାନରୁ ନମୁନା ମାଟି ସଂଗ୍ରହ କରି ତାକୁ ମିଶାଇ ଗୋଟିଏ କମ୍ପୋଜିଟ୍ ସାମ୍ପଲ୍ କରି ତାକୁ ପଠାଇ ପାରିପାରିବେ। ସେମାନଙ୍କୁ ଦିଆଯାଇଥିବା ମୃତ୍ତିକା ପରୀକ୍ଷା କାର୍ଡର ସାହାଯ୍ୟରେ ଏବଂ ଆବଶ୍ୟକ ସ୍ଥଳେ ନିକଟସ୍ଥ କୃଷି ଅଧିକାରୀଙ୍କ ପରାମର୍ଶ ନେଇ ଆବଶ୍ୟକ ପରିମାଣର ପୋଷକ ତତ୍ତ୍ୱ ପ୍ରୟୋଗ କରି ଲମ୍ବା ଅବଧି ଯାଏଁ ମାଟିର ସ୍ୱାସ୍ଥ୍ୟ ରକ୍ଷା କରିବା ସଙ୍ଗେ ସଙ୍ଗେ ଜମିରୁ ଅଧିକରୁ ଅଧିକ ଫସଲ ଉତ୍ପାଦନ କରିପାରିବେ।
0: ତେବେ ଆମେ ସାର୍ ଜାଣିବା କେମିତି ଯେ ମାଟିର ଯେତେବେଳେ ଆମେ ସୁରକ୍ଷା କରିବା ବା ଆମେ ଯେତେବେଳେ ମାଟିର ସ୍ୱାସ୍ଥ୍ୟ କଥା ଚିନ୍ତା କରିବା ସେତେବେଳେ ଆମେ କୋଉ ପ୍ରକାରର ଉର୍ବରତା ଆମର ମାଟିରେ ଅଛି ବୋଲି ଆମେ ଜାଣିବା?
1: ଦେଖନ୍ତୁ, ମାଟି ସ୍ୱାସ୍ଥ୍ୟ ରକ୍ଷା କରିବା ପାଇଁ କେତେ ଗୁଡ଼ିଏ ପ୍ରଧାନ ଦିଗ ଉପରେ ଦୃଷ୍ଟି ଦେବାକୁ ହୋଇଥାଏ, ସେଗୁଡ଼ିକ ଉପରେ ଗୋଟିଏ ପରି ଗୋଟିଏ କରି ଆଲୋଚନା କରିବା। ପ୍ରଥମ ହେଲା ମାଟିର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଜମିରେ ରାସାୟନିକ ସାରର ସମୁଚିତ ପ୍ରୟୋଗ କରିବା ସଙ୍ଗେ ସଙ୍ଗେ ଜୈବିକ ପଦାର୍ଥ ବା ଅର୍ଗାନିକ ମ୍ୟାଟର ମଧ୍ୟ ପ୍ରୟୋଗ କରାଯିବା ନିତାନ୍ତ ଆବଶ୍ୟକ। ଜୈବିକ ପଦାର୍ଥ ଗୁଡ଼ିକୁ ହେଲା ଗୋବର ଖତ, କମ୍ପୋଷ୍ଟ, ପିଡ଼ିଆ, ସବୁଜ ସାର ଇତ୍ୟାଦି। ଜୈବିକ ପଦାର୍ଥର ଉପଯୋଗିତା ଗୁଡ଼ିକ ହେଲା ଗୋଟିଏ ମାଟିର ସୁଗଠନ ବା ଫେଭରେବଲ୍ ଷ୍ଟ୍ରକ୍ଚର ଗଠନରେ ଏହା ସାହାଯ୍ୟ କରିଥାଏ। ଏହା ମୃତ୍ତିକାର ଜଳଧାରଣ ଶକ୍ତି ବଢ଼ାଇଥାଏ। ସମ୍ପୂର୍ଣ୍ଣ ରୂପେ ପଚିନଥିବା ଜୈବିକ ପଦାର୍ଥ ମାଟିରେ ଥିବା ଉପକାରୀ କ୍ଷୁଦ୍ର ଜୀବ ଏବଂ ଜୀବାଣୁମାନଙ୍କୁ ଖାଦ୍ୟ ଯୋଗାଇଥାଏ। ଜୈବିକ ପଦାର୍ଥରେ ଥିବା ବିଭିନ୍ନ ଜୈବିକ ଉପାଦାନ ସଢ଼ିଯିବା ଫଳରେ ମାଟି ଭିତରେ ବାୟୁ ଜଳ ଚଳାଚଳ ସୁବିଧାରେ ହୋଇପାରିଥାଏ। ଜୈବିକ ପଦାର୍ଥ ମୃତ୍ତିକାରେ ଉତ୍ତାପ ଅତି ଅଧିକ ବା କମ୍ ହେବାର ପ୍ରତିରୋଧ କରିଥାଏ। ଏହାଫଳରେ ମାଟି ବିଶେଷ ଗରମ ବା ଥଣ୍ଡା ନ ହୋଇ ସାଧାରଣ ଅବସ୍ଥାରେ ରହିଥାଏ। ଏହା ମୃତ୍ତିକାର ଅଣୁଗୁଡ଼ିକୁ ଉତ୍ତମ ରୂପେ ବାନ୍ଧି ରଖେ। ଏହାଦ୍ୱାରା ମୃତ୍ତିକା କ୍ଷୟର ପ୍ରତିରୋଧ ହୋଇପାରିଥାଏ। ଏହା ମୃତ୍ତିକାର କ୍ଷାରତ୍ୱ ଓ ଅମ୍ଳତ୍ୱର ଆଧିକ୍ୟ ଦୂର କରିଥାଏ। ଏହା ମୃତ୍ତିକା ସ୍ଥିତ ଜଳର ବାଷ୍ପୀକରଣ କମାଇଥାଏ। ଜୈବିକ ପଦାର୍ଥ ଭଲ ରୂପେ ସଢ଼ିଗଲେ କଳା ଦେଖାଯାଏ, ଏହାକୁ ହ୍ୟୁମସ୍ କହନ୍ତି। ଏହା ଉଦ୍ଭିଦର ପ୍ରାୟ ପ୍ରତ୍ୟେକ ପ୍ରକାର ଖାଦ୍ୟ ଉପାଦାନ ବା ନ୍ୟୁଟ୍ରିଏଣ୍ଟ ଉଣା ଅଧିକା ଗଛକୁ ଯୋଗାଇଥାଏ। ରାସାୟନିକ ସାରରୁ ମାଟିକୁ ମିଳୁଥିବା ଖାଦ୍ୟ ଉପାଦାନ ଗୁଡ଼ିକୁ ଏହି ଜୈବିକ ପଦାର୍ଥ ଉତ୍ତମ ରୂପେ ବାନ୍ଧି ରଖେ ଏବଂ ନଷ୍ଟ ହେବାକୁ ଦିଏ ନାହିଁ। ଏହି ଖାଦ୍ୟ ଉପାଦାନ ଗୁଡ଼ିକ ଫସଲକୁ ତାର ଆବଶ୍ୟକ ସମୟରେ ମିଳିପାରିଥାନ୍ତି। ସବୁଜ ସାର ବା ଗ୍ରୀନ୍ ମେନ୍ୟୁର ପାଇଁ ବୁଣା ଯାଉଥିବା ଗଛ ଗୁଡିକ ମୃତ୍ତିକା

0: ଓ ବାୟୁରୁ ଯେଉଁ ଖାଦ୍ୟ ଆହରଣ କରିଥାନ୍ତି ସେହି ଗଛଗୁଡ଼ିକୁ ପୁନର୍ବାର ମାଟିରେ ମିଶାଇ ଦିଆଯାଉଥିବାରୁ ସେହିସବୁ ଖାଦ୍ୟ ପରବର୍ତ୍ତୀ ଫସଲ ଦ୍ୱାରା ବ୍ୟବହୃତ ହୋଇପାରିଥାଏ। ଏହା ମାଟିରେ ବିଶେଷ ପରିମାଣରେ ଜୈବିକ ପଦାର୍ଥ ଓ ଯବକ୍ଷାରଜାନ ମିଶାଇଥାଏ। ଅଧିକାଂଶ ସବୁଜ ସାର ଗଛଗୁଡ଼ିକର ଚେର ଲମ୍ବ ହୋଇଥିବାରୁ ଅପେକ୍ଷାକୃତ ଗଭୀର ମାଟିରେ ଥିବା ଖାଦ୍ୟ ଆଣି ସେମାନେ ନିଜର ବୃଦ୍ଧି ଓ ବିକାଶ ପାଇଁ ବ୍ୟବହାର କରିଥାନ୍ତି ଏବଂ ହଳ କରି ସବୁଜ ସାର ଗଛଗୁଡ଼ିକୁ ମାଟିରେ ମିଶାଇ ଦେବା ଦ୍ୱାରା ତାହା ଧାନ ଗହମ ଇତ୍ୟାଦି ଗୁଚ୍ଛମୂଳ ଫସଲଗୁଡ଼ିକୁ ମିଳିପାରିଥାଏ। ମଞ୍ଜି ବୁଣିବାର ଯଥେଷ୍ଟ ଆଗରୁ ଅନ୍ତତଃ 3 ସପ୍ତାହ ପୂର୍ବରୁ ଜୈବିକ ପଦାର୍ଥକୁ ଜମିରେ ପ୍ରୟୋଗ କରିବା ଉଚିତ। ଏହାଦ୍ୱାରା ମୃତ୍ତିକାସ୍ଥିତ ଜୀବାଣୁଗୁଡ଼ିକ ନିଜ ପାଇଁ କିଛି ଖାଦ୍ୟ ବ୍ୟବହାର କରି ଜୈବିକ ପଦାର୍ଥରେ ଥିବା ଯବକ୍ଷାରଜାନକୁ ଫସଲ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଯଥେଷ୍ଟ ସମୟ ପାଇଥାନ୍ତି। ଯଦି ଠିକ୍ ମଞ୍ଜି ବୁଣିବା ସମୟରେ ଜୈବିକ ପଦାର୍ଥ ମାଟିରେ ମିଶାଯାଏ ତେବେ ଉଦ୍ଭିଦ ଓ ମାଟିରେ ଥିବା ଜୀବାଣୁ ମଧ୍ୟରେ ଏକା ସଙ୍ଗରେ ପ୍ରତିଯୋଗିତା ଆରମ୍ଭ ହେବା ଦ୍ୱାରା ଫସଲ ଭଲ ବଢ଼ିପାରେ ନାହିଁ। ମାତ୍ର ଆଗରୁ ଜୈବିକ ପଦାର୍ଥ ପ୍ରୟୋଗ କରିବା ଦ୍ୱାରା ମଞ୍ଜି ଗଜା ହେବା ବେଳକୁ ମାଟିରେ ଥିବା ଉପକାରୀ ଜୀବାଣୁଗୁଡ଼ିକ ବହୁ ସଂଖ୍ୟାରେ ବୃଦ୍ଧି ପାଇ ଫସଲ ବ୍ୟବହାର କରିପାରିବା ଭଳି ଯଥେଷ୍ଟ ଯବକ୍ଷାରଜାନ ଉତ୍ପାଦନ କରି ସାରିଥାନ୍ତି ଓ ଉଦ୍ଭିଦର ଅନ୍ୟାନ୍ୟ ଖାଦ୍ୟ ଉପାଦାନ ବା ନ୍ୟୁଟ୍ରିଏଣ୍ଟସ୍ ଗୁଡ଼ିକୁ ମଧ୍ୟ ଫସଲର ଗ୍ରହଣଯୋଗ୍ୟ ଅବସ୍ଥାକୁ ଆଣିସାରିଥାନ୍ତି। ଫଳରେ ଫସଲ ଆରମ୍ଭରୁ ତାର ଆବଶ୍ୟକୀୟ ପରିମାଣର ଖାଦ୍ୟ ପାଇ ସନ୍ତୋଷଜନକ ଭାବରେ ବଢ଼ିପାରିଥାଏ। ଚାଷୀ ଭାଇମାନେ ଫସଲ ପର୍ଯ୍ୟାୟ ବା କ୍ରପ୍ ରୋଟେସନରେ ଗୋଟିଏ ଡାଲି ଜାତୀୟ ଫସଲ ଅନ୍ତର୍ଭୁକ୍ତ କରିବା ନିହାତି ଆବଶ୍ୟକ। ଡାଲି ଓ ଚିଦାବାଦାମ ଜାତୀୟ ଫସଲର ଚେରରେ ଥିବା ଗ୍ରନ୍ଥି ବା ନୋଡ୍ୟୁଲ ଗୁଡ଼ିକରେ ରାଇଜୋବିୟମ ନାମକ ଜୀବାଣୁ ରହିଥାଏ। ସେମାନେ ବାୟୁମଣ୍ଡଳରୁ ଯବକ୍ଷାରଜାନ ଗ୍ରହଣ କରି ମାଟିରେ ମିଶାଇଥାନ୍ତି। ତେଣୁ ଫସଲ ପର୍ଯ୍ୟାୟରେ ଗୋଟିଏ ଡାଲି ଜାତୀୟ ଫସଲ ଅନ୍ତର୍ଭୁକ୍ତ କରିବା ଦ୍ୱାରା ପରବର୍ତ୍ତୀ ଧାନ ବା ଗହମ ଫସଲକୁ ବା ଅନ୍ୟାନ୍ୟ ଅଣଧାନ ଫସଲକୁ ଏହି ଯବକ୍ଷାରଜାନ ମିଳିପାରିଥାଏ।
1: ସେତେବେଳେ ଆମେ ଫସଲରେ ଜୀବାଣୁ ସାର ପ୍ରୟୋଗ କରିବା ଦ୍ୱାରା ମାଟିର ସ୍ୱାସ୍ଥ୍ୟ ଉତ୍ତମ ରହିବା ସହିତ ଏହାର ଉର୍ବରତା ବୃଦ୍ଧି ପାଇଥାଏ ଏବଂ ଫସଲରୁ ଦୀର୍ଘମିଆଦୀ ସୂତ୍ରରେ ଆସନରୂପ ଅମଳ ମଧ୍ୟ ମିଳିଥାଏ ବୋଲି ଆମେ ଜାଣିଛୁ। ତେବେ ଆପଣ ସେ ସମ୍ପର୍କରେ ସବିଶେଷ ବିବରଣୀ ଆମ ଚାଷୀ ଭାଇମାନଙ୍କୁ ଦିଅନ୍ତୁ, ଯାହାଦ୍ୱାରା କି ସେମାନେ ଆପଣଙ୍କ କଥା ଅନୁସାରେ ସେମାନଙ୍କର ମାଟି ପରୀକ୍ଷା କରିବେ, ସେମାନଙ୍କର ଜମିକୁ ଉର୍ବରତା ରକ୍ଷା କରିବେ, ଫସଲ ମଧ୍ୟ ଭଲରେ ଅମଳ କରିପାରିବେ।
0: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଦ୍ୱାରା 3 ପ୍ରକାରର ଜୀବାଣୁ ସାରୁ ଯଥା ଏଜୋସ୍ପିରିଲମ, ଏଜୋଟୋବାକ୍ଟର ଏବଂ ଫସ୍ଫରସ୍ ଦ୍ରବଣୀୟ ବ୍ୟାକ୍ଟେରିଆ ବା PSB କୁ ମିଶାଇ ଉତ୍କଳ ନାମକ ଏକ ଜୀବାଣୁ ସାର ପ୍ରସ୍ତୁତ କରାଯାଇଛି, ଯାହାକୁ କନ୍ସୋର୍ଟିଆ ବାୟୋଫର୍ଟିଲାଇଜର ବୋଲି କୁହାଯାଏ। ଏହା କୃଷି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଚାଷୀ ଭାଇମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଛି। ଏହି ସାରର ବ୍ୟବହାର ପାଇଁ ପ୍ରଥମେ 100 କିଲୋଗ୍ରାମ ବା 1 କ୍ୱିଣ୍ଟାଲ ଉତ୍ତମ ରୂପେ ଶୁଖିଥିବା ଗୁଣ୍ଡ ଗୋବର ଖତ ବା କମ୍ପୋଷ୍ଟ ସହ 5 କିଲୋଗ୍ରାମ ଗୁଣ୍ଡ ଚୂନ ମିଶାଇ ଅଳ୍ପ ପରିମାଣରେ ପାଣି ଛିଞ୍ଚି ଗୋଟିଏ ରାତି ପାଇଁ ରଖିଦିଆଯାଏ। ପରଦିନ 12 କିଲୋଗ୍ରାମ ଓଜନ ବିଶିଷ୍ଟ କନ୍ସୋର୍ଟିଆ ବାୟୋଫର୍ଟିଲାଇଜର ଯେଉଁଥିରେ ସମ ପରିମାଣରେ ଏଜୋସ୍ପିରିଲମ, ଏଜୋଟୋବାକ୍ଟର ଏବଂ ଫସ୍ଫରସ୍ ଦ୍ରବଣୀୟ ଜୀବାଣୁ ରହିଥାନ୍ତି, ଏହି ଗୋଟିଏ ରାତି ରଖାଯାଇଥିବା ଖତ ଚୂନ ମିଶ୍ରଣ ସହିତ ଉତ୍ତମ ରୂପେ ମିଶାଇ ଦିଆଯାଏ। ଏହାକୁ 7 ଦିନ ଶତକଡା 30% ଜଳୀୟ ଅଂଶ ଥିବା ଅବସ୍ଥାରେ ଅଖାରେ ଘୋଡ଼ାଇ ଦିଆଯାଏ। ପ୍ରତିଦିନ ଅଳ୍ପ କିଛି ଲେଖାଏ ପାଣି ଏଥିରେ ସିଞ୍ଚନ କରାଯାଏ। 7 ଦିନ ପରେ ମଞ୍ଜି ବୁଣିବା ସମୟରେ ଏହି ଖତ ମିଶ୍ରିତ ଜୀବାଣୁ କଲଚରକୁ ଧାଡ଼ିରେ ପ୍ରୟୋଗ କରାଯାଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ଏହିପରି ଅବସ୍ଥାରେ ଖତ ଚୂନ ଜୀବାଣୁ କଲଚର ମିଶ୍ରଣକୁ ଶତକଡା 30% ଜଳୀୟ ଅଂଶ ଥିବା ଅବସ୍ଥାରେ 7 ଦିନ ରଖିସାରିବା ପରେ ମଞ୍ଜି ବୁଣିବା ଅବସ୍ଥାରେ ଧାଡ଼ିରେ ପ୍ରୟୋଗ କରିବା ଦ୍ୱାରା ଏଜୋସ୍ପିରିଲମ ଏବଂ ଏଜୋଟୋବାକ୍ଟର ଜୀବାଣୁର ସଂଖ୍ୟା ପ୍ରାୟ 15 ଗୁଣ ବୃଦ୍ଧି ପାଇଥାଏ ଏବଂ ଫସ୍ଫରସ୍ ଦ୍ରବଣୀୟ ଜୀବାଣୁ ବା PSB ର ସଂଖ୍ୟା 6 ଗୁଣ ବୃଦ୍ଧି ପାଇଥାଏ। ଫସଲ ତା ଜୀବନକାଳ ମଧ୍ୟରେ ଆବଶ୍ୟକ କରୁଥିବା ସମୁଦାୟ ଯବକ୍ଷାରଜାନ ଓ ଫସ୍ଫରସ୍ ପୋଷକ ତତ୍ତ୍ୱର ଶତକଡା 25% ଏହାଦ୍ୱାରା ଫସଲକୁ ମିଳିପାରିଥାଏ। ଏହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ରକ୍ଷା ହୋଇ ଉର୍ବରତା ବୃଦ୍ଧି ପାଇବା ସହିତ ଆଶାନୁରୂପ ଫସଲ ଉତ୍ପାଦନ ମଧ୍ୟ ଅନେକ ବର୍ଷ ଧରି ହୋଇପାରିଥାଏ। ଏଠାରେ ସଦାସର୍ବଦା ମନେ ରଖିବାକୁ ହେବ ଯେ ଜୈବିକ ଖତ ଯଥା ଗୋବର ଖତ ଏବଂ ଜିଆ ଖତ ଜୀବାଣୁ ସାର ଏବଂ ଚୂନକୁ ରାସାୟନିକ ସାର ସହିତ ପ୍ରତ୍ୟେକ ବର୍ଷ ଫସଲରେ ପ୍ରୟୋଗ କରିବା ଦ୍ୱାରା ଆମେ କ୍ରମବର୍ଦ୍ଧିଷ୍ଟୁ ଜନସଂଖ୍ୟା ପାଇଁ ଆଶାନୁରୂପ ଉଚ୍ଚମାନ ଯୁକ୍ତ ଖାଦ୍ୟଦ୍ରବ୍ୟ ଉତ୍ପାଦନ କରିବା ସହିତ ମାଟିର ସ୍ୱାସ୍ଥ୍ୟ ଏବଂ ଉର୍ବରତା ଅନେକ ବର୍ଷ ଧରି ବଜାୟ ରଖିପାରିବା।
1: ଅଣଧାନ ଫସଲ ପାଇଁ ଜୀବାଣୁ ସାରର ବ୍ୟବହାର ବିଷୟରେ ତ ଆପଣ କହିଲେ, ବର୍ତ୍ତମାନ ଧାନ ଫସଲ ପାଇଁ ଜୀବାଣୁ ସାର ପ୍ରୟୋଗ ବିଷୟରେ ଆପଣ ଆମ ଚାଷୀ ଭାଇ ଭଉଣୀମାନଙ୍କୁ କିଛି ସଂକ୍ଷେପରେ କହିବେ କି?
0: ଧାନ ଚାଷ ପାଇଁ ଏଜୁଲା ଏବଂ ନୀଳ ହରିତ ଶୈବାଳର ପ୍ରୟୋଗ କରିବାକୁ ହୋଇଥାଏ। ତେବେ ମନେ ରଖିବାକୁ ହେବ ଯେ ପାଣିର ସୁବିଧା ଥିବା ସ୍ଥାନରେ କେବଳ ନିମ୍ନଭୂମିରେ ରହି ଏହାର ପ୍ରୟୋଗ କରାଯାଇପାରିବ। ଗୋଟିଏ ହେକ୍ଟର ପାଣିର ସୁବିଧା ଥିବା ନିମ୍ନ ଜମି ପାଇଁ 1 ଟନ୍ ବା 10 କ୍ୱିଣ୍ଟାଲ ଏଜୁଲା ଜମିରେ ମିଶାଇବାକୁ ହୋଇଥାଏ। ଏଜୋଲାକୁ 5 ସେଣ୍ଟିମିଟର ଉଚ୍ଚତାର ପାଣି ଥିବା ଜମିରେ ବଢ଼ାଇଲେ ଏହା ପ୍ରତି ସପ୍ତାହରେ ପ୍ରାୟ 2 ଗୁଣ ବଢ଼ିଯାଇଥାଏ। ତେଣୁ ନିମ୍ନ ଜମିରେ ଧାନ ଚାଷ ହେଉଥିବା ଅଞ୍ଚଳରେ ଚାଷୀ ଭାଇମାନେ ଏହାକୁ ଆଗରୁ ବଢ଼ାଇ

0: ଧାନ ଚାଷରେ ଉପଯୋଗ କରିବା ଦ୍ୱାରା ଫସଲରେ ଖର୍ଚ୍ଚ କମ୍ ହେବା ସହିତ ଅଧିକ ଉତ୍ପାଦନ କରିପାରିବେ। ଏହାଦ୍ୱାରା ହେକ୍ଟର ପ୍ରତି 25-30 କିଲୋଗ୍ରାମ ଯବକ୍ଷାର ଯାନ ଫସଲକୁ ମିଳିପାରିଥାଏ। ପ୍ରତି ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକରେ ଚାଷୀ ଭାଇମାନଙ୍କୁ ଜମିରେ ବଢ଼ାଇବା ପାଇଁ ଏଜୋଲା ସୁଲଭ ମୂଲ୍ୟରେ ମିଳିପାରିବ। ଠିକ୍ ସେହିପରି ନୀଳହରିତ ଶୈବାଳ ବା ବିଜିଏ ଧାନରୁଆ ହେବାର 7 ଦିନ ପରେ ହେକ୍ଟର ପ୍ରତି 15 କିଲୋଗ୍ରାମ ହିସାବରେ ଜମିରେ ପ୍ରୟୋଗ କରାଯାଇପାରିବ। ଏହା ମଧ୍ୟ ହେକ୍ଟର ପ୍ରତି ପ୍ରାୟ 30 କିଲୋଗ୍ରାମ ଯବକ୍ଷାର ଯାନ ସାର ଫସଲକୁ ଯୋଗାଇଥାଏ।
1: ଧାନ ଫସଲ ବିଷୟରେ ଆମେ ଆଲୋଚନା କରୁଛେ। ଆହୁରି ମଧ୍ୟ ଫସଲ ରହିଛି ଆମର ଡାଲି ଜାତୀୟ ଫସଲ। ଏଇ ଯୋଉ ଡାଲି ଜାତୀୟ ଫସଲରେ ସାର ପ୍ରୟୋଗ ଆମେ କରିବା ସେ ସମ୍ପର୍କରେ ଆପଣ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ସୂଚନା ଦିଅନ୍ତୁ।
0: ସମସ୍ତ ପ୍ରକାର ଡାଲି ଜାତୀୟ ଓ ଚିନାବାଦାମ ଫସଲରେ ମଞ୍ଜି ବୁଣିବା ସମୟରେ ରାଇଜୋବିୟମ ଜୀବାଣୁ ସାରକୁ ମଞ୍ଜି ସହିତ ମିଶାଇ ସିଡ୍ ଟ୍ରିଟମେଣ୍ଟ କରିବା ଦ୍ୱାରା ଏହି ଫସଲ ଗୁଡ଼ିକରେ ଅମଳ ବୃଦ୍ଧି ପାଇବା ସହିତ ଜମିର ଉର୍ବରତା ମଧ୍ୟ ବୃଦ୍ଧି ପାଇଥାଏ ଏବଂ ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା ହୋଇପାରିଥାଏ। ଏଥିପାଇଁ ମୁଗ, ବିରି, ହରଡ଼ ଆଦି ଫସଲରେ ପ୍ରତି 1 କିଲୋଗ୍ରାମ ମଞ୍ଜି ସହିତ 20 ଗ୍ରାମ ରାଇଜୋବିୟମ ଏବଂ ମଟର, ବୁଟ, ଚିନାବାଦାମ ଆଦି ଫସଲରେ 1 କିଲୋଗ୍ରାମ ମଞ୍ଜି ସହିତ 50 ଗ୍ରାମ ରାଇଜୋବିୟମ ଗୋଳାଇ ସିଡ୍ ଟ୍ରିଟମେଣ୍ଟ କରିବାକୁ ହୋଇଥାଏ। ଏହାକୁ ଛାଇରେ ପ୍ରାୟ 2 ଘଣ୍ଟା ରଖି ଦିଆଯାଏ। ଏହାପରେ ମଞ୍ଜି ସହିତ ମିଶାଇ ବୁଣାଯାଏ। ଦେଖନ୍ତୁ, ମାଟି ହେଉଛି ଆମର ମା। ଏହା ଆମକୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଇଥାଏ। ତାର ସ୍ୱାସ୍ଥ୍ୟର ଯତ୍ନ ନେବା ଦ୍ୱାରା ଆମେ ଯେ କେବଳ ଅଧିକରୁ ଅଧିକ ଫସଲ ଉତ୍ପାଦନ କରିପାରିବା ତାହା ନୁହେଁ, ଏହାଦ୍ୱାରା ମାର ଆମ ଉପରେ ଥିବା ଋଣ ମଧ୍ୟ ଆମେ କିଛି ପରିମାଣରେ ପରିଶୋଧ କରିପାରିବା।
1: ଯାହା ସାର୍, ଆମେ ତ ସୁନ୍ଦର ଭାବେ ଆଲୋଚନା କଲେ ଯେ ଆମର ଚାଷ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟର ଉପଯୁକ୍ତ ସଂରକ୍ଷଣ ଓ ପରିଚାଳନା ସମ୍ପର୍କରେ। ତେବେ ଶେଷରେ ଆପଣ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଆଉ କଣ ସୂଚନା ଦେବେ ବା କଣ ପରାମର୍ଶ ଦେବେ ଯାହାଦ୍ୱାରା କି ସେମାନେ ନିଜର ଚାଷ ପାଇଁ ମାଟିର ସ୍ୱାସ୍ଥ୍ୟକୁ ଠିକ୍ ଭାବରେ ବଜାୟ ରଖିବେ ଏବଂ ତାଙ୍କର ଫସଲଟି ମଧ୍ୟ ଠିକ୍ ଭାବରେ କରିପାରିବେ?
0: ଦେଖନ୍ତୁ, ମୋର ସମସ୍ତ ଚାଷୀ ଭାଇମାନଙ୍କୁ ଗୋଟେ ଅନୁରୋଧ ଯେ ଅତି କମରେ 3 ବର୍ଷରେ ଥରେ ସେମାନେ ତାଙ୍କ ଜମିର ମୃତ୍ତିକା ନିଶ୍ଚିତ ଭାବରେ ତାଙ୍କ ଜିଲ୍ଲାର ସଦର ମହକୁମାରେ ଥିବା ମୃତ୍ତିକା ପରୀକ୍ଷାଗାରରେ ପରୀକ୍ଷା କରାଇ ନିଅନ୍ତୁ। ଏହାଦ୍ୱାରା ଆମେ କେତେ ପରିମାଣରେ ଜୈବିକ ଏବଂ ରାସାୟନିକ ସାର ଦେବା ସେ ଜିନିଷଟି ଜଣାପଡ଼ିବ ଏବଂ ସେହି ଅନୁପାତରେ ବିଭିନ୍ନ ଫସଲ ପାଇଁ ଜୈବିକ ଏବଂ ରାସାୟନିକ ସାର ପ୍ରୟୋଗ କରିପାରିବେ। ସ୍ୱାସ୍ଥ୍ୟ ରକ୍ଷା କରିବା ସହିତ ନିଜ ଫସଲର ଅମଳ ମଧ୍ୟ ଆଶାନୁରୂପେ ବଢ଼ାଇ ପାରିବେ।
1: ଯାହା ସାର୍, ଆପଣ ଆମ କୋଠଘରକୁ ଆସିଲେ ଆଉ ଆମ ଚାଷୀ ଭାଇ ଭଉଣୀମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ମାଟିର ସ୍ୱାସ୍ଥ୍ୟ ପରୀକ୍ଷା ତାର ପରିଚାଳନା ସମ୍ପର୍କରେ ସୁନ୍ଦର ଭାବେ ବୁଝାଇ କହିଲେ। ସେଥିପାଇଁ ଆପଣଙ୍କୁ ଆମ କୋଠଘର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ବୁଝିଲ ସୁଧା, ଆମର ଆଜିର ଆଲୋଚନାରେ ମାଟିର ଗୁଣବତ୍ତା ସମ୍ପର୍କରେ କେମିତି ପରୀକ୍ଷା କରିବା, କୃଷି ପାଇଁ କିଭଳି ଭାବରେ ତା ଉପଯୋଗୀ ହେଇପାରିବ, ଆମର ବିଶେଷଜ୍ଞ ସବୁ କଥା ବୁଝେଇ କହିଛନ୍ତି। ତେଣୁ ଆମର ସବୁ ଚାଷୀ ଭାଇ ଭଉଣୀମାନେ ମାଟି ପରୀକ୍ଷା କରନ୍ତୁ, ମାଟିର ଗୁଣକୁ ନେଇ ସେମାନେ କୋଉ ଫସଲ କରିପାରିବେ, ଯଦି କିଛି ସେଥିରେ ମାଟିରେ ସାର ଅଂଶ କମ୍ ଅଛି ସେଥିରେ ଖତ ସାର ପ୍ରୟୋଗ କରି ସୁନ୍ଦର ଭାବରେ ଫସଲ କରନ୍ତୁ, ଲାଭବାନ ହୁଅନ୍ତୁ।
1: ହଁ, ଯାହା କହିଲ ପୁରା ଠିକ। ତେବେ ଆମେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ଏ ବିଜ୍ଞାପନ ନବା।
2: ହଉ।

0: ହେଇଯାଏ, ଏମିତି ବଙ୍କା ଭଳି ହେଇଯାଏ, ସବୁ ସମସ୍ୟା କାହିଁକି ଦେଖାଦିଏ?
1: ଗୋଟେ କଥା ହଉଛି, ଚାଷୀ ସେତେବେଳେ ଆଗ କାଳରେ ଚାଷ ଖାଲି କରୁଥିଲେ କିନ୍ତୁ ଜାଣିପାରୁନଥିଲେ, ଏବେ ବିଜ୍ଞାନ ଆଧାର ଏମିତି ହେଲାଣି, ଜ୍ଞାନ କୌଶଳ ସବୁ ବାହାରିଛି, ଆମମାନଙ୍କ ପାଇଁ ବହୁତ ସେଟା ସହାୟକ ହଉଛି। ଏବଂ ଜାଣିବାକୁ ପାରୁଛି ଏଇ ଯୋଉ କୌଣସି ପ୍ରକାର ଖାଦ୍ୟସାର ଅଭାବ ହେଲେ, କୌଣସି ପ୍ରକାର ଅଣୁସାର ଅଭାବ ହେଲେ, କୌଣସି ପ୍ରକାର କଣ ଗୋଟେ ହରମୋନ ଅଭାବ ହେଲେ, ମେନ୍ କଥା ହଉଛି ପ୍ରତି 10 ମୁଦାରେ ଯଦି ଗୋଟେ ମୁଦା ଅଣ୍ଡିରା ଗଛ ନ ଦବ, ସେ କଷିଟି ହଳଦିଆ ପଡ଼ିଯିବ ଏବଂ ଶୁଖିଯିବ, ତାର ମେରିଟ୍ ଠିକ ଆସିବ ନାହିଁ।
0: ଆପଣ କେତେ କରିଛନ୍ତି ପୋଟଳ ଚାଷ?
1: ମୁଁ ପ୍ରାୟ 25 ଡିସିମିଲ ପୋଟଳ ଚାଷ କରିଛି ମ୍ୟାଡମ।
0: ବ୍ୟୟ କରିଥିଲେ କେତେ, ଆୟ ମଧ୍ୟ କେତେ କରୁଛନ୍ତି?
1: ମ୍ୟାଡମ ପୋଟଳଟା ଏମିତି ଗୋଟେ ଜିନିଷ, ପ୍ରତି ପରିବାରରେ ପୋଟଳର ଆବଶ୍ୟକ ହଉଛି। ପୋଟଳଟା ଲାଭଜନକ ଫସଲ, ପ୍ରାୟ 25 ଡିସିମିଲ 25,000 ଟଙ୍କା ପରେ ଖର୍ଚ୍ଚ ହବ, ସେଥିରୁ ପ୍ରାୟ 50-60 ହଜାର ଟଙ୍କା ତମକୁ। ଏ ସପ୍ତାହରେ ଯଦି ପୋଟଳ ରେଟ୍ ଖସିଗଲା, ସେ ପୋଟଳ ଚାଷୀ ନ ତୋଳିଲା, ଆର ସପ୍ତାହକୁ ମଧ୍ୟ ତୋଳିଲେ ଚଳିବ। ଶସ୍ତା ହେଇଛି, ଆଉ 4 ଦିନ ଘୁଞ୍ଚେଇ ଦେବି କି ଆଉ 5 ଦିନ ଘୁଞ୍ଚେଇ ଦେବି। ପୋଟଳଟା ହଉଛି ମ୍ୟାଡମ ଗୋଟେ ଚାଷୀ ବଞ୍ଚେଇବା ଭଳିଆ ଜିନିଷ।
0: ତାମାନେ ଗୋଟେ ଚାଷୀ ଯଦି ପୋଟଳ ଚାଷ କରିବାକୁ ଆଗ୍ରହୀ ହବ, ନିଶ୍ଚିତ ଭାବରେ ସେ ଲାଭବାନ ହେଇପାରିବ।
1: ଆଜ୍ଞା,
0: ଅମଳର ପରବର୍ତ୍ତୀ ଯତ୍ନ ଆମେ କିଭଳି ଭାବରେ କରିବା?
1: ମ୍ୟାଡମ ପରବର୍ତ୍ତୀ ଯତ୍ନ ହଉଛି ଆମ ହାତରେ, ଆମେ ସେଟାକୁ ଯଦି ପ୍ୟାକ୍ ଠିକ ହିସାବରେ ନ ଦବା, ତାକୁ ଭଲ ମାନଙ୍କ ସର୍ଟିଙ୍ଗ ନ କରିବା, ବଜାରରେ ନେଇକି ସେଠି ଥୋଇଦବା, ବେପାରୀ ଯେମାନେ ଆସିବେ ଦେଖିଲା ବେଳକୁ ତାଙ୍କର ଚଏସ୍ ହଉନଥିବ, ନାଇଁ ପୋଟଳ ତୋଳା ହବ, ସେଟା ବଢିଆ ମଧ୍ୟ ସର୍ଟିଂ ହବ, ସର୍ଟିଂ ସେଟା ପରିଷ୍କାର ହେଇକି ଧୁଆଧି ହବ, ଧୁଆ ଦେଇକି ସେଟା ବଜାରକୁ ଯିବ, ଯେମିତିକି ସେଟା ହଉଛି ଗରାଙ୍କର ବା ଆମର ବେପାରୀମାନଙ୍କର ଯେମିତି ଇଚ୍ଛା ପ୍ରକାଶ ହବ, ନାଇଁ ପୋଟଳଟା ଭଲ ହେଇଛି, ମୁଁ ୟାକୁ 2 ପଇସା ଦେଇକି ନେବି, ବାହ୍ୟ ପୋଟଳ ବା ଅପେକ୍ଷା 1-2 ଟଙ୍କା ଉଚ୍ଚାରେ ସେ ନେଇଯିବି।
0: ବହୁତ ବଢିଆ କଥା। ତେବେ ଆମର ଯୋଉ ଆପଣଙ୍କ କଥା ଯୋଉ ଭାଇ ଭଉଣୀ ମାନେ ଶୁଣିଛନ୍ତି, ଆମ ଚାଷୀ ଭାଇ ଭଉଣୀ ମାନେ, ସେମାନଙ୍କୁ ଆପଣ କଣ କହିବେ?
1: ମୁଁ ସବୁ ଭାଇ ଭାଇମାନଙ୍କୁ ଅନୁରୋଧ କରୁଛି, ସେମାନଙ୍କର ଜାଗା ଥିବ, ନିଜର ଇଚ୍ଛା ଶକ୍ତି ପ୍ରକାଶ କରି ଚାଷବାସର ଧ୍ୟାନ ଦେଲେ ଶାରୀରିକ ପରିଶ୍ରମ ଦ୍ୱାରା ପଇସା ରୋଜଗାର କରି ନିଜର ଗୁଜୁରାଣ ମେଣ୍ଟେଇ ପାରିବେ। ପରିଶ୍ରମ କଲେ କୌଣସି ପ୍ରକାର ରୋଗ କି ଏସବୁ କିଛି ହେବ ନାହିଁ। ପାଠ ପଢିବା ସଙ୍ଗେ ସଙ୍ଗେ ନିଜର ଜ୍ଞାନ ଅର୍ଜନ କରି ସେ ଜ୍ଞାନଟାକୁ ଚାଷ କାମରେ ଲଗେଇଲେ ଦେଶକୁ ଏବଂ ରାଜ୍ୟକୁ ଖାଦ୍ୟଟା ଯୋଗେଇ ପାରିବେ ଏବଂ ନିଜେ ସୁରୁଖୁରୁରେ ରହିକି ନିଜର ପରିବାର ମେଣ୍ଟେନାନ୍ସ କରିପାରିବେ।
0: ଭାଇ ଆପଣଙ୍କ ଆମ କୋଠଗର ତରଫରୁ ଅନେକ ଅନେକ ଧନ୍ୟବାଦ।
2: ବୁଝିଲ ସୁଧା, ଭାଇ ତ ଆମର ସୁନ୍ଦର ଭାବରେ ତାଙ୍କର ଅନୁଭୂତି ସବୁ ବର୍ଣ୍ଣନା କଲେ। ଆମର ଅନେକ ଚାଷୀ ଭାଇ ଭଉଣୀ ଭାଇଙ୍କର ଅନୁଭୂତିରୁ ବହୁତ କଥା ଶିଖିବାକୁ ପାଇଥିବେ।
0: ତେବେ ଆମେ ଭାଇଙ୍କୁ ମଧ୍ୟ ଆମ କୋଠଘର ତରଫରୁ ଧନ୍ୟବାଦ ଦେଇଦେବା।
2: ହଉ
0: ହଉ, ଧନ୍ୟବାଦ ତ ଦେଲେ ଜଗାନା, ଆଉ ଟିକେ ବେଗି ଘରକୁ ଯିବା ବା।
2: ଚାଲ,
0: ଠାକୁର ବର୍ତ୍ତମାନ ବଡ ଦାଣ୍ଡରେ, ମୁଁ ପୁଣି ଥରେ ସେଇ ଜଗାକୁ ଟିକେ ଦର୍ଶନ କରିବି।
2: ଖାଲି ତେମେ କାଇଁ ଯିବ, ଚାଲ ଦିହେଁ ମିଶିକି ଯିବା।
0: ତେବେ ଠାକୁରଙ୍କୁ ଏଇଠି ଆମେ ଆମ କୋଠଘର ପ୍ରଣାମ ଜଣାଇବା, ପ୍ରଭୁ ସମସ୍ତଙ୍କର ମଙ୍ଗଳକର, ଜଗତର କଲ୍ୟାଣକର। ତେବେ ଉଠିବା ପୂର୍ବରୁ ଆମେ ଏଇଠି ଆମ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ ସେମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ତାର ମତାମତ ଆମ ପାଖକୁ ନିଶ୍ଚୟ ପଠାଇବେ। ଆମର ଠିକଣା ହେଉଛି କୃଷି ଆଲଚାଲ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ ହେଉଛି 752001। ତେବେ ଆଜିର କୋଠଘରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ସୁଧା ଆପା,
2: ଆଉ ମୁଁ ଜଗନ୍ନା,
0: ନମସ୍କାର।
3: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ ଏବଂ ଉପସ୍ଥାପନା କରିଥିଲେ ସ୍ୱୟଂ ସୁଧା ଦାସ ଏବଂ ପ୍ରକାଶ କୁମାର ରଥ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଅର୍ଜୁନ ପଣ୍ଡିତ କଥାଚିତ୍ରରୁ। କଣ୍ଠଦାନ କରିଥିଲେ ଦଲେର ମେହେନ୍ଦି ଏବଂ ଅଲକା ୟାଗ୍ନିକ। ଏବେ ଶୁଣନ୍ତୁ ବାଜିଗର କଥାଚିତ୍ରରୁ, କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ଶୁଣୁଥିଲେ ବାଜିଗର କଥାଚିତ୍ରରୁ କୁମାର ସାନୁ ଏବଂ ଅଲକା ୟାଗ୍ନିକଙ୍କ ଯୁଗଳ କଣ୍ଠରୁ। ଏବେ ଶୁଣନ୍ତୁ କଥାଚିତ୍ର ରହିଛି ଐତରାଜ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଏତରାଜ କଥାଚିତ୍ରରୁ। କଣ୍ଠଦାନ କରିଥିଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଏବେ ଶୁଣନ୍ତୁ ଥ୍ରୀ ଇଡିଏଟ୍ସ କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ଗୀତିକାର ସ୍ୱାନାନନ୍ଦ କିର୍କିରେ ଏବଂ ଯୁଗଳ କଣ୍ଠରେ ସଜିଛନ୍ତି ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ।

ପରବର୍ତ୍ତୀ ହିନ୍ଦୀ କଥାଚିତ୍ର ଗୀତଟି ଶୁଣନ୍ତୁ, ବୁଲନ୍ଦି। ଯୁଗଳକଣ୍ଠରେ ସଜିଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ।

0: 10 ଲକ୍ଷର ଲଟେରୀ ମତେ? ୱାଓ, ହସଲା!
1: ନକଲି ଅଫର୍ସ ପ୍ରତି ସାବଧାନ।
2: RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

ଆଜି ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ, ଏହା ଏକ ପବିତ୍ର ତୀର୍ଥ, ଏହା ଏକ ଅନୁଭବ, ଏହା ଏକ ଅବର୍ଣ୍ଣନୀୟ ଆନନ୍ଦ। କାରଣ ମହାପ୍ରଭୁ ଏବେ ବଡ଼ଦାଣ୍ଡରେ। ଗତକାଲି ଲକ୍ଷ ଲକ୍ଷ କଣ୍ଠରେ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ମହାପ୍ରଭୁ ନୀଳାଚଳ ଛାଡ଼ି ଆସିଛନ୍ତି ତାଙ୍କର ଭକ୍ତଙ୍କ ଗହଣକୁ। ରତ୍ନ ସିଂହାସନର ଅଧିପତି ଆଜି ରଥାରୂଢ଼, ସେ ଆଜି ପ୍ରାସାଦରେ ନୁହେଁ, ପ୍ରଜାଙ୍କ ମଝିରେ।

ଆଜି ପୁରୀର ମାଟି ପବିତ୍ର। ଏହି ମାଟିରେ ଗଡ଼ିଛି ରଥର ଚକ। ଏହି ଧୂଳିକୁ ସ୍ପର୍ଶ କରିଛନ୍ତି କୋଟି କୋଟି ଭକ୍ତ। ଏହି ପବନରେ ଭାସୁଛି ଭକ୍ତିର ସୁଗନ୍ଧ। ଆଜି ସମୁଦ୍ରର ଢେଉ ମଧ୍ୟ ଯେପରି ମନ୍ତ୍ର ଉଚ୍ଚାରଣ କରୁଛି, ବଟବୃକ୍ଷର ପତ୍ରରେ ପତ୍ରରେ ଶୁଣାଯାଉଛି ମହାପ୍ରଭୁଙ୍କର ଆଗମନର ସନ୍ଦେଶ। ସକାଳର ଶୀତଳ ପବନ ମଧ୍ୟ ଯେପରି କହୁଛି,

ଆସ, ତୁମ ପ୍ରଭୁ ତୁମ ପାଖକୁ ଆସିଛନ୍ତି। ଇଏ କେମିତି ଲୀଳା, ଯାହାଙ୍କୁ ଦେଖିବା ପାଇଁ ଭକ୍ତ ମନ୍ଦିରକୁ ଯାଏ, ଆଜି ସେଇ ପ୍ରଭୁ ନିଜେ ଭକ୍ତଙ୍କ ପାଖକୁ ଚାଲି ଆସିଛନ୍ତି। ସେଥିପାଇଁ ତ ସେ ପତିତ ପାବନ। ସେ ଧର୍ମ ପଚାରନ୍ତି ନାହିଁ, ଜାତି ପଚାରନ୍ତି ନାହିଁ, ଭାଷା ପଚାରନ୍ତି ନାହିଁ, ସେ କେବଳ ହୃଦୟକୁ ଦେଖନ୍ତି। ଯେଉଁ ହୃଦୟରେ ଭକ୍ତି ଅଛି, ସେଇ ହୃଦୟରେ ଜଗନ୍ନାଥ ଅଛନ୍ତି।

ଆଜି ବଡ଼ଦାଣ୍ଡରେ କେତେ ଅଦ୍ଭୁତ ଦୃଶ୍ୟ! କେହି ହାତ ଯୋଡ଼ି ନୀରବରେ ଠିଆ ହୋଇଛନ୍ତି, କେହି ଅଶ୍ରୁଭରା ଆଖିରେ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି, କେହି ଦୂରରୁ କେବଳ ରଥର ପତାକା ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି। କାହିଁକିନା ଜଗନ୍ନାଥଙ୍କୁ ଦେଖିବା ପାଇଁ ସବୁବେଳେ ଆଖିର ଆବଶ୍ୟକତା ନଥାଏ, ଭକ୍ତିଭରା ହୃଦୟ ହିଁ ପର୍ଯ୍ୟାପ୍ତ।

ଆସନ୍ତୁ ହୃଦୟର ସମସ୍ତ ଦ୍ୱାର ଖୋଲିଦେବା, ଆଉ ଭକ୍ତିର ସହ ଡାକିବା, ହେ କଳା ଠାକୁର, ହେ ନୀଳାଦ୍ରି ବିହାରୀ, ଆମ ଜୀବନର ରଥରେ ମଧ୍ୟ ତୁମେ ସାରଥି ହୋଇ ରୁହ। ଜୟ ବଳଭଦ୍ର, ଜୟ ମା ସୁଭଦ୍ରା, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ତ ନିଶ୍ଚିତ ମୁଁ କହିବି ସେଇ ଜଗନ୍ନାଥ ମହାପ୍ରଭୁ ସେ ଜଗତର ନାଥ ସେ ସବୁ ଚକା ଚକାଠିରେ ସବୁ ଦେଖୁଛନ୍ତି, ସବୁ ସେ ବିଚାର କରୁଛନ୍ତି ପାପ ପୁଣ୍ୟ, ତ ସେ ନିଶ୍ଚିତ ଜଗତର ନାଥ ସେ ନିଶ୍ଚିତ ଦୁଃଖ ଶୁଣୁଛନ୍ତି। ତ ଏତେ ବଡ ପୁରୀର ପ୍ରସିଦ୍ଧ ରଥଯାତ୍ରା କାଲି ଶାନ୍ତି ଶୃଙ୍ଖଳାର ସହିତ ହେଇଛି, ତ ଆଜି ବି କିଛି ଥିଲା ବୋଲି ମୁଁ ନ୍ୟୁଜରେ ଶୁଣିଛି, ଆଜି ବି ରଥ ଗୁଣ୍ଡିକା ମନ୍ଦିରକୁ ଯାଇଛନ୍ତି, ତ ନିଶ୍ଚିତ ସେଇ ଜଗନ୍ନାଥଙ୍କର ଦ୍ୱାରା ସମସ୍ତଙ୍କ ଉପରେ ଥାଉ, ତ ତାଙ୍କ ଉପରେ ନିଶ୍ଚିତ ମୁଁ ବିପଦ କହିବି ଆଜ୍ଞା।
1: ନିଶ୍ଚୟ
0: ସେଇ ଜଗନ୍ନାଥ ମହାପ୍ରଭୁଙ୍କ ଚରଣ କମଳରେ ତାଙ୍କର ପ୍ରାର୍ଥନା କରିଛି ଆଜ୍ଞା। ଜୟ ଜଗନ୍ନାଥ। ଆଷାଢ଼ର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଆଦ୍ୟ ଆଷାଢ଼ର ଝିପି ଝିପି ବର୍ଷାରେ ପବିତ୍ର ଘୋଷ ଯାତ୍ରାରେ ଭାଇ ଭଉଣୀକୁ ସଙ୍ଗରେ ନେଇ ବିଜେ କରିଛ ପ୍ରଭୁ ରଥ ଉପରେ, ହେ କାଳିଆ ଠାକୁରେ ହେ କାଳିଆ ଠାକୁରେ। ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ଜାତି ଧର୍ମ ନିର୍ବିଶେଷରେ ତୁମରି ଦର୍ଶନ ଏ ନେତ୍ର ପବିତ୍ର ହେଉ, କୋଟି ଜନ୍ମର କଳୁଷ କାଳିମା ଦୂର ହୋଇଯାଉ, ବାରେ କରୁଣା କର ହେ ମହାବାହୁ, ବାରେ କରୁଣା କର ହେ ମହାବାହୁ। କଲ୍ୟାଣ କର ହେ ପ୍ରଭୁ ଜଗତ ଜନର, ଦିଅ ଦୟା କ୍ଷମା ସଦବୁଦ୍ଧି ମଣିଷ ହୃଦୟେ, ଶାନ୍ତି ମୈତ୍ରୀର ବାରତା ବ୍ୟାପି ଯାଉ ସମଗ୍ର ବିଶ୍ୱରେ, ଏତିକି ପ୍ରାର୍ଥନା ହେ ଚକାଠି, ଏତିକି ପ୍ରାର୍ଥନା ହେ ଚକାଠି ତୁମ ଶ୍ରୀ ପୟରେ, ତୁମ ଶ୍ରୀ ପୟରେ ଆଜ୍ଞା।
1: ବହୁତ ସୁନ୍ଦର। ତେବେ ତାଙ୍କରି କରୁଣାରୁ ଏ ସୃଷ୍ଟି ଆତଜାତ, ତେଣୁ ଆସନ୍ତୁ ଏଇ ବିଶେଷ ରଥଯାତ୍ରାରେ ସେଇ ଜଗନ୍ନାଥଙ୍କ ସମସ୍ତେ ଆରାଧନା କରିବା ଏବଂ ତାଙ୍କରି କରୁଣା ଭିକ୍ଷା କରିବା, କାରଣ ତାଙ୍କର ବିନା ଇଙ୍ଗିତରେ ଗୋଟିଏ ପତ୍ର ବି ହେଲେ ନାହିଁ। ତେଣୁ ଆପଣଙ୍କର ଏ ସୁନ୍ଦର ରଚନାଟି ପାଇଁ ବହୁତ ବହୁତ ଧନ୍ୟବାଦ। ତେବେ ଆସନ୍ତୁ ଆପଣଙ୍କର ପସନ୍ଦର ଗୋଟିଏ ଭକ୍ତି ଗୀତ ଶୁଣିବା ସେଇ କାଳିଆ ସାନ୍ତଙ୍କ ଉଦ୍ଦେଶ୍ୟରେ।
0: ଆଜ୍ଞା ନିଶ୍ଚିତ ସେ କାଳିଆ ସାନ୍ତଙ୍କ ଉପରେ ବି ଗୋଟିଏ ଗୀତ ଶୁଣିବା, ସେଇଟା ଚିହ୍ନା ଚିହ୍ନା ଚଳଚ୍ଚିତ୍ରର ଓଡ଼ିଆ, ସେଇଟା ଭୁବନେଶ୍ୱରୀ ମିଶ୍ର ଗାଇଛନ୍ତି। ଜଗତର ନାଥ ଆହେ ଜଗନ୍ନାଥ, ଭକତ ଧନ ଭାବ ଯାହି, ଅଜି ଯାଏ ମୁଁ ଯେ ମଚି ଯାଏ ମୁଁ ଯେ ଶ୍ରୀମୁଖ ମାଧୁରୀ ଚାହିଁ। ଆଜ୍ଞା ସେଇ ଗୀତଟା
1: ସୁନ୍ଦର। ତେବେ ଆସନ୍ତୁ ଶୁଣିବା ସେଇ ମହାପ୍ରଭୁଙ୍କର ଉଦ୍ଦେଶ୍ୟରେ ଆପଣଙ୍କ ପସନ୍ଦର ଏ ସୁନ୍ଦର ଗୀତଟି। ଫୋନ୍ କରିଥିବାରୁ ବହୁତ ଧନ୍ୟବାଦ। ରହୁଛୁ ଭଉଣୀ, ନମସ୍କାର।
0: ଆଜ୍ଞା ଧନ୍ୟବାଦ। ଆଜ୍ଞା ନମସ୍କାର।

0: ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଆଉ ଏକ ନୂଆ ଅଧ୍ୟାୟ ସହ ମୁଁ ଆପଣଙ୍କର ସାଥୀ ସନ୍ତୋଷ ସ୍ୱାଗତ କରୁଛି କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟ ସହ। ହ୍ୟାଲୋ ଆକାଶବାଣୀ ପୁରୀ।
1: ଆଜ୍ଞା
0: ନମସ୍କାର। ଭଉଣୀ ପରିଚୟ ଦିଅନ୍ତୁ। ଆପଣଙ୍କୁ ରଥଯାତ୍ରା ବା ମହାପ୍ରଭୁଙ୍କର ଘୋଷଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଜଗନ୍ନାଥଙ୍କ କୃପାରୁ ଏ ଧରା ପୃଷ୍ଠରେ ଆମେ ସମସ୍ତେ ବଞ୍ଚିଛେ। ଆପଣ ଏଇ ବିଶେଷ ରଥଯାତ୍ରା ଅବସରରେ ସେଇ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କିଛି ଦ୍ୱିପଦ ଆପଣଙ୍କର କିଛି ରଚନା କି କିଛି ଆପଣଙ୍କର ମନରେ ଯଦି ଅଛି ଆପଣ କହିପାରିବେ।
1: ନିଶ୍ଚିତ ଆଜ୍ଞା।

0: ହଁ ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 FM ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଯୋଡ଼ି ହେବା ଏଥର ଆସନ୍ତୁ ଆମର ପରବର୍ତ୍ତୀ କଲର୍ଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ
1: ସାର୍, ନମସ୍କାର।
0: ନମସ୍କାର ଭଉଣୀ, ପରିଚୟ ଦିଅନ୍ତୁ।
1: ଜଗତସିଂହପୁରରୁ କହୁଛି ମମତା ମହାପାତ୍ର।
0: ମମତା ଭଉଣୀ, କାର୍ଯ୍ୟକ୍ରମରେ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ତେବେ ବର୍ତ୍ତମାନ ସାରା ଓଡ଼ିଶାର ଓଡ଼ିଆଙ୍କର ମୌଡ଼ମଣି କାଳିଆ ଠାକୁର ବର୍ତ୍ତମାନ ରଥ ଉପରେ ବସି ଆସିଛନ୍ତି ବୋଲି ତାଙ୍କ ଭକ୍ତ ମେଳରେ ରଥଯାତ୍ରା ଅବସରରେ, ତେବେ ଆପଣ ଏ ରଥଯାତ୍ରାକୁ କେମିତି ଦେଖନ୍ତି, ଆପଣଙ୍କର ଅନୁଭୂତି, ଆପଣଙ୍କ ମନର କଥା ଦୀପଦ କୁହନ୍ତୁ।
1: ମତେ ତ ରଥଯାତ୍ରା ବହୁତ ମାନେ ଖୁସି ଲାଗେ।
0: ଆଜ୍ଞା,
1: ସବୁ ଠାକୁର ଭିତରେ ଆମ ଠାକୁର କାଳିଆ ଠାକୁର ହେଉଛନ୍ତି ନିଆରା, କାହିଁକିନା କୌଣସି ଠାକୁର ତାଙ୍କ ସିଂହାସନ ଛାଡି ବାହାରକୁ ଆସନ୍ତିନି, କିନ୍ତୁ ସିଏ ଏମିତିଆ ଗୋଟେ ଠାକୁର, ଭକ୍ତ କଣ ତାଙ୍କ ଘର, ସିଏ ଭକ୍ତଙ୍କ ପାଖକୁ ଚାଲି ଆସନ୍ତି, ଦି ହାତ ମେଲେଇକିରି ବସନ୍ତି, ମାନେ ସମସ୍ତେ ଆସ, ମୁଁ ସମସ୍ତଙ୍କୁ କୋଳେଇ ନେବି।
0: ଆଚ୍ଛା, ମନ୍ଦିରରେ ଦର୍ଶନ କରିବାକୁ ଏବେ ପ୍ରତିଦିନ ପ୍ରତିଦିନ ଭକ୍ତଙ୍କର ଏତେ ଭିଡ଼ ହେଉଛି ଯେ ଜଗନ୍ନାଥଙ୍କର ଟିକେ ଦର୍ଶନ ପାଇବାରୁ ବହୁତ ଲୋକ ବଞ୍ଚିତ ହେଉଛନ୍ତି, ତେଣୁ ଦୁଇ ଦିନ ରଥ ଉପରେ ସେ ଯେତେବେଳେ ଭିଡ଼ା ହେଇକିରି ଯାଉଛନ୍ତି, ତାଙ୍କୁ ଭକ୍ତମାନେ ଟାଣି ଟାଣି ନେଉଛନ୍ତି, ସେଇ ମୌକାରେ ଯେଉଁ ଭକ୍ତମାନେ ସେଥିରୁ ବଞ୍ଚିତ ହୋଇଥିଲେ, ତାଙ୍କ ଦର୍ଶନରୁ କୃପାରୁ ବଞ୍ଚିତ ହୋଇଥିଲେ, ତେଣୁ ସେମାନଙ୍କ ଉଦ୍ଦେଶ୍ୟରେ ବୋଧ ହୁଏ ଇଏ ତାଙ୍କର ଗୋଟେ ଲୀଳା ହୋଇପାରେ। ଆପଣ କେମିତି ଭାବୁଛନ୍ତି ସେ ଅନ୍ତର୍ଯ୍ୟାମୀ, ତାହେଲେ କେବେ ଆପଣ ଆପଣଙ୍କର ମନର କଥା ତାଙ୍କୁ କହିଛନ୍ତି ଆଉ ସେ ତାହା ଶୁଣିଛନ୍ତି ବୋଲି ଆପଣ ତାହା କେବେ ଅନୁଭବ କରିଛନ୍ତି?
1: ମୁଁ ଯୋଉଟା ଅନ୍ତରର ସହିତ ମାନେ ମୁଁ ତାକୁ ମୋର ମୋର ମୋ ନନା ବୋଉଙ୍କୁ ଯେମିତି ଭାବେ ମୁଁ ଜଗନ୍ନାଥଙ୍କୁ ଭାବେ ମୋ ବାପା ମା ଅଛି,
0: ତେଣୁ
1: ମୋର ଯେତେବେଳେ ଯାହା ଦୁଃଖ ଥାଏ, ବର୍ତ୍ତମାନ ତ ମୁଁ ବାପା ମା ଇହ ଦାମରେ ନାହାନ୍ତି, ମୁଁ ଜଗନ୍ନାଥଙ୍କୁ ହିଁ ମୋର ବାପା ମା ବୋଲି ଜଣେଇବି, ତାଙ୍କର ସ୍ୱରୂପରେ ମୋ ନନା ବୋଉଙ୍କୁ ମୁଁ ଦେଖେ ଏବଂ ମୁଁ ଯାହା ଜଣାଏ, ମୁଁ ବି ତାଙ୍କ ଆଶୀର୍ବାଦରୁ ତାଙ୍କ କୃପାରୁ ମୁଁ ସେଇଟା ମୁଁ ପାଏ, ମତେ କେବେ ବି ନିରାଶ କରିନି।
0: ପ୍ରତ୍ୟେକ ଜାଗାରେ ଆମେ ଦେଖୁ ଭଗବାନଙ୍କର ଗୋଟେ ଗୋଟେ ମାନବୀୟ ରୂପ ଥାଏ, ଆମ ଜଗନ୍ନାଥ ବା ଦାରୁ ବ୍ରହ୍ମଙ୍କର ଇଏ ଏକ ଅପରୂପ ଯାହାକୁ କୁହାଯାଇପାରେ, ଆପଣ ଏ ରୂପକୁ କେମିତି ଦେଖନ୍ତି?
1: ତାଙ୍କୁ ତ ଯିଏ ଯେମିତି ଦେଖିବ ସେ ତାକୁ ସେମିତି ଦେଖାଦେବେ।
0: ତେବେ ଆସନ୍ତୁ ଆମେ ସେଇ ଜଗତ ନିୟନ୍ତାଙ୍କର ଗୋଲ ଗୋଲ ଦୁଇଟି ଆଖି ଭିତରେ, ସେ ବ୍ରହ୍ମ ଭିତରେ ଆମେ ନିଜକୁ ଲୀନ କରିଦେବା, କାହିଁକି ନା କୁହାଯାଏ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଆଜ୍ଞା, ତେବେ ତାଙ୍କର କରୁଣା ତାଙ୍କର ଆଶିଷ ଆମ ସମସ୍ତଙ୍କ ଉପରେ ଏମିତି ଥାଉ, ତେଣୁ ସବୁବେଳେ ତାଙ୍କୁ ଏମିତି ମନରେ ଧ୍ୟାନ କରୁଥିବା, ତାଙ୍କର କରୁଣା ସମସ୍ତଙ୍କ ପ୍ରତି ଏମିତି ବର୍ଷୁ ଥାଉ, ଏତିକି କାମନା କରିବା। ତେବେ ଆସନ୍ତୁ ଆପଣଙ୍କ ମନ ପସନ୍ଦର ଗୋଟେ ଗୀତଟିଏ ଶୁଣିବା, କ'ଣ ଶୁଣିବେ?
1: ମୁଁ ଶୁଣିବି ସୁରେଶ ୱାଡକର ଗାଇଥିବା ଧାମ ଜଗନ୍ନାଥ ଜୀ।
0: ଆଚ୍ଛା, ତ ଆସନ୍ତୁ ତେବେ ଶୁଣିବା ଆପଣଙ୍କ ପସନ୍ଦର ଗୀତଟି। ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭଉଣୀ, ରହୁଛୁ, ନମସ୍କାର।
1: ନମସ୍କାର।

0: କୃଷ୍ଣା ନଦୀ ତୀରର ଏ ରାଜପ୍ରାସାଦରେ ଆଉ ବେଶୀ ଦିନ ନୁହେଁ ମା ପଦ୍ମ।
1: ତେବେ ବାପା ଏଠାକୁ ଆସିଥିଲେ କାହିଁକି?
0: ରାଜ୍ୟ ରକ୍ଷା କରିବାକୁ।
1: ରକ୍ଷା କରିବାକୁ କାହିଁକି ବାପା?
0: ମା, ବର୍ତ୍ତମାନ ଓଡ଼ିଶାରେ ଭୀଷଣ ଅନ୍ତର୍ବିବାଦ ଚାଲିଅଛି। ଏକ ପକ୍ଷରେ ପୁରୁଷୋତ୍ତମ ଦେବ ଓ ଅନ୍ୟ ପକ୍ଷରେ ବିକ୍ରମଦେବ। ଯେପରି ଦେଖାଯାଉଛି ବିକ୍ରମଦେବ ଶୀଘ୍ର ଜୟଲାଭ କରିବେ। ପୁରୁଷୋତ୍ତମ ଅନେକ ଯୁଦ୍ଧରେ ପରାସ୍ତ ହେଲେଣି ବା, ସୈନ୍ୟ ସାମନ୍ତ ମଧ୍ୟ ଆଉ ନାହାନ୍ତି, ଯୁଦ୍ଧ ବନ୍ଦ ହେବ। ମୋର ଭୟ ଥିଲା ତାଙ୍କ ଯୁଦ୍ଧର ଗୋଳମାଳରେ କାଞ୍ଚିର କିଛି କ୍ଷତି ହୋଇପାରେ, ସେଇଥିପାଇଁ ସୈନ୍ୟରେ ଏ ସୀମାନ୍ତ ପ୍ରଦେଶରେ ଅବସ୍ଥାନ କରୁଥିଲି। ଯୁଦ୍ଧ ବନ୍ଦ ହେଲେ ନଗରୀକୁ ଫେରିଯିବା ମା।
1: ଯୁଦ୍ଧ ଯେତେ ଶୀଘ୍ର ବନ୍ଦ ହେବ ବୋଲି ଆପଣ ବିବେଚନା କରନ୍ତି ବାପା, ସେତେ ଶୀଘ୍ର ହେଉନାହିଁ। ପୁରୁଷୋତ୍ତମ ଦେବ ଅତି ପ୍ରତାପଶାଳୀ ନରପତି, ଏତେ ଯୁଦ୍ଧରେ ପରାସ୍ତ ହେବାର କାରଣ ଯୁଦ୍ଧ କରିବାକୁ ତାଙ୍କର ଅନିଚ୍ଛା। ଭାତୃବିବାଦ ଶୋଭନୀୟ ନୁହେଁ ବୋଲି ସେ ଚିରକାଳ କହୁଅଛନ୍ତି। ବର୍ତ୍ତମାନ ଶୁଣାଯାଏ ତାଙ୍କର ମନ ପରିବର୍ତ୍ତିତ ହୋଇଅଛି, ସେ ନିଜେ ଶୀଘ୍ର ଏ ଅଞ୍ଚଳକୁ ଯୁଦ୍ଧକୁ ଆସୁଅଛନ୍ତି।
0: ବିକ୍ରମଦେବ ଜୟୀ ହୁଅନ୍ତୁ ବା ପୁରୁଷୋତ୍ତମ ଦେବ ଜୟୀ ହୁଅନ୍ତୁ, ସେଥିରେ ଆମ୍ଭର ବିଶେଷ ଲାଭ ବା କ୍ଷତି ନାହିଁ। ଯାହା ହେବାର ଶୀଘ୍ର ହୋଇଗଲେ ହେଲା, ଏଠାରେ ଆଉ ବେଶୀ ଦିନ ରହିବାକୁ ସୁଖ ଲାଗୁନାହିଁ ମା।
1: କାହିଁକି ବାପା? ମୋତେ ତ ଏ ସ୍ଥାନ ବଡ଼ ରମଣୀୟ ବୋଧ ହେଉଅଛି। ଏ ପର୍ବତଗୁଡ଼ିକ ଆପଣାର ବିନୀତ ବିଶାଳତାରେ ଅନନ୍ତ ପଥ ଅଧିକାର କରି ରହିଅଛନ୍ତି, ପୁଣି ନିରାଶର ପ୍ରାଣରେ ଆଶାର କ୍ଷୀଣ ରେଖା ସମାନ ଏହି କୃଷ୍ଣା ନଦୀ ଅସ୍ଫୁଟ ମଧୁର କଳବାଣୀରେ ନିରନ୍ତର ବହିଯାଉଅଛି, ଯେପରି ଜନନୀର ହୃଦୟରେ ବାତ୍ସଲ୍ୟର ସୁମଧୁର ଧାରା।
0: ହଁ ମା ପଦ୍ମ, ଅନେକ ଅଂଶରେ ଏହି କୃଷ୍ଣା ନଦୀ ଖୁବ୍ ଭଲ, ଏହାର ମାଛ ଗୁଡ଼ିକ ଖୁବ୍ ମଧୁର, ପାହାଡ଼ ଜଙ୍ଗଲ ଗୁଡ଼ାକ ମଧ୍ୟ ବେଶ, ଠେକୁଆ ହରିଣ ପୁରୀ ରହିଛନ୍ତି ମା। ଅନନ୍ତ ଶିକାର କରିବାକୁ ଯାଇଥିଲା, ମୁଁ ଦେଖେ ଆଜି କ'ଣ ମାରି ଆଣିଛି, ଠେକୁଆ ମାଂସଟା ବଡ଼ ସରସ ମାଂସ ମା।
1: ମନୁଷ୍ୟର ଏ ଜୀବହିଂସା ପ୍ରବୃତ୍ତି ବଡ଼ ଜଘନ୍ୟ। ମନୁଷ୍ୟ ପ୍ରାଣରେ ଯେଉଁଟିକ ଦେବତ୍ୱ ଅଛି ତାକୁ ବିନାଶ କରି ମନୁଷ୍ୟକୁ କେବଳ ପଶୁତ୍ୱମୟ ହିଂସ୍ର ଜୀବବିଶେଷରେ ପରିଣତ କରେ ଏହି ଜୀବହିଂସା। କି କଦର୍ଯ୍ୟ, କି କୁତ୍ସିତ, ପ୍ରେମରେ ପ୍ରତିଷ୍ଠିତ ମାନବ ପ୍ରାଣରେ କି ଘୋର ଶତ୍ରୁତା। ଏଇ ତ ମା, ମା, ଅନନ୍ତ ଭାଇ ପ୍ରତିଦିନ ଏ ବନ ମଧ୍ୟରୁ ଅନେକ ଜୀବଜନ୍ତୁ ମାରି ଆଣୁଛନ୍ତି। ଆଜି ଗୋଟାଏ ବଡ଼ ସମ୍ବର ମାରି ମୋତେ ଦେଖିବାକୁ ଡାକି ପଠାଇଥିଲେ, ତାଙ୍କୁ ତୁମେ ମନା କଲ ନାହିଁ? ମୁଁ କେତେ ଥର କହିଲିଣି, ସୁମନ୍ତ ଭାଇଙ୍କୁ ମଧ୍ୟ।

0: ଦେଉଛି। ଏଇ କଥାକୁ ତୋର ଏତେ ଦୁଃଖ ପଦ୍ମ? ହତ୍ୟା କ୍ଷତ୍ରିୟର ଧର୍ମ, ରକ୍ତରେ ରଞ୍ଜିତ ନହେଲେ କ୍ଷତ୍ରିୟର ହସ୍ତ ସୁନ୍ଦର ଦିଶେ ନାହିଁ। ମା, ତୁ କ'ଣ ଜାଣିନୁ, ଆଜି ଯେଉଁ ପ୍ରାନ୍ତରକୁ କୃଷ୍ଣାର ଶୀତଳ ମଳୟ ମଧୁର ସୌରଭରେ ସିକ୍ତ କରୁଅଛି, କାଲି ତାହା ଭୀଷଣ ଶ୍ମଶାନରେ ପରିଣତ ହେବ। ଶବ ରାଶିର ଦୁର୍ଗନ୍ଧ ମଧ୍ୟରେ ଶୃଗାଳ କୁକୁର ବିକଟ ଚିତ୍କାର କରୁଥିବେ। ମା ପଦ୍ମା, ଏହାଠାରୁ ଭଳି ଦାରୁଣ ଦୃଶ୍ୟ ଆଉ ଜଗତରେ କ'ଣ ଅଛି?
1: ମୁଁ ଶୁଣିଥିଲି ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବଙ୍କ ବିପକ୍ଷରେ ବିଦ୍ରୋହ ଘଟିଛି, ଯୁଦ୍ଧ ହେବ ବୋଲି। ଏତେ ଶୀଘ୍ର ମା, ପୁରୁଷୋତ୍ତମ ଦେବ ଏ ଯୁଦ୍ଧକୁ ସ୍ୱୟଂ ଆସୁଛନ୍ତି, ସେ କ'ଣ ଆସିଲେଣି?
0: ମୁଁ ଜାଣିନାହିଁ, ତେବେ ଏତିକି ଜାଣେ ଯେ କାଲି ଯୁଦ୍ଧ ହେବ, ଆଉ ସେ ଯୁଦ୍ଧରେ ପୁରୁଷୋତ୍ତମ ଦେବ ଉପସ୍ଥିତ ହେବାର କଥା।
1: କନକ, ନଦୀର ଅପର ପାର୍ଶ୍ୱରେ ସେଠାରେ କାଲି ଯୁଦ୍ଧ ହେବ। ସେଦିନ ମାଙ୍କ ଠାରୁ ମହାରାଜା ପୁରୁଷୋତ୍ତମ ଦେବଙ୍କ ବୀରତ୍ୱ ପରାକ୍ରମ ଆଉ ବୀରତ୍ୱର ପରାକ୍ରମର ଚିର ସହଚର ସେ ଉଦାରତା ବିଷୟରେ କେତେ କଥା ଶୁଣିଥିଲେ। ସେହି ପୁରୁଷୋତ୍ତମ ସ୍ୱୟଂ ଏଠାକୁ ଆସିଅଛନ୍ତି, ତାଙ୍କର ଭାଇ ବିକ୍ରମଦେବ ବିଦ୍ରୋହୀ, ବିଦ୍ରୋହ ଦମନ ନିମନ୍ତେ ମହାରାଜା ଏଠାରେ ଉପସ୍ଥିତ। ମୁଁ ଯୁଦ୍ଧ ଦେଖିନାହିଁ, ତୁ ମଧ୍ୟ ଦେଖିନାହୁଁ କନକ, ଆମେମାନେ କାଲି ସେ ପ୍ରାନ୍ତରକୁ ଯିବା। କନକ,
0: ବେଶ
2: ଆଜି ବେଶ ସ୍ଥାନରେ ସାକ୍ଷାତ ପୁରୁଷାଧମ।
3: ଜଗତର ସକଳ ସ୍ଥାନ ସମାନ ବିକ୍ରମଦେବ, କିନ୍ତୁ ତୁମ୍ଭେ ଏଠାରେ କାହିଁକି?
2: କାହିଁକି ଦେଖିବୁ, ଆକ୍ରମଣ କର ସୈନିକ।
3: ବିକ୍ରମ, ବିକ୍ରମ, ବିକ୍ରମ, ଶାନ୍ତ ହୁଅ ଭାଇ, ଏ ଯୁଦ୍ଧ ସୁନ୍ଦର ହେବ ନାହିଁ।
2: ରାଜଦ୍ରୋହୀ ସଙ୍ଗେ ଯୁଦ୍ଧ କେବେ ଅସୁନ୍ଦର ନୁହେଁ ପୁରୁଷୋତ୍ତମ। ପୁରୁଷୋତ୍ତମଙ୍କ ବକ୍ସିଆ ବିକ୍ରମାଧମଙ୍କୁ ଆକ୍ରମଣ କର ସୈନିକ, ଆଉ ପୁରୁଷୋତ୍ତମଙ୍କୁ।
0: ଯୁବକ ପଦ୍ମ, ସେ ଗଛ ମୂଳରେ ଚାଲ ଟିକେ ପାଣି ଦେବା ତା ତୁଣ୍ଡରେ, ବିଚାରର କି କଷ୍ଟ।
1: ମୁମୂର୍ଷୁର ପରିଣାମ ଯଦି ମୃତ୍ୟୁରେ ହେଉନଥାନ୍ତା କନକ, ଆହା କି କଷ୍ଟ।
3: ବେଶ, କିନ୍ତୁ ସୈନ୍ୟ କାହାନ୍ତି ଅର୍ଜୁନ ସିଂହ?
4: ସେ କଣ ମହାରାଜ, ସୈନ୍ୟ ନାହାନ୍ତି, ମହାରାଜାଙ୍କର ନାମ ମାତ୍ର ଶୁଣିଲେ ଅନ୍ତପୁରର ଅବଳା ମଧ୍ୟ ଅସ୍ତ୍ର ଘେନି ଉଠିବେ, ସୈନ୍ୟ ନାହାନ୍ତି। ମୁଁ 80,000 ସୈନ୍ୟ ସଜ୍ଜିତ କରି ରଖିଅଛି ମହାରାଜ, ତତ୍ପରେ ସୋନପୁର, ବାମଣ୍ଡା, ତାମ୍ରଲିପ୍ତ, କାଶୀପୁରରେ ପ୍ରାୟ 100,000 ସୈନ୍ୟ ଅବସ୍ଥାନ କରୁଅଛନ୍ତି। ଏହା ଛଡ଼ା 100,000 ସୈନ୍ୟ ରାଜଧାନୀରେ ଗଚ୍ଛିତ ଅଛନ୍ତି, ଏମାନଙ୍କର ପ୍ରତ୍ୟେକଙ୍କର ଜୀବନ ମହାରାଜାଙ୍କ ନିମନ୍ତେ ଉତ୍ସୃଷ୍ଟ। ତତ୍ପରେ ପ୍ରଜାଗଣ, ବାତ୍ସଲ୍ୟରେ ପରିପାଳିତ, ସ୍ନେହରେ ବସିଭୂତ ପ୍ରଜାଗଣ ମହାରାଜାଙ୍କର ବିଜୟ ନିମନ୍ତେ ସ୍ୱଦେଶର ମଙ୍ଗଳ କାମନାରେ ସମସ୍ତେ ପ୍ରାଣ ଦେବାକୁ ପ୍ରସ୍ତୁତ ମହାରାଜ। ଅଧୀର ହେବେନି ମହାରାଜ, ସୈନ୍ୟ ବହୁତ,
3: କିନ୍ତୁ ବକ୍ସି ଅଭିରାମଙ୍କ ସ୍ଥାନ କିଏ ପୂର୍ଣ୍ଣ କରିବ? ଅର୍ଜୁନ ସିଂହ, ବିଶ୍ୱନାଥ ପୁଣି କାଲି ଚାଲିଯାଇଅଛନ୍ତି। ଓଃ, କି ଦୃଶ୍ୟ ସେ ଯୁଦ୍ଧ କ୍ଷେତ୍ରର କାଲି! ବିକ୍ରମର ସୈନ୍ୟମାନଙ୍କ ଆକ୍ରମଣରେ ଆହତ ହୋଇ ମୁଁ ପିପାସାରେ କାତର। ସେତେବେଳେ ସ୍ୱର୍ଗର ଦେବୀ ତୁଲ୍ୟ କିଏ ଆସି ମୋର ମୁମୂର୍ଷୁ କଣ୍ଠରେ ଅମୃତ ଢାଳି ଦେଇଗଲା?
4: ସେ ତ କାଞ୍ଚିରାଜ କନ୍ୟା ମହାରାଜ, ଯୁଦ୍ଧ କ୍ଷେତ୍ରରେ ଜଳଦାନ କରି ବୁଲୁଥିଲେ, ବଡ ଗୁଣବତୀ ସେ ରାଜକନ୍ୟା।
3: କାଞ୍ଚି ରାଜକନ୍ୟା?
4: ହଁ ମହାରାଜ, ଆଜି ମଧ୍ୟ ଯୁଦ୍ଧ ହେଇପାରେ।
3: ହଁ ବକ୍ସି, ବିକ୍ରମ ଦେବ ତ କାଲି ପରାସ୍ତ ହୋଇ ଆଜି ପୁନଶ୍ଚ ଯୁଦ୍ଧ କରିବାକୁ ଉଦ୍ୟତ। ଆଜି ପରାସ୍ତ ହେଲେ କାଲି ପୁଣି କେଜାଣି ଯୁଦ୍ଧ କରିବେ, ଏପରି କେତେ ଦିନ ଚାଲିଥିବ?
4: ଆଉ ବେଶୀ ଦିନ ନୁହେଁ ମହାରାଜ, ବିକ୍ରମଦେବ 50,000 ମାତ୍ର ସୈନ୍ୟ ଘେନି ଯୁଦ୍ଧ ଆରମ୍ଭ କରିଥିଲେ, ସେ ସୈନ୍ୟମାନେ ପୁଣି ଅଧିକାଂଶ ଅଶିକ୍ଷିତ, ସେଥିରୁ ପ୍ରାୟ 10,000 କାଲି ନିହତ ହୋଇଅଛନ୍ତି, ନୂତନ ସୈନ୍ୟ ମଧ୍ୟ ଦୁଷ୍ପ୍ରାପ୍ତ। ଆଉ କେତେ ଦିନ ଏପରି ଚଳାଇବେ? ଖୁବ୍ ବେଶୀ 3 ଦିନ, ଅଧିକ
3: ଯୁଦ୍ଧକୁ ଯିବା ଦୁହେଁ ଦୁଇ ଆଡ଼େ। ଆଜି ଏ ଶିବିର ତ୍ୟାଗ କରି ବିଦାୟ ଘେନିବାକୁ ହେବ ବକ୍ସି, ଆଜି ଏ ଜନ୍ମିଦାୟ, ଯଦି ପୁନର୍ବାର ସାକ୍ଷାତ ହୁଏ ତେବେ ଉତ୍ତମ, ସେତେବେଳେ ହସି ଖେଳି ପୁନରାୟ ପରସ୍ପରକୁ ଆଲିଙ୍ଗନ କରିବା, ଜୀବନର ଦୁଃଖ କାହାଣୀ ବିବୃତ କରି ସୁଖରେ କାଳଯାପନ କରିବା, ନହେଲେ ନହେଲେ ଶେଷ ଦେଖା। ସେନାପତି ବୃଦ୍ଧ ଅର୍ଜୁନ ସିଂହ, ବିଦାୟ ଦିଅ। ଓଡ଼ିଶାର ରାଜସିଂହାସନ ପାଇଁ ତୁମ୍ଭେମାନେ ଯଥେଷ୍ଟ କରିଅଛ, କ୍ଷୋଭ ନାହିଁ ବକ୍ସି, ଯଦି ଜୀବନରେ ଆଉ କରିବାର ସୁଯୋଗ ନ ମିଳେ।
5: ଏ କ'ଣ ବକ୍ସି, ଶତ୍ରୁ ନିକଟରେ, ଯାଅ ଯାଅ, ଆଉ ବିଳମ୍ବ ନାହିଁ, ସତ୍ୱର ଯାଅ ସୈନିକ ବରା।

0: ଓଡ଼ିଶାରେ ଯେ ଅନ୍ତର୍ବିବାଦ ଚାଲିଥିଲା, ଦଶ ପନ୍ଦର ଦିନ ଖୁବ୍ ଗୋଳମାଳ ଲାଗିଥିଲା ନା ସୁମନ୍ତ? ଏବେ ଅନେକ ଦିନ ହେଲା ସେସବୁ ତ କିଛି ନାହିଁ, ଯୁଦ୍ଧ ତାହେଲେ ଶେଷ ହୋଇଛି ସୁମନ୍ତ?
1: ହଁ ପିତା, ଶେଷ ହୋଇଅଛି। ବିକ୍ରମଦେବ ଓ ତାଙ୍କର ଭାଇମାନେ ପରାସ୍ତ ହୋଇ ବନ୍ଦୀ। ପୁରୁଷୋତ୍ତମ ଦେବ ବର୍ତ୍ତମାନ ବିଶାଳ ଓଡ଼ିଶା ଦେଶର ରାଜା। ସେ ଯେପରି ପ୍ରତାପଶାଳୀ ସେହିପରି ନ୍ୟାୟବାନ। ତାଙ୍କ ରାଜତ୍ୱରେ ଉତ୍କଳ ଭୂମି ନବୀନ ଗୌରବ ମାଳାରେ ଭୂଷିତ ହେବ ପିତା। ଓଡ଼ିଶାରେ ଯୁବକ ନରପତିଙ୍କ ପରି ଭାରତ ଭୂମିରେ କେତେ ଜଣ ଅଛନ୍ତି ବଡ଼ ଗୁଣବାନ?
0: କିନ୍ତୁ ଓଡ଼ିଶା ରାଜା ଆତ୍ମଗୌରବ ଜାଣନ୍ତି ନାହିଁ ସୁମନ୍ତ। ରଥଯାତ୍ରା ସମୟରେ ଚଣ୍ଡାଳ ପରି ଶ୍ରୀକ୍ଷେତ୍ରର ରାଜମାର୍ଗ ମାର୍ଜନା କରନ୍ତି, ଏଇଟା କିନ୍ତୁ ବଡ଼ ନୀଚତା। ସେ ଯାହା ହେଉ, ସୀମାନ୍ତ ପ୍ରଦେଶର ଯୁଦ୍ଧ ଯେତେବେଳେ ଶେଷ, ଆମ୍ଭେମାନେ ଏଠାରୁ ଶୀଘ୍ର ଯିବା ସୁମନ୍ତ।
2: ତୁମେ ଯିବା ପାଇଁ ସବୁ ପ୍ରସ୍ତୁତ କର ସୁମନ୍ତ।
0: ମୁଁ ଯାଏ।

0: କାହିଁକି ଏ କ'ଣ ସମ୍ଭବ? ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ମୃତ୍ୟୁର ଏ ଅନ୍ତିମ ଭୂମିଶଯ୍ୟାରେ ଉଃ କି କଷ୍ଟ, କି କରୁଣା ସେ ଦିନର ସେ ମୁମୂର୍ଷୁ ବାଣୀ, ଜଳପାନ ନିମନ୍ତେ ତୃଷାର୍ଥର ସେ ନିରାଶ ବିଶ୍ୱନାଥ ବିଶ୍ୱନାଥ ଡାକ। ଆହା, କିଏ ସେ ବିଶ୍ୱନାଥ? ଏ କ'ଣ ସମ୍ଭବ? ନା, ଏ କଳ୍ପନା ନୁହେଁ, ଏ ସତ୍ୟ, ଏ ମଧୁର ବାସ୍ତବତା। ବୀରର ଶୋଭା ସଙ୍କଟ, କ୍ଷତ୍ରିୟର ଭୂଷଣ ଯୁଦ୍ଧଭୂମିରେ ମୁମୂର୍ଷୁ। ନା, ଅସମ୍ଭବ ନୁହେଁ, କିନ୍ତୁ କିନ୍ତୁ କି କଷ୍ଟ, ଉଃ କି କଷ୍ଟ, କି ପିପାସା, କି କରୁଣ ବାଣୀ। ତତ୍ପରେ ଏଇ ବାଟେ ଦେଖିଛି କନକ କହୁଥିଲା। କିଏ କନକ?
1: ସେ ଯିଏ ଯୁଦ୍ଧଭୂମିରେ ଆହତ ହୋଇପଡ଼ିଥିଲେ।
0: କିଏ ସେ?
1: ସେସବୁ ଅଶ୍ୱପୃଷ୍ଠରେ ଚାଲିଗଲେ।
0: ହଁ, କିଏ ସେ ଯୁବକ?
1: ଗଳାର ମାଳା।
0: ତୁ କହିବୁ ନାହିଁ କନକ, ମୁଁ ଯାଉଛି।
1: ରହ ପଦ୍ମା, ଶୁଣ ଶୁଣ ନା, ଶୁଣିବୁ ନାହିଁ?
0: କ'ଣ?
1: ଶୁଣ,
0: କହ
1: ପଦ୍ମା।
0: କନକ, କହ ନା ଏଥର।
1: ସେ ଯୁବକ
0: କିଏ?
1: ଏତେ ଅଧୀର ହେଉଛ କାହିଁକି? ଶୁଣ, କହୁଛି ତ, ସେ ଯୁବକ ଯଦି ଓଡ଼ିଶାର ରାଜା ହୋଇଥାନ୍ତି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ?
1: ହଁ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ। ପଦ୍ମା,
0: ନା କନକ, ମିଛ କହୁଛୁ।
1: ନହେଲେ ଏବେ ମୁଁ ଯାଉଛି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ, ବିଜୟ ଗୌରବରେ ବିଭୂଷିତ ପୁରୁଷୋତ୍ତମ ଦେବ। କି ବୀର, ମରଣ ଶଯ୍ୟାରେ ସୁଦ୍ଧା ମୁଖର ସେ ବିମଳତା, ଅଧରର ସେ ମଧୁର ସ୍ମିତ, ନୟନରେ ସେ ଜ୍ୱଳନ୍ତ ଜ୍ୟୋତି, ବକ୍ଷର ସେ ଉନ୍ମୁକ୍ତ ବିଶାଳତା, କପାଳର ସେ ଉନ୍ନତ ସୌନ୍ଦର୍ଯ୍ୟ,

0: ହୃଦୟର ସେ ଧୀର ଦମ୍ଭ କିଛି ଉଣା ହୁଏ ନାହିଁ, କିନ୍ତୁ ଯୁଦ୍ଧଭୂମିର ଏକୀକରଣ ଦୃଶ୍ୟ, ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ଦେବ ଏପରି ଦିନ ଭାବରେ ସାଇତ, କି କଷ୍ଟ ବୀର ହେବାର ପ୍ରାୟଶ୍ଚିତ ଏଇଠାରେ, କି କଷ୍ଟ।
1: କାଞ୍ଜିର ସମସ୍ତ ମରୁଦେଶରେ ଏକମାତ୍ର କୁସୁମ ପଦ୍ମାବତୀ ଦେଖି ନାହିଁ, ସେ କ୍ଷଣକର ଦେଖା ନୁହେଁ, ଚକ୍ଷୁର ଏକ ଫଲକରେ ଦେଖିଛି ମାତ୍ର। ସୈନିକ ବର ବୃଦ୍ଧ ବିଶ୍ୱନାଥ ନିକଟରେ ମୃତ୍ୟୁ ଶଯ୍ୟାରେ ସେତେବେଳେ କିଏ ଆସି ମୁଖରେ ଜଳ ଢାଳି ଦେଇଗଲା? ସ୍ୱର୍ଗର ଦେବୀ ଶୂନ୍ୟର ଅପ୍ସରା କିଏ? ସେ ଦେଖି ନାହିଁ, ଚକ୍ଷୁ ଅର୍ଥମୁଦ୍ରିତ, ତଥାପି ନା ଦେଖିଛି। ଚପଳା ନିମିଷକ ପାଇଁ ଜଗତକୁ ଆଲୋକିତ କରି ପୁଣି କି ଚଞ୍ଚଳ ଆକାଶ ମଧ୍ୟରେ ଲୁଚିଯାଏ ସତ୍ୟ, ତାହାର ସେ ଅତୁଳ ପ୍ରଭା ନୟନେ ନୟନେ ରହିଯାଏ। କାହିଁକି ସେ ଦେଖାଦେଲେ, କାହିଁକି ଦେଖାଦେଲେ ପଦ୍ମାବତୀ? ଶରତର ଚନ୍ଦ୍ରମା ତୁମେ, ପଲକ ମଧ୍ୟରେ ମେଘମାଳାର ଅନ୍ତରାଳରେ କାହିଁ ଲୁଚିଗଲ? ଯା, ଦେଖିଛି ଚକ୍ଷୁର ପଲକରେ, ସେତେବେଳେ ଦେଖିଛି, ଏବେ ପ୍ରତି ପଲକରେ ତୁମେ। ଏକ ପଦ୍ମାବତୀ ଦେଖିଥିଲି, ଏବେ ସତ ପଦ୍ମାବତୀ ଦେଖୁଅଛି, ଜଗତ ପଦ୍ମାବତୀମୟ ପଦ୍ମାବତୀ।
2: ମହାରାଜ,
3: କି ସମ୍ବାଦ ସେନାପତି?
2: ବିକ୍ରମଦେବ ପୁନର୍ବାର ଆକ୍ରମଣ କରିଛି, ବର୍ତ୍ତମାନ କ'ଣ କରିବାକୁ ହେବ ଆଦେଶ ଦିଅନ୍ତୁ ମହାରାଜ।
3: ଆଦେଶ? ସେନାପତି, ତୁମର ଯାହା ଇଚ୍ଛା କର।
2: ମହାରାଜ, ଏଥର ବିକ୍ରମଦେବକୁ ଏପରି ନିରସ୍ତ କରିବାକୁ ହେବ ଯେ ଭବିଷ୍ୟତରେ ସେ ଯେପରି ଆଉ ଥରେ ବିଦ୍ରୋହର ଚିନ୍ତା ସୁଦ୍ଧା ନ କରନ୍ତି।
3: ତା ନିଶ୍ଚୟ ସେନାପତି, ଦୟାର ଗୋଟାଏ ପରିମାଣ ଅଛି, କ୍ଷମାର ଗୋଟାଏ ସୀମା ଅଛି। ବାରମ୍ବାର ବିଦ୍ରୋହ, ଦକ୍ଷିଣ ପ୍ରଦେଶ ଏଥିରେ ଛାରଖାର ହେଇଗଲା। ବିଦ୍ରୋହ ଚିରକାଳ ପାଇଁ ଦମନ ନ କଲେ ରାଜାର କର୍ତ୍ତବ୍ୟରେ ତ୍ରୁଟି ଘଟିବ ସେନାପତି।
2: ନିଶ୍ଚୟ ମହାରାଜ,
3: ନିଶ୍ଚୟ। ତେବେ ପୁନଶ୍ଚ ଯୁଦ୍ଧର ଆୟୋଜନ କର।
2: ଆୟୋଜନ ସମସ୍ତେ ଠିକ ମହାରାଜ, ଏଇ ତ ଅର୍ଜୁନ ସିଂହ
4: ସ୍ୱର୍ଣ୍ଣ ମଧ୍ୟ ସଜ୍ଜିତ।
3: କିନ୍ତୁ ଅର୍ଜୁନ ସିଂହ, ତୁମ୍ଭର ଏ ବୃଦ୍ଧ ବୟସରେ ଯୁଦ୍ଧ ଆଣିକି ଅସହ୍ୟ ହୋଇପଡ଼ିବ, ବିଶେଷ କଷ୍ଟ ହେବ।
4: ଅର୍ଜୁନ ସିଂହର କଷ୍ଟ ନାହିଁ ମହାରାଜ, ମୁଁ ଏ ଯୁଦ୍ଧକୁ ଯିବି, ଜୀବନର ସମସ୍ତ ଦିନ ଶକ୍ତି ଓଡ଼ିଶାର ମଙ୍ଗଳ ନିମନ୍ତେ ଉତ୍ସର୍ଗ କରିଅଛି। ଏ ପ୍ରାଣ ଏବେ ମୋର ନୁହେଁ ମହାରାଜ, ଏ ମହାରାଜାଙ୍କର ପ୍ରାଣ।
3: ତୁମେ ତେବେ ଯିବ ଅର୍ଜୁନ ସିଂହ?
4: ଯିବି ମହାରାଜ, ସେନାପତି ରାଜଧାନୀରେ ରୁହନ୍ତୁ, ଗଜପତିଙ୍କର ଏ ଯୁଦ୍ଧରେ ଏଇ ତରବାରଟି ମୋର ଶେଷ ବାର ଚାଳନା କରି ଆସେ।
3: ଆଚ୍ଛା, ଯାଅ ଅର୍ଜୁନ ସିଂହ,
2: ଯାଅ ଅର୍ଜୁନ ସିଂହ। ତୁମେ ଯୁଦ୍ଧଭୂମିରେ ଉପସ୍ଥିତ ଥିଲେ, ବିଜୟ ନିଶ୍ଚିତ, ଯାଅ ଶୀଘ୍ର, ପ୍ରସ୍ତୁତ ହୋଇ ଆସ।
4: ବିଦାୟ ନେଉଛି ତେବେ ସେନାପତି ମହାଶୟ, ଯୁଦ୍ଧଭୂମିରୁ ଫେରିଲେ ଆଉ ଥରେ ଜୀବନର ଅନ୍ତିମ ବିଦାୟ ଘେନି ଯିବି, ନଚେତ ଏଇ ଶେଷ। ବିଦାୟ ନେଉଛି, ବିଦାୟ ମହାରାଜ।
3: ବିକ୍ରମ, କି ନିମନ୍ତେ ତୁମର ଅତ୍ୟାଚାର? ମୁଁ ତୁମର ଚିର ଶତ୍ରୁ ହୋଇପାରେ, ଦରିଦ୍ର ପ୍ରଜାଗଣ ନୁହନ୍ତି। ତୁମେ ଜାଣ ନିଶ୍ଚୟ ବିକ୍ରମଦେବ, ଯେ ବହ୍ନିରେ ତୁମ୍ଭେ ଦୁଃଖୀର କୁଟୀର ମାନ ଏତେ ନିର୍ଦ୍ଦୟ ନିଶଙ୍କ ପ୍ରାଣରେ ଜାଳି ଦେଉଅଛ, ସେଇ ବହ୍ନି ଶିକ୍ଷା ତୁମ୍ଭର ଏ ବିଦ୍ରୋହ ଚିରକାଳ ପାଇଁ ଭସ୍ମସାତ କରିବ। ଆଉ ସହି ହେଉ ନାହିଁ ସେନାପତି।
5: ଆଜି ଶିବରାତ୍ରି ନା ନରସିଂହ?
6: ନା, ଆଜି ତ୍ରୟୋଦଶୀ, କାଲି ଶିବରାତ୍ରି ହେବ।
3: ଆଜି ପୁରୁଷୋତ୍ତମ ବନ୍ଦୀ ହୋଇଥିଲା।
6: ହଁ, ଆର ବର୍ଷ ଆଜି, ଠିକ ଆଜି ତ।
5: ଚାହୁଁ ଚାହୁଁ ବର୍ଷେ ହେଇଗଲା, ଏ ବର୍ଷ ଆଜି ଯାଏ ତ ଯୁଦ୍ଧ ଆରମ୍ଭ ହେଲା ନାହିଁ।
6: ପୁରୁଷୋତ୍ତମ ବୋଧେ ବର୍ତ୍ତମାନ ଭୀତ, ନିଜର ଭ୍ରମ ବୁଝିପାରିଅଛି।
3: ସେନାପତି କିଏ ଆସୁଛି, ବସନ୍ତ ବିରାଟ ନା ସେଇ ବୁଢ଼ା ଅର୍ଜୁନ ସିଂହ?
6: ହଁ, ଅର୍ଜୁନ ସିଂହ ଆସିଥିଲେ ଭଲ।
5: ତା ବିଚାର ନାହିଁ ନରସିଂହ, ଲଙ୍କାରେ ଯୋଉଠି ସାନ ସେଇଠି ଷାଠିଏ ହାର, ମନେ ଅଛି ସେଦିନର କଥା? ହଉ, ଯିଏ ଆସୁ ଏଥର ନିଶ୍ଚୟ।
6: ତା ଠିକ, ଯୁଦ୍ଧ ଆଉ କେତେ ଦିନ ଚାଲିଥିବ, ଏଇଥର କେ ଶେଷ।
3: ପୁରୁଷୋତ୍ତମକୁ କ'ଣ ବନ୍ଦୀ କରିବା ନା ହତ୍ୟା?
5: ହତ୍ୟା, ସେପରି ମୂଢ଼ର ମୃତ୍ୟୁଦଣ୍ଡ ଆଉ କାହିଁରେ ହେବ ନାହିଁ, ହତ୍ୟା।
6: ତେବେ ବନ୍ଦୀ କଲେ ଲାଭ ଅଛି, ଲାଭ ଏଇ ଯେ ସେ ଆଜୀବନ ନିଜ କର୍ମର ଫଳ ଭୁଞ୍ଜୁଥିବ।
5: ତା ମଧ୍ୟ ଠିକ,
3: ବନ୍ଦୀ ଆଉ ହତ୍ୟା ଉଭୟ ଏକାବେଳକେ କରି ହୁଅନ୍ତା କି?
5: ଆଉ ସେ ଅର୍ଜୁନ ସିଂହ ମଧ୍ୟ ସେଥି ସଙ୍ଗରେ?
6: ବସନ୍ତ ବିରାଟ ଆମର ସେନାପତି ହେବ?
3: ବିଶ୍ୱାସ ନାହିଁ ନରସିଂହ।
5: କେହି ନୁହେଁ ନରସିଂହ, ନିଜ ଗୋଡ଼ରେ ଛିଡ଼ା ହେବାକୁ ହବ।
6: ତା ସତ୍ୟ, ବର୍ତ୍ତମାନ ଯୁଦ୍ଧ ଶୀଘ୍ର ଆରମ୍ଭ।

0: ପାଇଲେ ଭଲ, ଅପେକ୍ଷା ଆଉ ଭଲ ଲାଗୁନି।
1: ଆସ ନରସିଂହ, ସୈନ୍ୟ ସଜ୍ଜିତ, ଏଥର ତୁମୂଳ ସଂଗ୍ରାମ, ଏ ଯୁଦ୍ଧରେ ଜୟ ଅବସମ୍ଭାବୀ, ଏଣିକି ବିଶା ରାଜ୍ୟର ରାଜା ବିକ୍ରମଦେବ। ନରସିଂହ, ରାମଚନ୍ଦ୍ର, ତୁମେ ବିଦ୍ରୋହ କରିପାରିବ? ବିଦ୍ରୋହର ଦମନ ଯୁଦ୍ଧଭୂମିରେ ଶାଣିତ ତରବାରୀର ଧାରରେ ବିଶ୍ୱାସ ନାହିଁ। ସୈନ୍ୟମାନଙ୍କ ସଙ୍ଗେ ମୋର ଉପସ୍ଥିତି ସର୍ବଦା ଦରକାର। ଯାଏ
2: ଏଇ ସେଇ ସ୍ଥାନ, କୃଷ୍ଣା ନଦୀ ତୀର ପ୍ରାନ୍ତର। ଆଜି ବହୁ ଦିନ ଅତୀତ ହେଇଛି, କିନ୍ତୁ ସେଇ ଦୃଶ୍ୟ ସବୁ ସେହିପରି। ଏଇ ସ୍ଥାନ, ପ୍ରିୟ ସୈନିକ ବର ବିଶ୍ୱନାଥ ନରେନ୍ଦ୍ର ଏହିଠାରେ ଜୀବନର ଶେଷ ନିଶ୍ୱାସ ତ୍ୟାଗ କଲେ। ସେ ଆଜିକୁ ଏକ ବର୍ଷରୁ ଅଧିକ। ବିଶ୍ୱନାଥ, ଚାଲିଯାଇଅଛ, ଆଉ ସେଦିନ କ୍ଷଣକ ମଧ୍ୟରେ ଚାଲିଗଲ। ଜୀବନର ପ୍ରିୟତର ନୟନର ନିମିଷ ପ୍ରତିମା ମୋର ତୁମେ ପଦ୍ମାବତୀ। ଏଇ ବୃକ୍ଷମୂଳ, ଏଇ କ୍ଷୀଣ ଛାୟା, ଏଇ ଶାମଳ ଦୁର୍ବା, ଏଇଠାରେ ମୃତ୍ୟୁର ଅନ୍ତିମ ଶଯ୍ୟାରେ ସାହିତ ବିକ୍ରମଦେବର ଆକ୍ରମଣରେ ଆହତ ମୁମୂର୍ଷୁ ନିଃସହାୟ ମୁଁ, ପିପାସାରେ କାତର, ମରଣର ଯନ୍ତ୍ରଣାରେ ଅସ୍ଥିର, ସେତେବେଳେ କିଏ ଆସି ମୋରେ ଶୁଷ୍କ କଣ୍ଠରେ ସ୍ୱର୍ଗର ଅମୃତ ଢାଳି ଦେଇଗଲା, ମୋର ମରଣରେ ଜୀବନ ଦାନ କଲା। ଚିହ୍ନି ପାରିଲି ନାହିଁ ପଦ୍ମାବତୀ, ନା ନା, ବିଶେଷ କିଛି ନଥିଲା। ଜାଣେ ଜାଣେ ଅସମ୍ଭବ, ଏ ଏକ ବିଷମ ଦୁରାଶା, କିନ୍ତୁ ବିଦାୟ ବେଳେ ଏତିକି ତ କହିପାରିଥାନ୍ତି, ଦେବୀ ଦେବୀ, ଏ ଜୀବନ ତୁମର। ହେଲା ନାହିଁ, ଚାଲିଗଲ, ଏବେ ତୁମ ମୋ ମଧ୍ୟରେ ଆକାଶ ପୃଥିବୀର ବ୍ୟବଧାନ ସବୁ ସେହିପରି ରହିଅଛି। ସେହି ବିଶାଳ ପ୍ରାନ୍ତର ସେହି ତରୁତଳ, ସେହି କୃଷ୍ଣା ନଦୀ ଅଦୂରରେ ଅବୁଦ୍ଧ କଳତାନରେ ବହିଯାଉଅଛି, ସବୁ ସେହିପରି ଅବିକଳ ଅକ୍ଷୁର୍ଣ୍ଣ। ଖାଲି ଆଜି ନାହଁ, ତୁମେ, କେବଳ ତୁମେ ପଦ୍ମାବତୀ, ତୁମେ। ଓଃ, କି ଭ୍ରମ, କି ନିରାଶା।

0: ଭିତରେ ଯେ କାହିଁକି ଇଚ୍ଛା ନାହିଁ?
1: ଅନିଚ୍ଛାର କାରଣ କଣ ରାଣୀ?
0: ତା କିପରି ମୁଁ ଜାଣିବି? ନରମାୟା ନାରାୟଣକୁ ଅଗୋଚର
1: ଝିଅର ବିବାହ ହେବାକୁ ଇଚ୍ଛା ନାହିଁ, ତା ତୁମେ ପୁଣି ଜାଣିବ ନାହିଁ? କହୁଛ ତାର ଅନିଚ୍ଛା? ନିର୍ବୋଧ, ପୂର୍ଣ୍ଣ ନିର୍ବୋଧ ରାଣୀ, ତା ନହେଲେ କି ଲୋକେ ବିବାହ ହେବାକୁ ନାରାଜ ହୁଅନ୍ତି?
0: ସେ ତ ସର୍ବଦା ପଢିବାରେ ବ୍ୟସ୍ତ।
1: ପଢିବାରେ ବ୍ୟସ୍ତ, ଏତେ ପଢିବାର ପ୍ରୟୋଜନ ବା କଣ?
0: ତା ମୁଁ ତାକୁ ମନା କରିନାହିଁ, ତେବେ ଆଜିକାଲି ତାର ଟିକେ କିପରି ପରିବର୍ତ୍ତନ ଦେଖାଯାଉଛି।
1: ପରିବର୍ତ୍ତନ ପୁଣି କଣ?
0: ପରିବର୍ତ୍ତନ ଏହି ଯେ ସର୍ବଦା କିପରି ଚିନ୍ତିତ, ଉଆସ ଭିତରେ ପ୍ରାୟ ରହୁନାହିଁ, ସର୍ବଦା ଉଦ୍ୟାନ ମଝିରେ ବସି ଏକାକି କଣ ଭାବୁଛି, କେତେବେଳେ ଆ ଟିକେ ହସୁଛି, କେତେବେଳେ ଟିକେ ଗୀତ ଗାଉଛି, ଏହିପରି ପରିବର୍ତ୍ତନ।
1: ପାଗଳ, ଏଇ ତ ପାଗଳ। ବୁଝିଲ ରାଣୀ, ପାଗଳ ହେଇଯିବ କନ୍ୟା, ଶୀଘ୍ର ବିବାହର ପ୍ରୟୋଜନ। କନ୍ୟା ପାଗଳ, ଆଉ ତାର କାରଣ ତୁମେ ନିଜେ ରାଣୀ।
0: କାରଣ ମୁଁ? ପଦ୍ମ ତ ପାଗଳ ନୁହେଁ।
1: ହଁ ହଁ ପାଗଳ, ଆଉ ତାର କାରଣ ତୁମେ, ବିରକ୍ତି କର
0: ନା। ନା ତା ନୁହେଁ, ପଦ୍ମ ମୋର ପାଗଳ। ମା ପଦ୍ମ
1: ଯା, ବିରକ୍ତି କର ନାହିଁ, କନ୍ୟାର ବିବାହ ହେବାକୁ ଇଚ୍ଛା ନାହିଁ, ଯା।
0: ଆଚ୍ଛା ଯା। ପଦ୍ମ, ପଦ୍ମ।

0: ଚତୁର୍ଦ୍ଦିଗରେ କି ଉତ୍ସବ, କିନ୍ତୁ କଟକର କାରାଗୃହରେ ବନ୍ଦୀ ଆଜି ବିକ୍ରମ ଦେବ, ନରସିଂହ ଦେବ ଆଉ ରାମଚନ୍ଦ୍ର ଦେବ। ଗାଓ ବୈତାଳିକ ଗଣ, ଗାଓ ପୁରବାସୀ, ଗାଓ ସୈନିକ, ଆଶାର ଯେ ମଧୁର ତରଙ୍ଗ ଏ ହୃଦୟରେ ଖେଳୁଥିଲା ଆଜି ଶୁଷ୍କ। ଠିକ କହିଅଛ, ଜନମେ ଯାହା ବିହି କରମେ ଥିବ ଲିହି। ଓଃ କି ପରାଜୟ, କି ଲଜ୍ଜା, କି ଅପମାନ!
1: ଯାହା କହ ନରସିଂହ, ଲଜ୍ଜା ହେଉ, ଅଖ୍ୟାତି ହେଉ, ଅପମାନ ହେଉ, ଆଉ ସମ୍ଭବ ନୁହେଁ।
2: ତା ସତ ଭାଇ, ଆଉ ସମ୍ଭବ ନୁହେଁ। ସୈନ୍ୟମାନେ ସମସ୍ତେ ନିହତ।
1: ଉପାୟ ନାହିଁ ନରସିଂହ, ଅଣୁମାତ୍ର ଉପାୟ ଥିଲେ ବିକ୍ରମ ଆଜି ପୁରୁଷୋତ୍ତମର ଦୟାର ପାତ୍ର।

0: ହୋଇନଥାନ୍ତା। ଉପାୟ ନାହିଁ,
1: ପଛରେ ଦଶ ଜଣ ସୈନିକ ଯେବେ ଛିଡ଼ା ହୋଇଥାନ୍ତେ, କାହାର ସାଧ୍ୟ ଥିଲା ନରସିଂହ ଆଉ ରାମଚନ୍ଦ୍ର ଦେବଙ୍କୁ ଏ କାରବାସରେ ଆଣି ରଖନ୍ତା। କପାଳହୀନ ବିଧାତା ବାମ, ନରସିଂହ ବିଧାତା ବାମ,
0: କପାଳହୀନ ନିଶ୍ଚୟ ବିଧାତା ବାମ।
2: ଏ ଦାସତ୍ୱ ଅସହ୍ୟ କିନ୍ତୁ ନିରୁପାୟ, ଏ ଜୀବନ ବର୍ତ୍ତମାନ ମରୁଭୂମିର ଧୂଳିକଣା ଠାରୁ ହୀନ, ବୃଥା ଆଉ ବଞ୍ଚିବାର କିନ୍ତୁ ଉପାୟ ନାହିଁ ଯେ ନିଜ ଇଚ୍ଛା ଅନୁରୂପ ପ୍ରାଣରେ ଦୁର୍ବଳ ପରିଣାମ ଶେଷ କରିବି। ପିଣ୍ଡରେ ପ୍ରାଣ ଘିନି ରହିବାକୁ ହେବ, କିନ୍ତୁ ଥରେ ଯଦି ଏଥିରୁ ମୁକ୍ତି ହୁଅନ୍ତି, ଦେଖନ୍ତି ବର୍ତ୍ତମାନ ସୁଦ୍ଧା ରାଜଭକ୍ତ ପ୍ରଜା ଏ ଦେଶରେ ଅଛନ୍ତି କି ନାହିଁ। ବିଦ୍ରୋହର ଦାବାନଳରେ ଓଡ଼ିଶାର ବନ ପ୍ରାନ୍ତରେ ଥରେ ଭସ୍ମ କରି ଦେଖନ୍ତି ଦାସ ହେବାର ଉପଯୁକ୍ତ କିଏ, ନରସିଂହ ନା ପୁରୁଷୋତ୍ତମ। କିନ୍ତୁ ଉପାୟ ନାହିଁ। ଓ କି କଷ୍ଟ, କି ଘୋର ଦାସତ୍ୱ! ଏଇ ଯେ ସେମାନେ ଆସୁଛନ୍ତି।
0: ବନ୍ଦୀ ଏଇମାନେ, ଅନ୍ୟ ସମସ୍ତେ କେଉଁଠାରେ? ଅର୍ଜୁନ ସିଂ,
3: ସେମାନେ ଭୀଷ୍ମ କଟକରେ ବନ୍ଦୀ ହୋଇଛନ୍ତି ଦଶ ଜଣ।

0: କେତେ ରାତି ହେବ କନକ
1: କେଜାଣି?
0: ଆଜି ତ ଅମାବସ୍ୟା, କାଲି କି ଜହ୍ନ?
2: କାଲି ପ୍ରତିପଦ ପଦ୍ମ,
0: ପରଦିନ ଦ୍ୱିତୀୟା, ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା।
2: ପରଦିନକୁ ଟିକେ ବେଶୀ ହେଇ ଜହ୍ନ ପଡ଼ିବ।
0: ଦେଖିଲୁ କନକ, ଶୁକ୍ର ତାରା ଅସ୍ତ ହେଲାଣି, ଆହୁରି ମୋତେ ଦେଖି ଆସିବୁ, କାଳପୁରୁଷ ପୂର୍ବ ଦିଗରେ ଉଦୟ ହେଲାଣି କି ନା।
2: ଆଚ୍ଛା
0: କନକ, ଫେରିଲୁ?
2: ଆଜି ମେଘାଚ୍ଛନ ପଦ୍ମ, ଝୁପୁ ଝୁପୁ ବର୍ଷା ହେଉଛି, କିଛି ଦେଖାଯାଉ ନାହିଁ, ବିଜୁଳି ମେଘ ଘଡ଼ଘଡ଼ି ମଧ୍ୟ ଭାରି ହେଉଛି।
0: ଆଜି କି 42 ଦିନ,
2: ସେ କଥା ବହୁତ ଭାବିଲୁ ପଦ୍ମ।
0: ଏ 42ଟି ଦିନ ମୋର 42 ଯୁଗ, କିପରି ଦିନ ରାତି କାଟୁଛି ମୁଁ ଜାଣିପାରୁ ନାହିଁ କନକ। ଆଉ କେତେ ଦିନ, କେତେ ଦିନ ତ ନୁହେଁ, ସେ ତ ଏକ ସୌଭାଗ୍ୟ ନା, ଏ ଯେ ଚିରକାଳ କନକ।
2: ବାପା ବଡ଼ ନିଷ୍ଠୁର।
3: ହଁ କନକ, ବାପା ଏକ ମହାଭ୍ରମ କରିଛନ୍ତି।
4: କଣ କହିଲୁ ସୁମନ୍ତ?
3: ଏମାନଙ୍କ ସଙ୍ଗେ ଗଳ୍ପ କରୁଛି ବାପା।
4: ସେ କଣ ତୋ ହାତରେ?
3: ଏଟା ଗୋଟେ ଚିତ୍ର।
4: ଗୋଟିଏ ଚିତ୍ର? ବାପା ଏକ ମହାଭ୍ରମ କରିଅଛନ୍ତି। ବାପାଙ୍କ ଭ୍ରମ ଦେଖିବା ସୁମନ୍ତ ତୋର କାର୍ଯ୍ୟ। ଆଉ କନକ କହିବ କାଞ୍ଚିର ମହାରାଜା ବଡ଼ ନିଷ୍ଠୁର, କାଞ୍ଚି ସାମ୍ରାଜ୍ୟରେ ରାଜସିଂହାସନ ବିରୁଦ୍ଧରେ ପ୍ରଥମ ଷଡ଼ଯନ୍ତ୍ର। ଏ ସମସ୍ତର ମୂଳରେ ଯାହାକୁ ନିରୀହ ସରଳା ବାଳିକା ବୋଲି ଏତେ ଦିନ ବିଚାରିଥିଲି, ଏଇ ଏଇ ପଦ୍ମାବତୀ। ପଦ୍ମାବତୀ ଛାଡ଼େ ସବୁ।
0: କଣ ବାପା?
4: କଣ
0: କୁହନ୍ତୁ ବାପା, ଛାଡ଼ିବି?
4: ଏହି ପାଗଳାମୀ।
0: ପାଗଳାମୀ ତ ମୋର କିଛି ନାହିଁ ବାପା।
4: ପାଗଳାମୀ ନୁହେଁ, ଏହା ପିତା ସାଙ୍ଗରେ କନ୍ୟାର ଘୋର ଶତ୍ରୁତା।
0: ତା କହିବେ ନାହିଁ ପିତା।
4: ଶତ୍ରୁତା ନୁହେଁ କନ୍ୟା, ଯେଉଁ ବର୍ବରର ଦୂତ ଆସି ସେଦିନ ରାଜସଭା ମଧ୍ୟରେ ଏତେ ଅପମାନ ଦେଇଗଲା, ବନ୍ଦୀ କରିଥାନ୍ତି, ଅପମାନ ଦେବାର ପ୍ରତିଶୋଧ ନେଇଥାନ୍ତି। ମନ୍ତ୍ରୀ କହିଲେ ସୁନ୍ଦର ନୁହେଁ ବୋଲି ଛାଡ଼ିଦେଲି, ସେଇ କା ପୁରୁଷର ମୂର୍ତ୍ତି ମୋର ବାସରେ ରଖା ହେବ, ତା ପୁଣି ମୋର କନ୍ୟା ଦ୍ୱାରା।
2: ତୁ ନିମନ୍ତୁ ବାପା, ପଦ୍ମର ଦୁଃଖ ଉପରେ ପୁଣି ଦୁଃଖ ହେବ, ତାକୁ କିଛି କହିବେ ନାହିଁ। ଯା ପଦ୍ମ, ତୁ ମାଙ୍କ ପାଖକୁ ଯା।
4: ଚୁପ୍ ହୁଅ ବାଳିକା, ମୁଁ ସମସ୍ତ କଥାବାର୍ତ୍ତା ଶୁଣିଅଛି। ଅସହ୍ୟ ଅସହ୍ୟ, ଶତ୍ରୁର ଅପମାନ ଉପରେ ପୁଣି କନ୍ୟାରେ ଦାରୁଣ ପଦାଘାତ। ଦେଖ ଦେଖ ନିର୍ବୋଧ ବାଳିକା, ତୋର ବହୁତ ଅନ୍ୟାୟ ଗତ କେତେଦିନ ଦେଖିଛି, ଯାହା ଶୁଣିଅଛି ଅସହ୍ୟ ଏଇ ସର୍ବଶେଷ। ଏପରି ସର୍ପ ମୋର ରାଜପ୍ରାସାଦର କୁସୁମ ବନ ମଧ୍ୟରେ ରଖିବାକୁ ମୋର ମୋଟେ ଇଚ୍ଛା ନାହିଁ। ଏହି ମୁହୂର୍ତ୍ତରେ ଦୂର୍ହ ଦୂର୍ହ ବାଳିକା।
0: କୁଆଡ଼େ ଯିବି ପିତା?
4: ଯେଉଁଠାକୁ ଇଚ୍ଛା, କିନ୍ତୁ ଏ ଉଆସ ମଧ୍ୟରେ ଆଉ ନୁହେଁ। ଯା ବାଳିକା, ଚାଲିଯା।
0: ଯାଉଛି ପିତା, ବିଦାୟ ଦିଅନ୍ତୁ।
4: ଯା ଏଇ ମୁହୂର୍ତ୍ତରେ, ଶତ୍ରୁର ପୁଣି ଭକ୍ତି। ଯା।
0: ଯାଉଛି ମୁଁ।
3: ପଦ୍ମର ଦୋଷ ପିତା, ସେ ପୁରୁଷୋତ୍ତମ ଦେବଙ୍କ ଚିତ୍ର ଉଆସରେ ରଖିଥିଲା, ମୁଁ ସେଥିରେ ପ୍ରଶ୍ରୟ ଦେଇଅଛି, ମୋତେ ମଧ୍ୟ ତା ସାଙ୍ଗରେ ବିଦାୟ ଦିଅନ୍ତୁ ବାପା।
4: ମୂର୍ଖ, ବିବେଚନା କରି କାର୍ଯ୍ୟ କର।
3: ନା, ବିଦାୟ ଦିଅନ୍ତୁ ବାପା।
4: ଓ ମୋତେ ଭୟ ଦେଖାଉଛୁ ସୁମନ୍ତ, ଗଲେ ଯେପରି କାଞ୍ଚି ରାଜ୍ୟ ତୋ ସାଙ୍ଗରେ।

0: ଗୋଳାଇଯିବ।
1: କାଞ୍ଚି ରାଜ୍ୟର ଗୋଟିଏ ଛୋଟ ମାଛି ସୁଦ୍ଧା ମୋ ପଛରେ ଯିବାର ମୁଁ ପ୍ରତ୍ୟାଶା ରଖି ନାହିଁ ବାପା, ବିଦାୟ ଦିଅନ୍ତୁ।
2: ମନେ କରିଥିଲି କନ୍ୟା ଏକା, ପୁତ୍ର ମଧ୍ୟ ସେଇ ବହ୍ନିରେ।
0: ଯାଅ।

0: ଠିକ୍ ଦୂତ କାଞ୍ଚି ରାଜା ଏଇ କଥା କହିଅଛନ୍ତି।
1: ହଁ ମଣିମା କହିଛନ୍ତି, ଓଡ଼ିଶାର ମହାରାଜା ଯଦି ଶକ୍ତି ଅଛି ଯୁଦ୍ଧ କରିବାକୁ ଆସନ୍ତୁ।
0: ଯୁଦ୍ଧର ନିମନ୍ତ୍ରଣ ପାଇ ଯୁଦ୍ଧ ଭୂମିକୁ ନଗଲେ ସେ ଏକ କଳଙ୍କ ନୁହେଁ ମନ୍ତ୍ରୀ?
2: ନିଶ୍ଚୟ ମହାରାଜ,
0: କିନ୍ତୁ ଏ ଯୁଦ୍ଧ ଯେପରି କରିବାର ନୁହେଁ ତେବେ କରିବାକୁ ହେବ। ଆୟୋଜନ କର ସେନାପତି, ସୈନ୍ୟ ସଜ୍ଜିତ କର, ଯାଅ ପ୍ରସ୍ତୁତ ହୁଅ।
3: ଯୁଦ୍ଧ, ଅବଶେଷରେ ଯୁଦ୍ଧ, କି ପରିଣାମ ଏ ଯୁଦ୍ଧର? ଯୁଦ୍ଧର ଆହ୍ୱାନ ପଠାଇ ମୁଁ ବଡ଼ ଭ୍ରମ କରିଅଛି କାଞ୍ଚି ରାଜା। ନା, ଏ ଭ୍ରମ ତୁମ୍ଭର ନୁହେଁ, ଭ୍ରମ ପ୍ରଥମରେ ମୋର। ଉତ୍କଳର ସମ୍ମାନ ରକ୍ଷା ନିମନ୍ତେ ଏ ଯୁଦ୍ଧ କରିବାକୁ ହେଲା। ଏ ଉତ୍କଳ କାଞ୍ଚି ମଧ୍ୟରେ ଯୁଦ୍ଧ ନୁହେଁ, ଏ ପୁରୁଷୋତ୍ତମ ପଦ୍ମାବତୀଙ୍କର ଯୁଦ୍ଧ। ଏ ସମରଭୂମିର ଏକ ପାର୍ଶ୍ୱରେ ପଦ୍ମାବତୀ, ଅପର ପାର୍ଶ୍ୱରେ ପୁରୁଷୋତ୍ତମ ମୁଁ। ଏ ସମ୍ମାନ ରକ୍ଷାର ଯୁଦ୍ଧ ନୁହେଁ, ପ୍ରୀତିବନ୍ଧନର ଭିଡ଼ାଭିଡ଼ି। ପଦ୍ମାବତୀ, ଅବଶେଷରେ ଯୁଦ୍ଧ, ଯୁଦ୍ଧ ବର୍ତ୍ତମାନ ତାଙ୍କରି ସାଙ୍ଗରେ, ଯେ ମରଣ ବେଳେ ଏ ମୁଖରେ ଜଳଦାନ କରି ପ୍ରାଣ ରକ୍ଷା କରିଥିଲେ, ଯାହାଙ୍କୁ ନିମିଷ ମାତ୍ର ଦେଖିଲେ କହନ୍ତି, ଦେବୀ ଏ ଜୀବନ ତୁମ୍ଭର, ଯାହାର ଚରଣ ତଳେ ଏ ହୃଦୟ ଢାଳି ଦେଇଅଛି, ତାଙ୍କରି ସମ୍ମୁଖରେ ପୁଣି ଏ ପାଷାଣ ବକ୍ଷ ବିସ୍ତାର କରିଦେବି, କି ପରିଣାମ ଏ ଯୁଦ୍ଧର, କି ପରିଣାମ ଶେଷରେ?
4: କି ଯନ୍ତ୍ରଣା, ମୋ ସମସ୍ତ କାଞ୍ଚି ରାଜ୍ୟର ରାଜ ରାଜେଶ୍ୱର ହୋଇ ରାଜପ୍ରାସାଦରେ ରହି ସୁଦ୍ଧା ଆଜି ଭିକ୍ଷୁକ, ନା ତାଠାରୁ ଆହୁରି ହୀନ ପ୍ରାଣର କନ୍ୟା ପଦ୍ମାବତୀ ଆଜି କେଉଁ ଅରଣ୍ୟରେ ବନ ଫଳମୂଳ ଖାଇ ବନ୍ୟ ଜନ୍ତୁ ପରି ବୁଲୁଥିବ? ପ୍ରାଣାଧିକ ପୁତ୍ର ସୁମନ୍ତ ଦିନେ ସ୍ନେହରେ କଥା ପଦେ କହିନାହିଁ, ଏ ସିଂହାସନକୁ ଭୃକ୍ଷେପ କଲା ନାହିଁ। ମୋର ଫସ୍ଛନା ସମକ୍ଷରେ ସିଂହ ସଦୃଶ ଉଦାର ପଦ ବିକ୍ଷେପରେ ଚାଲିଗଲା, ଭୃକ୍ଷେପ କଲା ନାହିଁ। ସୁମନ୍ତ କୋଉଠି ଥିବ, କଣ କରୁଥିବ? ବୀରପୁତ୍ର ମୋର କାଞ୍ଚି ରାଜ୍ୟର ଗୌରବ, ଆଜି କେଉଁ ବଲସ୍ତରେ? ପ୍ରିୟତମ ପୁତ୍ର ସୁମନ୍ତ ମୋର, ଫେରିଆସ ପଦ୍ମ, ଫେରିଆସ ମା କନକ, ତୁ ମଧ୍ୟ ଫେରିଆ ମା।
5: ମହାରାଜ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ ଗଡ଼ ନିକଟରେ ଆସି ଯୁଦ୍ଧ କରିବେ, ସୈନ୍ୟ ସାମନ୍ତ ଅକଳନ୍ତି।
4: ହଁ ପ୍ରହରୀ, ଯୁଦ୍ଧ ହେଉ ପ୍ରହରୀ, କିଛି ଭୟ ନାହିଁ।
5: ବଡ଼ ନିକଟରେ ଶତ୍ରୁ,
4: ସେ ତୋର କଳ୍ପନାର ଅତୀତ ପ୍ରହରୀ, ଅତି ନିକଟରେ ଶତ୍ରୁ। ଜୀବନର ପ୍ରତ୍ୟେକ ଧମନୀରେ ପ୍ରତିତନ୍ତ୍ରୀ ଭେଦ କରି ଶତ୍ରୁ, ଏ ଯୁଦ୍ଧରେ ମୁଁ ଯେ ପରାସ୍ତ, ଆଉ କି ଯୁଦ୍ଧ?
5: ନଗରବାସୀ ବଡ଼ ଶଙ୍କିତ ମହାରାଜ।
4: ଆଚ୍ଛା,
5: ଯୁଦ୍ଧକୁ ପ୍ରସ୍ତୁତ ହେବାକୁ ହେବ।
4: ପ୍ରସ୍ତୁତ ପ୍ରହରୀ, ସବୁ ପ୍ରସ୍ତୁତ, କାହିଁ କେଉଁ ବାଟେ ଯାଏ, ମୁଁ ଯୁଦ୍ଧକୁ ଯାଏ।
5: ମହାରାଜାଙ୍କର ଏ କି ପରିବର୍ତ୍ତନ, ପାଗଳ ପରି ଯେ ଏ ପବନରେ ସେ ଯେପରି ଉଡ଼ି ଚାଲିଗଲେ, ପ୍ରାଣରେ ହର୍ଷ ନାହିଁ, ମୁଖରେ ହାସ୍ୟ ନାହିଁ, କ'ଣ ଏ ସମ୍ମୁଖରେ ଯୁଦ୍ଧ, ଭୀଷଣ ଏ ଯୁଦ୍ଧ, କାଞ୍ଚିର କି ଭାଗ୍ୟ, କି ପରିଣାମ? ଯୁଦ୍ଧ ସହାୟ ପ୍ରଭୁ ସାକ୍ଷୀ ଗୋପୀନାଥ।
6: ମହାରାଜା ଆସୁଅଛନ୍ତି ପ୍ରହରେ,
5: ଆସିବେ ଏଇ ଖଣି ମଣିମା।
6: ଯୁଦ୍ଧ ଆରମ୍ଭ ହେଇଗଲାଣି, ଶୀଘ୍ର ଆସିବା ଦରକାର।
5: ଯୁଦ୍ଧ ହେଲେ ଛାମୁ ଆପଣ ଭଲ କରି ଦେଖୁଥିବେ ବୋଲି ମହାରାଜା କହିଥିଲେ।
6: ମୁଁ ଦେଖିବି ପ୍ରହରୀ, କିନ୍ତୁ କିଏ କହିପାରେ କାଞ୍ଚିର ଭାଗ୍ୟରେ କ'ଣ ଅଛି? କିନ୍ତୁ ବିଳମ୍ବ ହେଉଛି, ମହାରାଜା ଆସିବାର ଆଉ କେତେ କାଳ ଯିବ? ଯାଅ ପ୍ରହରୀ, ଦେଖ ତ।
5: ଜେ ଆଜ୍ଞା ମଣି।
6: କି ପରିଣାମ ଏ ଯୁଦ୍ଧରେ? ଏଇ ବୋଧେ ମହାରାଜା ଆସିଲେ, ଜୟ ହେଉ ଏ ଯୁଦ୍ଧରେ। କୃପା କର, କୃପା କର ପ୍ରଭୁ ଗଣନାଥ, ବିଜେ କରନ୍ତୁ ମହାରାଜ, ବିଜେ କରନ୍ତୁ।
4: ମହାମନ୍ତ୍ରୀ, ରଣବାଦ୍ୟ ତ ବେଶ ବାଜୁଛି, ଯୁଦ୍ଧ ସେହିପରି ହେଉଛି ମନ୍ତ୍ରୀ?
6: ବେଶ ଚାଲିଥିଲା, ଓଡ଼ିଆ ସେନାପତି ସଙ୍ଗେ କାର୍ତ୍ତିକ ରାୟ ଖୁବ୍ ସମକକ୍ଷ।
4: ଆଚ୍ଛା, ମୁଁ ଯୁଦ୍ଧ ଭୂମିକୁ ଯାଏ ମନ୍ତ୍ରୀ।
6: ଅପେକ୍ଷା କରନ୍ତୁ ମହାରାଜ।
4: ଅପେକ୍ଷା କାହିଁକି?
6: ନା ମହାରାଜ, ଅପେକ୍ଷା କରନ୍ତୁ।
4: ଯୁଦ୍ଧ ଭୂମିର କି ବ୍ୟାପାର ମନ୍ତ୍ରୀ, ସେ କଥା ସମସ୍ତ ତନ୍ନତନ୍ନ ନିରୀକ୍ଷଣ କରିବାକୁ ହେବ। ତୁମ୍ଭେ ସେଇ ଶିଡ଼ି ଉପରେ ଉଠିଯାଇ ଦେଖ ତ ମହାମନ୍ତ୍ରୀ, ଆଉ କ'ଣ ହେଉଛି କୁହ।
6: ଭୀଷଣ ଯୁଦ୍ଧ ମହାରାଜ, ଏଇ ଏଇ କାର୍ତ୍ତିକ ରାୟ, ବା ବା କାର୍ତ୍ତିକ ରାୟ, ଯାଅ।

0: ସେତିକିବେଳେ ପଦ୍ମାବତୀକୁ ନେଇକି ପୁରୁଷୋତ୍ତମ ହାତରେ ଦେଉଛି। ବେଶ ଚଲାକି ପୁରୁଷୋତ୍ତମ ତ ଯେପରି ଉଦାର ବୁଦ୍ଧିମାନ ମଧ୍ୟ ସେହିପରି, ସେଥିପାଇଁ ପିତା ତାଙ୍କ ହସ୍ତରେ ରାଜ୍ୟଭାର ଦେଇଛନ୍ତି, ସେ କିଛି ଭ୍ରମ ନୁହେଁ।
1: ସେ କଥା ବିଚାର କରି କଣ ହେବ, ଏବେ ଭିନ୍ନ ପ୍ରକାର ଜୀବନ ହୋଇଗଲା।
0: କଣ କହିଲା ରାମଚନ୍ଦ୍ର?
1: ନା, ଏବେ ଯେ ଏପରି ଭିନ୍ନ ଜୀବନ ହୋଇଗଲା ସେଇ କଥା।
0: ହଁ, ସମସ୍ତେ ଅଲଗା ଅଲଗା ହେଇ ରହିଲେ, କିଏ କୁଆଡ଼େ, ଆମେ ତିନି ଏହିପରି ରହିଲେ, ତାପରେ କିଏ ବୌଦ୍ଧ, କିଏ ବଣେଇ, କିଏ ରେଡ଼ାଖୋଲରେ ଯାଇ ରହିଲେ, ଏତିକି ଖଣ୍ଡେ ଖଣ୍ଡେ ରାଜ୍ୟ ପାଇଛନ୍ତି।
2: କି ଉଦାରତା ପୁରୁଷୋତ୍ତମ ଦେବଙ୍କର, ଆମେମାନେ ଏତେ ସାର ବିଦ୍ରୋହ କଲେ ତଥାପି ସେ ମୁକ୍ତି ଦେଲେ। ମୁଁ ଟିକେ ଯାଇ ଭାଇ ଶୁଣିବା କାଞ୍ଚି ରାଜାଙ୍କର କି ସମ୍ବାଦ।
0: ଆମେ ମଧ୍ୟ ଯିବା, ଚାଲ ଆସ ରାମଚନ୍ଦ୍ର।
1: ଚାଲ ଭାଇ, କାହିଁ କିଛି ମାରି ତ ନାହ?
0: ଗୋଟାଏ ମାରିଛି ଯେ ବୁଡ଼ି ଯାଇଛି, କାଲି ଫେର ଆସିବା, ବିଳମ୍ବ ହେଇଗଲାଣି, ଚାଲ।
3: ଉତ୍କଳ ପକ୍ଷରେ ପରମ ସୌଭାଗ୍ୟର କଥା ଯେ କାଞ୍ଚିର କାଞ୍ଚନ ଦେବା ପଦ୍ମାବତୀ ଚାପ ସୁବର୍ଣ୍ଣ ସୂତରେ ଉତ୍କଳ ଆଉ କାଞ୍ଚି ଆଜି ଏକ ମାଳାରେ ଗୁନ୍ଥ।
4: ସେଇଥିପାଇଁ ତ ମୁଁ କାଞ୍ଚିରୁ ଧାଇଁ ଆସିଛି ମଞ୍ଚି। ଆର୍ଯ୍ୟ, ଏ ଦୃଶ୍ୟ ଦିନେ ନୟନରେ ଦେଖିବି ସ୍ୱପ୍ନରେ ଶୁଦ୍ଧ ବିଚାର ନଥିବି। ଏ ଯେପରି ପଙ୍କ ସାଗରରୁ ପଦ୍ମର ଜନ୍ମ, ନିଶିଥିନୀର ବିକଟତମ ମଧ୍ୟରୁ ଉଜ୍ଜଳ ଅରୁଣର ବିକାଶ, ଆଜି ପ୍ରାଣ ପୁରୀ ମହାମନ୍ତ୍ରୀ ଚତୁର୍ଦ୍ଦିଗରେ, ଆଜି ଆକାଶ ଅବନୀରେ ଆହ୍ଲାଦର କି ମଧୁର ଉଦ୍ବେଳନ, ଆହା ପ୍ରକୃତି ଦେବୀଙ୍କର କି କମନୀୟ କ୍ରୀଡ଼ା।
5: କ୍ଷମା କରିବେ ପିତା,
4: ଚିରଜୀବୀ ହୁଅ ପୁତ୍ର କନ୍ୟା ମୋର ପୁରୁଷୋତ୍ତମ। ଏ ପୁଣ୍ୟ ଉତ୍କଳ ଭୂମିର ସମ୍ରାଟ, ଉତ୍କଳ ଦେଶ ତୁମ୍ଭ ପରି ରାଜପୁରୁଷ ପାଇ ଆଜି ଧନ୍ୟ। ମୁଁ ରଣଭୂମିରେ ତୁମ୍ଭର ବୀରତ୍ୱ ଦେଖିଅଛି ପୁରୁଷୋତ୍ତମ, ଶାନ୍ତି ବେଳେ ତୁମ୍ଭର ଉଦାରତା ଅନୁଭବ କରିଅଛି। ତୁମ୍ଭ ଭଳି ମହାପୁରୁଷଙ୍କ ହସ୍ତରେ ମୋର କନ୍ୟା ପଦ୍ମାବତୀକି ଦେଇ ଆଜି ମୁଁ ଧନ୍ୟ। ମା ପଦ୍ମ, ସୁଖ ଦୁଃଖର ଚିର ସମ୍ପଦ ମୋର, ପ୍ରାଣରେ ଏହାର ଏକ ଶତାଂଶ ଶାନ୍ତି ଲଭିନଥାନ୍ତି। ଯଦି ପୁରୁଷୋତ୍ତମ ଦେବଙ୍କ ପରି ବୀର ଉଦାର ପୁରୁଷଙ୍କ ଜୀବନରୁ ସହଚରୀ ସହଧର୍ମିଣୀ କରି ତୋତେ ଆଜି ନ ଦେଖିଥାନ୍ତି। ଭଗବାନ, ତୁମ୍ଭର ଅସୀମ କରୁଣା, ତୁମ୍ଭର ଅସୀମ କରୁଣା ଏ ଯୁଗଳ ହୃଦୟରେ ଢାଳି ଦିଅ। କରୁଣାମୟ ଅନନ୍ତ ଦୟା ତୁମ୍ଭର, ଅକଳନ୍ତି ତୁମ୍ଭର ମଙ୍ଗଳ ବିଧାନ ପ୍ରଭୁ।

0: ଶୁଣିଲେ ନାଟକ ପୁରୁଷୋତ୍ତମ ଦେବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ପୁରୁଷୋତ୍ତମ ଦେବ, ଅମରେନ୍ଦ୍ର ଚୌଧୁରୀ ସେନାପତି, ଧୈର୍ଯ୍ୟଧର ରାଉତ ଅର୍ଜୁନ ସିଂ, ସୁରେନ୍ଦ୍ରନାଥ ମହାନ୍ତି କାଞ୍ଚି ରାଜା, ବ୍ରଜକିଶୋର ମହାନ୍ତି ସୁମନ୍ତ, ସମରେନ୍ଦ୍ର କୁମାର ସିହ୍ନା ବିକ୍ରମ, ଭବାନୀ ଶଙ୍କର ପ୍ରହରାଜ, ରାମଚନ୍ଦ୍ର ସୁରେଶ ଚନ୍ଦ୍ର ରାଉତ, ନରସିଂହ ନରେନ୍ଦ୍ର କୁମାର ସାହୁ, ଉତ୍କଳ ଦୂତ ବାସୁଦେବ ସାମଲ, କାଞ୍ଚି ମନ୍ତ୍ରୀ ଦୀପେନ ଘୋଷ, ଉତ୍କଳ ମନ୍ତ୍ରୀ ଦୟାନିଧି ଦାସ, କାଞ୍ଚି ରାଣୀ ଆଶାଲତା ଦେବୀ, କନକ ପ୍ରମୋଦା ଶତପଥୀ, ପଦ୍ମାବତୀ ଝରଣା ଦାସ ଏବଂ ଅନ୍ୟାନ୍ୟ ଭୂମିକାରେ ବିଷ୍ଣୁଚରଣ ପଟ୍ଟନାୟକ ଓ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତା ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।